ଆକାଶବାଣୀ ଭବାନୀପାଟଣା, ଆଜି ବୁଧବାର 1948 ଶତାବ୍ଦ ଭାଦ୍ରବ 11 ଦିନ 2026 ମସିହା ସେପ୍ଟେମ୍ବର ମାସର 2 ତାରିଖ। କାର୍ଯ୍ୟକ୍ରମ ଶୁଣୁଥିବା ଅଗଣିତ ଶ୍ରୋତାବନ୍ଧୁମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ରେ 100.3 ମେଗାହର୍ଜରୁ ଏବଂ ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ। ସମୟ ବର୍ତ୍ତମାନ ସକାଳ 5:58।

ଏଥିରେ ଆସନ୍ତୁ ଶୁଣିବା ଶିଳ୍ପୀ ରୀନାରାଣୀ ପ୍ରଧାନଙ୍କ କଣ୍ଠରେ ଭକ୍ତି ଗୀତଟି। ଗୀତ ରଚନା କରିଛନ୍ତି ଡକ୍ଟର ଶିବକୁମାର ରଥ।

ଶୁଣୁଛନ୍ତି ବନ୍ଦନା କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଭକ୍ତିଗୀତଟି ଶୁଣିବା ଶିଳ୍ପୀ ଗୋପୀନାଥ ମହାପାତ୍ରଙ୍କ କଣ୍ଠରେ। ଗୀତ ରଚନା କରିଛନ୍ତି ଲକ୍ଷ୍ମୀନାରାୟଣ ବେହେରା।

ଶୁଣୁଛନ୍ତି ବନ୍ଦନା କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶେଷ ଭକ୍ତିଗୀତଟି ଶୁଣିବା ଶିଳ୍ପୀ ଶଙ୍କର ପ୍ରସାଦ ଦତ୍ତ ଏବଂ ମମତା ମିଶ୍ରଙ୍କ କଣ୍ଠରେ ଗୀତ ରଚନା କରିଛନ୍ତି ଲକ୍ଷ୍ମୀକାନ୍ତ ମହାପାତ୍ର।

ଶୁଣୁଥିଲେ ଭକ୍ତିଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ସମୟ ସକାଳ 6:30। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଚେତନା ଚିନ୍ତନ। ଉପସ୍ଥାପନା କରିଛନ୍ତି ପ୍ରଫୁଲ୍ଲ କୁମାର ମାଝୀ।

ଅନେକ ବର୍ଷ ତଳର କଥା, ଠିକ୍ ଏଭଳି ସମୟରେ ସ୍କୁଲ ଛୁଟି ହେଲେ ଗାଁକୁ ଯାଉ। ଆଜିକାଲି ଅବଶ୍ୟ ହିଲ୍ ଷ୍ଟେସନମାନଙ୍କୁ ଯିବା ଏକ ଫ୍ୟାସନ୍ ହୋଇଗଲାଣି। ପିଲାମାନଙ୍କୁ ଧରି ହିଲ୍ ଷ୍ଟେସନରେ ଛୁଟି ବିତେଇବା, ବୁଲାବୁଲି କରିବା ସେ ସମୟରେ ପ୍ରାୟ ଅଜଣା ଥିଲା। ଗାଁ ଆମ ପାଇଁ ଥିଲା ହିଲ୍ ଷ୍ଟେସନ। ଗାଁର ଆମ୍ବୁରେଇ, ବନ୍ଧ, କଣ୍ଟା ଆମ ପାଇଁ ଥିଲା ଏକ ଏକ ଆକର୍ଷଣ। ପ୍ରତିବର୍ଷ ଖରା ଆସିଲେ ଆମେ ଟାଣି ହୋଇଯାଉଥିଲୁ ଗାଁକୁ। ସକାଳୁ ଗାଧୋଇ ପାଧୋଇ କାନ୍ଧରେ ଓଦା ଗାମୁଛା ଧରି ବାରି ପଛପଟେ ଗଛମୂଳେ କିମ୍ବା ଆମ୍ବୁରେଇରେ ଥଣ୍ଡା ହାୱାର ଅପେକ୍ଷାରେ ଥିଲୁ। ଦେହରେ ଓଦା ଗାମୁଛା ଥିବାରୁ ଥଣ୍ଡା ହାୱା ବାଜି ଆରାମ ଲାଗେ। ଆଜି ଅନେକ ବର୍ଷ ପରେ ଯଦିଓ ଗାଁକୁ ଯିବାର ବେଶୀ ସୁଯୋଗ ମିଳେ ନାହିଁ, ତଥାପି ଯେବେ ବି ଯାଏ ସେ ସମୟ ପରିସ୍ଥିତି ହଜିଯାଇଥିବାର ମନେ ହୁଏ। ଗାଁକୁ ଯିବା ରାସ୍ତା ଆଗ ଅପେକ୍ଷା ଭଲ ଅଛି। ଅନେକ କ୍ଷେତ୍ରରେ ଗାଁ ଉନ୍ନତି କରିଛି, କିନ୍ତୁ ଉନ୍ନତି ମଧ୍ୟରେ ଅବନତି ବେଶୀ ପରିମାଣରେ ପରିଲକ୍ଷିତ ହୁଏ। ଋତୁ ସମୟରେ ପ୍ରତିଦିନ ସହରକୁ ଭାର ଭାର ଆତ ବା ବଢ଼ଲ ଯୋଗାଉଥିବା, ଆମ୍ବ ଯୋଗାଉଥିବା ବୁରେଇ ଆଉ ନାହିଁ। ବୁରେଇରେ ଥିବା କଞ୍ଚାସୁଆଦି ଗଛରୁ ଆମ୍ବ ଆଣି ଗାଁବାଲା ମିଳିମିଶି ବାଣ୍ଟିବାର ଦୃଶ୍ୟ ଆଉ ଦେଖିବାକୁ ମିଳେ ନାହିଁ। ବନ୍ଧ, ବନ୍ଧଲି, କଣ୍ଟା ଯେଉଁଠି ଆଗ ଗଛ ଛାଇରେ କିଛି ସମୟ ବସି ହେଉଥିଲା, ଧୀରେ ଧୀରେ ଲୋପ ପାଇଗଲେଣି। ଗଛ କାଟି ସାରିବା ପରେ ଗାତ ଖୋଲି ଚେର ମଧ୍ୟ କାଟି ନେବାର ଦୃଶ୍ୟ ଦେଖିବାକୁ ମିଳୁଛି। ଯେଉଁଠି ଦିନେ ଝଙ୍କାଳିଆ ଗଛ ମଧ୍ୟରେ ଦିନବେଳା ବି ପେତେନ ବାହାରେ ବୋଲି ଶୁଣାଯାଉଥିଲା, ସେ ଜାଗା ବି ଏବେ ଖାଁ ଖାଁ ଶୂନଶାନ। ପେତେନ କ'ଣ, ମୂଷା କି ଗୁଣ୍ଡୁଚି ମୂଷା ବି ଆଖପାଖରେ ଦେଖିବାକୁ ମିଳୁନାହାନ୍ତି। ଏସବୁ ଦେଖି ଶ୍ରେଷ୍ଠ ଜୀବ ବୋଲାଉଥିବା ମଣିଷର ସ୍ଥିତି ଓ ଗତିବିଧି ମନରେ ପ୍ରଶ୍ନବାଚୀ ସୃଷ୍ଟି କରେ। ଏକ ପକ୍ଷେ ମଣିଷ ନିଜକୁ ସଭ୍ୟ ଓ ଉନ୍ନତ କହୁଛି, ବିକାଶର ସୋପାନ ପରେ ସୋପାନ ଅତିକ୍ରମ କରିଚାଲିଛି, ଅପରପକ୍ଷେ ଜଙ୍ଗଲ ଧ୍ୱଂସ କରୁଛି, ପରିବେଶ ନଷ୍ଟ କରୁଛି। ଗାଁରେ ସିନା ଏବେ ବି ଅଶିକ୍ଷା ରହିଛି, ସଚେତନତାର ଅଭାବ ରହିଛି, ଫଳରେ ଜଙ୍ଗଲ ଧ୍ୱଂସ ହେଉଛି। ହେଲେ ସହରୀ ଶିକ୍ଷିତ ମଣିଷ କରୁଛି କ'ଣ? ପାଠ ପଢ଼ିବା ପାଇଁ, ଚାକିରି କରିବା ପାଇଁ ସହରକୁ ଆସିଥିଲା। ପାଠ ପଢ଼ିଲା, ଚାକିରି କଲା, ଅବସର ମଧ୍ୟ ଗ୍ରହଣ କଲା, ସେ ତ ଆଉ ଗାଁକୁ ଫେରିଲା ନାହିଁ। ତାର ପିଲାପିଲିମାନେ ଆହୁରି ବଡ଼ ସହରକୁ ପଳେଇଲେ, ସେ ବି ଆଉ କେବେ ଗାଁକୁ ଆଡ଼ ଆଖିରେ ଦେଖିଲା ନାହିଁ। ତାର ମା ବାପାଙ୍କ ଦେହାନ୍ତ ପରେ ଗାଁ ଘର ମାଟିରେ ମିଶିଲା। ଘର ଅଗଣା, ବାରିପଟ, ବିଲ ପଡ଼ୋଶୀମାନଙ୍କ ଦ୍ୱାରା ସଙ୍କୁଚିତ ହେବାରେ ଲାଗିଲା। ସେସବୁରେ ଆଉ ମୁଣ୍ଡ ଖେଳେଇ ଲାଭ କ'ଣ? ସହରର କଂକ୍ରିଟ ଜଙ୍ଗଲରେ ସେ ବି ଘର କରିଛି। ପିଲାମାନେ ଗାଁ କ'ଣ, ଛୋଟ ସହରକୁ ମଧ୍ୟ ନାକ ଟେକୁଛନ୍ତି।

ମୁମ୍ବାଇ ବାଙ୍ଗାଲୁରୁ ଭଳି କ'ଣ ଏଇ ଛୋଟ ଛୋଟ ସହର ହୋଇପାରିବ? ଛୋଟ ଛୋଟ ସହରରେ ବି ଆଉ ଜାଗା ନାହିଁ। ଏଠୁ ଗାଁ ମାତ୍ର 10-12 କିଲୋମିଟର ହେବ, କିନ୍ତୁ ସେଠି ଘର କଲେ ଚାକିରି ଜୀବନରେ ଅର୍ଜିତ ଷ୍ଟେଟସ୍ କ'ଣ ଆଉ ରହିବ? ଯଦିଓ ଡେରି ହେଲାଣି, ଏବେ ବି ସମୟ ଅଛି। ସମ୍ପ୍ରତି ଯେଉଁ ତାପମାତ୍ରା ବଢ଼ିବାରେ ଲାଗିଛି, ମଣିଷର କଷ୍ଟ ବଢ଼ିବାରେ ଲାଗିଛି, ଏଥିପାଇଁ ସେ ନିଜେ ମଧ୍ୟ ଦାୟୀ। ତାର ମାନସିକତାରେ ପରିବର୍ତ୍ତନ ହିଁ ପରିସ୍ଥିତି କିଛି ପରିମାଣରେ ସୁଧାରିପାରେ।

ଶୁଣୁଥିଲେ କାର୍ଯ୍ୟକ୍ରମ ଚେତନା ଚିନ୍ତନ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ।

ସପ୍ତଦଶ ଅବତାରରେ ଭଗବାନ ପରାଶର ତନୟ ବ୍ୟାସ ରୂପରେ ଜାତ ହୋଇ ବେଦକୁ ସତ ଶାଖାରେ ବିଭକ୍ତ କଲେ। ଅଷ୍ଟାଦଶରେ ରାମଚନ୍ଦ୍ର, ଊନବିଂଶରେ ବଳରାମ, ବିଂଶରେ ଶ୍ରୀକୃଷ୍ଣ ରୂପେ ଜାତ ହେଲେ। ଏହାପରେ ବୁଦ୍ଧ ହେବେ ଏକବିଂଶ ଅବତାର ଓ କଳ୍କୀ ହେବେ ଦ୍ୱାବିଂଶ ଅବତାର। ପରୀକ୍ଷିତ ରାଜାଙ୍କ ଆଗେ ଭାଗବତ କହିଥିବା ଶୁକମୁନିଙ୍କ ବିଷୟ ପଚାରିବାରୁ ସୁତ କହିଲେ, ବ୍ୟାସଦେବଙ୍କ ପୁତ୍ର ଶୁକ ଗୃହରୁ ଯିବା କାଳରେ ଦେବକନ୍ୟାମାନେ ତାଙ୍କୁ ଦେଖିବାକୁ ଲଜ୍ଜା ତ୍ୟାଗ କରି ଧାଇଁଲେ। ମାତ୍ର ବ୍ୟାସଦେବଙ୍କୁ ଲଜ୍ଜା କରିବାରୁ ବ୍ୟାସ ପଚାରିଲେ, ମୋର ତରୁଣ ପୁତ୍ରକୁ ଦେଖିବାକୁ ଆସିଲ, ଅଥଚ ମୋତେ ଦେଖି ଜଳରେ ପଶିଲ କାହିଁକି?

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି। ଆକାଶବାଣୀ ଭବାନୀପାଟଣା, ବର୍ତ୍ତମାନ ସମୟ ସକାଳ 6:45। ଶୁଣନ୍ତୁ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପରେ ରହିଛି ସଂସ୍କୃତରେ ସମ୍ବାଦ, ଶୁଣିପାରିବେ ଆକାଶବାଣୀ ଦିଲ୍ଲୀରୁ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ତରଫ ଗଲାକାଲିଠାନୁ ନୂଆଦିଲ୍ଲୀନ ଦୁଇଦିନିଆ ଶିଖର ସମ୍ମିଳନୀ ମୂଳ ହୋଇଛି। ସମ୍ମିଳନୀଟି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭିତରେ ତାଲମେଲ ରଖିକରି ସହଯୋଗକେ ବରକସ କରିବାର ଉପରେ ଆଲୋଚନା ହୋଇଛି। ଏଥି ଜଳ ସଂରକ୍ଷଣ ପ୍ରକଳ୍ପମାନଙ୍କର ଧାରିତ ସମୟ ଭିତରେ କାର୍ଯ୍ୟାନ୍ୱୟନ ଆଉ ଜନଭାଗିଦାରିତା ଉପରେ ବିଶେଷଜ୍ଞମାନେ କହିଛନ୍ତି। ଆଜି ଉଦ୍ଯାପନୀ ଅଧିବେଶନଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇକରି ସମ୍ମିଳନୀକେ ସମ୍ବୋଧିତ କରିବେ। କାର୍ଯ୍ୟକ୍ରମଟି ଯୋଗ ଦେବା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଲାକାଲି ଦିଲ୍ଲୀ ଗସ୍ତ କରିଛନ୍ତି। ଇଥି ଅଲଗା ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ପ୍ରତିନିଧିମାନେ ଭି ଯୋଗ ଦେଇଛନ୍ତି। ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧୀନଟି ଆଜି ଭୁବନେଶ୍ୱର ରେଳ ଷ୍ଟେସନରୁ ସକାଳ 10:30 ବଜେ ଯାତ୍ରା ମୂଳ ହେବା। ଯାତ୍ରାଟି ବରିଷ୍ଠ ନାଗରିକମାନେ ବାରଣାସୀ ଅଯୋଧ୍ୟାକେ ଯିବେ। କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସହିତ ଖାଦ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ଶିଳ୍ପମନ୍ତ୍ରୀ ସମ୍ପତ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଯୋଗ ଦେବେ। ନିଶାମୁକ୍ତ ଭାରତ ଅଭିଯାନଟି ଗଲା 15-31 ତାରିଖ ତକ ରାଜ୍ୟର 35 ପୁଲିସ୍ ଜିଲ୍ଲାନ 1763

ବିଦ୍ୟାଳୟ ଓ ମହାବିଦ୍ୟାଳୟ ସଚେତନତା କାର୍ଯ୍ୟକ୍ରମ ଜରିଏ 2 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ନିକେ ନିଶା ବିରୋଧୀ ବାର୍ତ୍ତା ପହଞ୍ଚାଯାଇଛି। ସମ୍ବଲପୁରନ ସବୁନୁ ଜହ 162ଟା ଓ କଳାହାଣ୍ଡିନ 79ଟା ଅନୁଷ୍ଠାନ ଏହି କାର୍ଯ୍ୟକ୍ରମ କରାଯାଇଛି। 2029 ମସିହା ତକ ନିଶାମୁକ୍ତ ଓଡ଼ିଶା ପୁଲିସର ଦୃଢ଼ ସଂକଳ୍ପ ଆଉ ଇ ଲଢ଼େଇଥି ପରିବାର ଶିକ୍ଷାନୁଷ୍ଠାନ ଆଉ ଯୁବପିଢ଼ିମାନଙ୍କ ସହଭାଗିତା ସବୁନୁ ବଡ଼ ଶକ୍ତି ଆଏ ବୋଲି ପୁଲିସ ମହାନିର୍ଦ୍ଦେଶକ ବିନୟ ତୋଷ ମିଶ୍ର କହିଛନ୍। ସମ୍ବଲପୁର ବିଶ୍ୱବିଦ୍ୟାଳୟର 36ତମ ସମାବର୍ତ୍ତନ ଉତ୍ସବ ଆଇବା 7 ତାରିଖ ଦିନ ହେବା। ଏଥି କୁଳାଧିପତି ଆଉ ଓଡ଼ିଶା ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଯୋଗ ଦେବେ। ସମାବର୍ତ୍ତନ ଉତ୍ସବଥି ଭାଗ ନେବାର୍କେ ଇଚ୍ଛୁକ ସବୁ ବିଦ୍ୟାର୍ଥୀମାନଙ୍କ ଲାଗି ଅନ୍ଲାଇନ୍ ପଞ୍ଜୀକରଣ ପୋର୍ଟାଲ ଗଲାକାଲିନୁ ଆନୁଷ୍ଠାନିକ ଭାବେ ଖୋଲାଯାଇଛି। ଛାତ୍ରଛାତ୍ରୀମାନେ ନିଜର ନାଁ ପଞ୍ଜୀକରଣ କରାବାର୍ ଲାଗି ବିଶ୍ୱବିଦ୍ୟାଳୟର ଅଫିସିଆଲ ୱେବ୍ସାଇଟ୍ଥି ଲଗ୍ଇନ୍ କରବାର୍କେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତରଫୁ ସୂଚନା ଦିଆଯାଇଛି। ଭିନ୍ ଭିନ୍ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନେ ଇ ମାସୁ ଫେରଘାଏ ଜିଲ୍ଲାମାନ ପରିଦର୍ଶନ କରିବେ। ଅକ୍ଟୋବର ତକ ଭିନ୍ ଭିନ୍ ଜିଲ୍ଲା ଗସ୍ତ କରିବା ଲାଗି ଉନ୍ନୟନ କମିଶନର ଦେଓରଞ୍ଜନ କୁମାର ସିଂ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଇ ସମୟଥି ରାଜ୍ୟ ଆଉ କେନ୍ଦ୍ର ସରକାରଙ୍କ ଭିନ୍ ଭିନ୍ ଯୋଜନାର କାର୍ଯ୍ୟକାରିତା ବାବଦେ ଯାଞ୍ଚ କରବାର୍କେ କୁହାଯାଇଛି। ଜିଲ୍ଲା ଗସ୍ତ ସମୟଥି ପିଏଚ୍ସି ସିଏଚ୍ସି ଆର୍ ଜିଲ୍ଲା ଡାକ୍ତରଖାନା ବୁଲିକରି ସେନ ଦିଆଯାଉଥିବା ଚିକିତ୍ସା ସୁବିଧା ବାବଦେ ବିଲ୍ ଯାଞ୍ଚ କରିବେ। ଆଦିବାସୀ ଆଉ ଉପାନ୍ତ ଇଲାକାମାନଙ୍କେ ବିକାଶ କାମର ଅନୁଧ୍ୟାନ କରବାର୍କେ ଅଧିକାରୀମାନଙ୍କୁ କୁହାଯାଇଛି। ବୁଧ ମାସର ଅନ୍ଧାର ପଖର ପଞ୍ଚମୀ ତିଥିନ ଆଜି ପୁରୀ ଶ୍ରୀମନ୍ଦିର ଶିବ୍ରଗ୍ରହମାନଙ୍କର ରାହୁରେଖା ଲାଗି ନୀତି ହେବା। ଏଇଟା ଗୋଟିଏ ଗୁପ୍ତନୀତି ହୋଇଥିବାରୁ ପହିଲା ଭୋଗମଣ୍ଡପ ଭୋଗ ଶେଷ ହେବାର ଉତ୍ତରୁ ଏହି ଖାସ ନୀତି କରାଯିବ। ଏଥିଲାଗି ଉପରବେଳା 2:30 ସଞ୍ଜ 7 ବଜେ ତକ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫ ସୂଚନା ଦିଆଯାଇଛି। ବିଶ୍ୱ ନଡ଼ିଆ ଦିବସ ଆଜି ପାଳନ କରାଯାଉଛି। 2009 ମସିହା ସେପ୍ଟେମ୍ବର ମାସର 2 ତାରିଖ ଦିନ ଏସିଆ ପେସିଫିକ୍ କୋକୋନେଟ୍ କମ୍ୟୁନିଟି ଗଠନ କରାଯାଇଥିଲା। ନଡ଼ିଆ ଚାଷ ବାବଦେ ଲୋକଙ୍କର ଭିତରେ ସଚେତନତା ବଢ଼ାବାର ଲାଗି ଏହି ଦିବସ ପାଳନ କରାଯାଇ ଆସୁଛି। ଭାରତୀୟ ସଂସ୍କୃତିଥି ନଡ଼ିଆ କି ଶ୍ରୀଫଳର ବହୁତଟେ ଗୁରୁତ୍ୱ ରହିଛି। ନଡ଼ିଆ ଉତ୍ପାଦନଥି ଭାରତ ପୃଥିବୀର 3 ନମ୍ବର ଠାନ ଅଧିକାର କରିଛି। ଆଜି ବିଶ୍ୱ ନଡ଼ିଆ ଦିବସ ଅବସରରେ ଭିନ୍ ଭିନ୍ ଜାଗାନ ଏହି କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷନ ମାଇ ଭାରତ ପରାମର୍ଶଦାତା କମିଟିର ପହିଲା ବୈଠକ ହୋଇଯାଇଛି। ବୈଠକ ଗଲା ଏପ୍ରିଲ୍ରୁ ଜୁଲାଇ ମାସ ତ କାର୍ଯ୍ୟକ୍ରମର ସମୀକ୍ଷା 2026-27 ବାର୍ଷିକ କାର୍ଯ୍ୟ ଯୋଜନା ଆଉ ଭିନ୍ ଭିନ୍ ବିଭାଗ ସହିତ ତାଲମେଲ ବାବଦେ ଆଲୋଚନା ହୋଇଥିଲା। ଜୁଆନ ପିଢ଼ିଙ୍କୁ ଦେଶର ସମ୍ପଦ ବନାବାର ମାଇ ଭାରତଥି ଅଏତକା ପଞ୍ଜୀକରଣ ଆଉ ସ୍କୁଲ କଲେଜ ସ୍ତରନ ବ୍ୟାପକ ଅଭିଯାନ ଲାଗି ଜିଲ୍ଲାପାଳ ପରାମର୍ଶ ଦେଇଛନ୍। ଇତାର ସହିତ ବିକଶିତ ଭାରତ 2047 ଲକ୍ଷ୍ୟଥି ନୂଆପଡ଼ାକେ ମଡେଲ ଜିଲ୍ଲା କରବାର୍କେ ବିଲ୍ ସେ ଆହ୍ୱାନ ଦେଇଛନ୍। ଉତ୍ତର ପଶ୍ଚିମବଙ୍ଗ ଉତ୍ତର ସମୁଦ୍ର ଖଣି ଓଡ଼ିଶା ଆଉ ଉତ୍ତର ପଶ୍ଚିମ ବଙ୍ଗୋପସାଗରକେ ଲାଗିକି ଥିବା ଇଲାକାନ ଗୋଟିଏ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଇତାର ପ୍ରଭାବଥି ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିଛି। ଆଇବା 24 ଘଣ୍ଟା ଭିତରେ ରାଜ୍ୟର 3ଟା ଜିଲ୍ଲା ସୁନ୍ଦରଗଡ଼ ଝାରସୁଗୁଡ଼ା ଆଉ ବରଗଡ଼ନ ଧୁକାଗଡ଼ି ଆଉ ବିଜୁଳି ମାରିକରି ଅତି ଜବର ବର୍ଷା ହେବାର ସମ୍ଭାବନା ଅଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ଇ ସମୟଥି ଉତ୍ତର ଓଡ଼ିଶା ଆଉ ଓଡ଼ିଶାର ସମୁଦ୍ର ଖଣି ଇଲାକାର ଭିନ୍ ଭିନ୍ ଜାଗାନ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ତରଫ ଆକଳନ କରାଯାଇଛି। ଆଇବା 3 ଆଉ 4 ତାରିଖ ତକ ଉତ୍ତର ଆଉ ପୂର୍ବ ଓଡ଼ିଶାନ ହାଲକାନୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏଚ୍ଡିଏନ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7 ବଜିକରି 2 ମିନିଟ୍ ଜୁହାର।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ନୂଆଦିଲ୍ଲୀରେ ଚାଲିଥିବା ଜଳଶକ୍ତି ମନ୍ତ୍ରଣାଳୟର ବିଭାଗୀୟ ଶିଖର ସମ୍ମିଳନୀକୁ

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର। ନୂଆଦିଲ୍ଲୀରେ ଚାଲିଥିବା ଜଳଶକ୍ତି ମନ୍ତ୍ରଣାଳୟର ବିଭାଗୀୟ ଶିଖର ସମ୍ମିଳନୀକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରିବେ। ଦୁଇଦିନିଆ ଏହି ସମ୍ମିଳନୀ ଆଜି ଉଦ୍ଯାପିତ ହେବ। ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଆଧାରିତ ସହଯୋଗୀ ସଂଘୀୟତାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ପ୍ରଥମ ଥର ପାଇଁ ଏହି ସମ୍ମିଳନୀ ଆୟୋଜିତ ହୋଇଛି। ଜଳ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ସମୟୋଚିତ କାର୍ଯ୍ୟାନ୍ୱୟନ, କ୍ୟାଚ୍ ଦି ରେନ୍ ଅଭିଯାନ, ପାନୀୟ ଜଳ ଉତ୍ସଗୁଡ଼ିକର ସୁରକ୍ଷା, ଦ୍ୱିତୀୟ ପର୍ଯ୍ୟାୟ ଜଳଜୀବନ ମିଶନ ଆଦି ଚାରୋଟି ପ୍ରସଙ୍ଗ ଉପରେ ସମ୍ମିଳନୀରେ ଆଲୋଚନା ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ମିଳନୀରେ ଆଜି ଯୋଗଦେବେ। ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ କୃଷ୍ଣରାମ ମହାପାତ୍ର ଛତିଶଗଡ଼ ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ। ସୁପ୍ରିମକୋର୍ଟଙ୍କ କଲିଜିୟମ୍ ପକ୍ଷରୁ ଏ ସଂକ୍ରାନ୍ତ ସୁପାରିଶ କରାଯାଇଛି। ଆସନ୍ତା ଶୁକ୍ରବାର ଦିନ ଛତିଶଗଡ଼ ହାଇକୋର୍ଟର ମୁଖ୍ୟ ବିଚାରପତି ଅବସର ଗ୍ରହଣ କରିବେ। ଚଳିତ ଆର୍ଥିକ ବର୍ଷର ରାଜ୍ୟର ପ୍ରଥମ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧୀନରେ ବାରାଣସୀ ଅଯୋଧ୍ୟା ଅଭିମୁଖେ ଆଜି ଟ୍ରେନ୍ ଯୋଗେ ଯାତ୍ରା କରିବେ। ଭୁବନେଶ୍ୱର ନୂଆ ରେଳ ଷ୍ଟେସନଠାରୁ ପୂର୍ବାହ୍ନରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଏହି ଯାତ୍ରାର ଶୁଭାରମ୍ଭ କରିବେ। ଭାଦ୍ରବ କୃଷ୍ଣ ପଞ୍ଚମୀ ତିଥିରେ ଆଜି ପୁରୀ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କର ରାହୁ ରେଖା ଲାଗି ନୀତି ଅନୁଷ୍ଠିତ ହେବ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ପ୍ରଥମ ଭୋଗମଣ୍ଡପ ଶେଷ ହେବା ପରେ ଏହି ସ୍ୱତନ୍ତ୍ର ନୀତି କରାଯିବ। ଏନେଇ ଆଜି ଅପରାହ୍ନ 2:30 ସନ୍ଧ୍ୟା 7 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଦୁଇଦିନିଆ ଅଳଙ୍କାର ଗଣତି ମଣତି ଗତକାଲି ଶେଷ ହୋଇଛି। ପରବର୍ତ୍ତୀ ଗଣତି ମଣତି ନେଇ ସୂଚନା ପ୍ରଦାନ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି। ନିଶାମୁକ୍ତ ଓଡ଼ିଶା ଗଠନ ସଂକଳ୍ପକୁ ଅଧିକ ସଶକ୍ତ କରିବା ଲକ୍ଷ୍ୟ ନେଇ ଓଡ଼ିଶା ପୁଲିସ୍ ପକ୍ଷରୁ ରାଜ୍ୟବ୍ୟାପୀ ବ୍ୟାପକ ସଚେତନତା ଅଭିଯାନ ଜାରି ରହିଛି। ନିଶାମୁକ୍ତ ଭାରତ ଅଭିଯାନ ଅଧୀନରେ ଗତମାସ 15-31 ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ 35 ପୁଲିସ୍ ଜିଲ୍ଲାରେ ଏଥିନେଇ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଯାଇଛି। ମୋଟ 1763 ଶିକ୍ଷାନୁଷ୍ଠାନରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ 2,00,000 ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ପାଠ୍ୟକ୍ରମ ପାଇଁ ଜୁଲାଇ ଶିକ୍ଷାବର୍ଷର ନାମଲେଖା ଅବଧି ଆସନ୍ତା 15 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ସମୟସୀମା ମଧ୍ୟରେ ପୁନଃ ନାମଲେଖା ପଞ୍ଜୀକରଣ ପ୍ରକ୍ରିୟା ମଧ୍ୟ କରାଯିବ। ଇଗ୍ନୁ ୱେବ୍ସାଇଟ୍ରେ ନାମଲେଖା ସଂକ୍ରାନ୍ତ ସମସ୍ତ ତଥ୍ୟ ଉପଲବ୍ଧ ରହିଥିବା ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଢେଙ୍କାନାଳ ସହରର ବିଭିନ୍ନ ଅଞ୍ଚଳରେ ଥିବା ହୋଟେଲ, ରେଷ୍ଟୁରାଣ୍ଟ ଏବଂ ମିଠା ଦୋକାନଗୁଡ଼ିକରେ ଖାଦ୍ୟ ସୁରକ୍ଷା ଯାଞ୍ଚ ଅନୁଷ୍ଠିତ ହୋଇଯାଇଛି। ପ୍ରାୟ 150 କିଲୋଗ୍ରାମ ବାସି ଖାଦ୍ୟ ଏବଂ କୃତ୍ରିମ ରଙ୍ଗ ବ୍ୟବହୃତ ଖାଦ୍ୟ ଯାଞ୍ଚ ସମୟରେ ନଷ୍ଟ କରାଯାଇଛି। ନିୟମ ଉଲ୍ଲଂଘନ କରିଥିବା 10 ଖାଦ୍ୟ ବ୍ୟବସାୟ ପ୍ରତିଷ୍ଠାନଠାରୁ 210,000 ଜରିମାନା ବାବଦରେ ଆଦାୟ କରାଯାଇଛି। ନଡ଼ିଆ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ତଥା ସମାଜରେ ଏହାର ଆର୍ଥିକ ଏବଂ ସ୍ୱାସ୍ଥ୍ୟଗତ ଲାଭ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ନଡ଼ିଆ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ଅନିଶ୍ଚିତତା ସମୟରେ ନଡ଼ିଆ, ଖାଦ୍ୟ ଶକ୍ତି ଓ ଜୀବିକାର ସୁରକ୍ଷା। ଏକ ଉଷ୍ମମଣ୍ଡଳୀୟ ଲାଭକାରୀ ଫସଲ ଭାବେ ନଡ଼ିଆର ଉତ୍ପତ୍ତି ଦକ୍ଷିଣ ପୂର୍ବ ଏସିଆ ମହାଦେଶରେ ହୋଇଥିବାର ଅନୁମାନ କରାଯାଇଛି। ଉତ୍ତର ପଶ୍ଚିମ ବଙ୍ଗ ଏବଂ ଉତ୍ତର ଉପକୂଳ ଓଡ଼ିଶା ତଥା ଉତ୍ତର ପଶ୍ଚିମବଙ୍ଗ ବଙ୍ଗୋପସାଗର ସଂଲଗ୍ନ ଅଞ୍ଚଳରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 24 ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ 12 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱରର ରାଜଘାଟଠାରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ସେହିଭଳି ବୈତରଣୀ ଏବଂ ବ୍ରାହ୍ମଣୀ ନଦୀରେ ମଧ୍ୟ ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ଯାଜପୁର ଓ ଭଦ୍ରକ ଜିଲ୍ଲାର କେତେକ ଅଞ୍ଚଳ ବନ୍ୟା ପ୍ରଭାବିତ ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଦଶରଥପୁର ଏବଂ ବିଞ୍ଝାରପୁର ବ୍ଲକରେ ଶିକ୍ଷାନୁଷ୍ଠାନଗୁଡ଼ିକୁ ଆଜି ପାଇଁ ଛୁଟି ଘୋଷଣା କରାଯାଇଛି। ନବରଙ୍ଗପୁର ଜିଲ୍ଲା ଇନ୍ଦ୍ରାବତୀ ଜଳଭଣ୍ଡାରରେ ବୃଦ୍ଧି ପାଉଥିବା ଜଳସ୍ତରକୁ ଦୃଷ୍ଟିରେ ରଖି ଯେକୌଣସି ସମୟରେ ଗେଟ୍ ଖୋଲାଯାଇ ଜଳ ନିଷ୍କାସନ କରାଯିବ। ଏଥିପାଇଁ ନଦୀ ତଳିଆ ଅଞ୍ଚଳରେ ରହୁଥିବା ଜନସାଧାରଣଙ୍କୁ ସଚେତନ କରାଯାଉଛି। ନବରଙ୍ଗପୁର ଜିଲ୍ଲାରେ ତେନ୍ତୁଳିଖୁଣ୍ଟି, ନବରଙ୍ଗପୁର ଏବଂ ନନ୍ଦାହାଣ୍ଡି ବ୍ଲକରେ ଜଳସେଚନ ବିଭାଗ ପକ୍ଷରୁ ପ୍ରଚାର କାର୍ଯ୍ୟ ଜାରି ରହିଛି। ଆଜି ସକାଳ 6 ସୁଦ୍ଧା ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର 639.79 ମିଟର ରହିଛି। ଜଳଭଣ୍ଡାରର ସର୍ବାଧିକ ଜଳଧାରଣ କ୍ଷମତା ହେଉଛି 642 ମିଟର। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ।

0: ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ସ୍ୱାସ୍ଥ୍ୟରେ ପ୍ରଚାର କରୁଛୁ ଆଲୋଚନା ଆମ ଶରୀର ପାଇଁ ସୁଷମ ଖାଦ୍ୟ। ଆଲୋଚକ ଡାକ୍ତର ଶ୍ରୀକାନ୍ତ ପଣ୍ଡା।
2: ମା ପେଟରୁ ଭ୍ରୂଣ ସଞ୍ଚାର ହେବା ଦିନଠୁ ଏ ମଣିଷ ଶରୀରଟା ମେସିନ ଭଳିଆ ଚାଲିଛି। ପ୍ରଥମରେ ମା ରକ୍ତରେ ବଞ୍ଚିଥିଲା, ଆଉ ପରେ ଜନ୍ମ ନେବା ପରେ ଖାଦ୍ୟ ହିଁ ତାକୁ ବଞ୍ଚେଇକି ରଖିଛି। ଆମର ଆଜି ଆଲୋଚ୍ୟ ବିଷୟ ହେଲା ସୁଷମ ଖାଦ୍ୟ, ସନ୍ତୁଳିତ ଖାଦ୍ୟ। ଆନନ୍ଦରେ ମଣିଷଟା କିଛି ପେଟ ଭିତରକୁ ନେଉଛି, ସେସବୁ ହଜମ ହେଉଛି, ସେଥିରୁ ଯାହା ଶକ୍ତି ମିଳିଲା ସେଇଥିରେ ସେ ଚଳୁଛି। ଏଇ ଖାଦ୍ୟଟାକୁ ଯଦି ଆମେ ଭାଙ୍ଗିଦେବା, ଏଥିରେ ଶ୍ୱେତସାର, ସ୍ନେହସାର, ପୁଷ୍ଟିସାର, ଭିଟାମିନ, ପାଣି, ମିନେରାଲ ବା ଯାହାକୁ କହନ୍ତି ଖଣିଜ ପଦାର୍ଥ, ଇଏ ସବୁ ମିଶିକି ପେଟ ଭିତରକୁ ନେଉଛୁ। ତା ମାନେ ଇଏ 6 ଯଦି ଭାଗ ମାପ ଠିକ୍ ଥିବ ଆମ ଶରୀରରେ ସେଗୁଡ଼ାକ କାମରେ ଲାଗିବ। ପୁଣି ମଣିଷଟାର ଗୋଟେ କାମ କରିବା ଶୈଳୀ ଅଛି, କିଏ ବେଶୀ କାମ କରୁଛି, କିଏ କମ୍ କାମ କରୁଛି। ତେଣୁ ମଣିଷଟା କେଉଁ ଅବସ୍ଥା, ସେ ଛୁଆ କି କିଶୋର କି ଯୁବକ କି ବୃଦ୍ଧ କି ଗର୍ଭବତୀ ମହିଳା ଜଣେ କି ସ୍ତନ୍ୟଯାତ୍ରୀ ମା ଜଣେ, ଇଏ ସମସ୍ତଙ୍କର ଶକ୍ତିଟା ଅଲଗା ଅଲଗା ଦରକାର। ଗୋଟେ ମୋଟାମୋଟି ସେମାନେ ହିସାବ କରି ଦେଖିଛନ୍ତି, ଜଣେ ଯୁବକ ବୟସର ଲୋକ ତାର ଗୋଟେ ଦୈନନ୍ଦିନ ଚୁପଚାପ ରହିକି ଯଦି ଘରେ ଖାଲି ବସେ ତାର ଯେତିକି ଶକ୍ତି ଦରକାର, ଇଂଲିଶରେ ତାକୁ କହୁଛନ୍ତି କ୍ୟାଲୋରି, 2200 କ୍ୟାଲୋରି ଦରକାର। ତା ମାନେ 2200 କ୍ୟାଲୋରି ତାର କୋଉଠୁ ଆସିବ ନା ଏ ଖାଦ୍ୟରୁ। ସେମାନେ କହିଛନ୍ତି ଏ ଶ୍ୱେତସାରଟା 60% ଏଇଥିରୁ ଶକ୍ତି ଦେବ। ତା ମାନେ ଆମ ଖାଦ୍ୟର 60% ହେବା ଦରକାର ଶ୍ୱେତସାର, 20% ହେବା ଦରକାର ପୁଷ୍ଟିସାର, ସେମିତି 15-20% ହେବା ଦରକାର ସ୍ନେହସାର। ଏମାନେ ମିଳନ୍ତି କୋଉଠୁ ଏଇସବୁ ଶ୍ୱେତସାର? ସେସବୁ ଆମର ଭାତରେ ଅଛି, ରୁଟିରେ ଅଛି, ଆଳୁ ସାରୁ ଗୁଡ଼ ଚିନି ଏଇଥିରୁ ଏସବୁ ଜିନିଷ ମିଳୁଛି। ସେମିତି ପୁଷ୍ଟିସାର ଯେତେ ପ୍ରକାର ଆଜ୍ଞା, ଡାଲି କିମ୍ବା ଶିମ୍ବ ବାଦାମ, ମଟର, ଝୁଡ଼ଙ୍ଗ, ସୋୟାବିନ, କ୍ଷୀର ଛେନା, ଆଉ ଯେଉଁମାନେ ଆମିଷ ଖାଦ୍ୟ ଖାଉଛନ୍ତି ଏସବୁରୁ ପୁଷ୍ଟିସାର ମିଳୁଛି। ଆଉ ସ୍ନେହସାର ମାନେ ଚର୍ବିଜାତୀୟ ଖାଦ୍ୟ, ତେଲ, ଘିଅ, ଛଣାଛଣି ଖାଦ୍ୟ, ଏସବୁ ହେଲା ସ୍ନେହସାର। ମୋଟ ଉପରେ ପୁଷ୍ଟିସାରଟା ଦେହକୁ ଗଢ଼େ, ଛୁଆ ଥିଲା ବଡ଼ ହେଲା, ଦେହଟା ଏତେ ବଡ଼ ହେଲା, ହାଡ଼ ତାର ଏତେ ଶକ୍ତ ହେଲା, ଏସବୁ ପୁଷ୍ଟିସାର କରୁଛି। ଶ୍ୱେତସାର ସାଙ୍ଗେ ସାଙ୍ଗେ ଶକ୍ତି ଯୋଗାଉଛି, ଆଉ ସ୍ନେହସାର ଚର୍ବିଜାତୀୟ ଜିନିଷ, ପାଟିକି ବଢ଼ିଆ ଲାଗେ କିନ୍ତୁ ଯେତିକି ଦରକାର ତାଠୁ ଅଧିକା ଖାଇଲେ କ୍ଷତି ହୁଏ। କାହାର ଲିଭରରେ ଚର୍ବି ଜମା ହେଇଗଲାଣି ତ କେଉଁଠି ହାର୍ଟରେ କୋଲେଷ୍ଟ୍ରଲ ଜମା ହେଇକି ହାର୍ଟ ଆଟାକ୍ ହେଲାଣି। ସେଇଥିପାଇଁ ଆମେ ଆଲୋଚନା କରୁଛୁ ତାର ଗୋଟେ ସନ୍ତୁଳିତ ବା ସୁଷମ ଖାଦ୍ୟ, ପାଟିକୁ ଭଲ ଲାଗୁଥିବ ଆଉ ଦେହରେ ବି ସେଟା କ୍ଷତି କରୁନଥିବ। ତେଣୁ ଏଇ ସନ୍ତୁଳିତ ଆହାରକୁ ଆମେ ଗୋଟେ ମୋଟାମୋଟି ଦେଖିଲେ, ଆମେ ସକାଳେ ଜଳଖିଆ ଖାଉଛୁ, ଦ୍ୱିପହରେ ଭାତ ତରକାରୀ ଖାଉଛୁ, ସନ୍ଧ୍ୟାବେଳେ ପୁଣି ଟିକେ ଜଳଖିଆ ଖାଉଛୁ, ରାତିରେ ପୁଣି ଭାତ ତରକାରୀ ବା ରୁଟି ତରକାରୀ ଖାଉଛୁ। ତେଣୁ ଗୋଟେ ଭାତ ଥାଳି ବା ଜଳଖିଆ ଥାଳିକୁ ଆମେ ମୋଟ ପରେ ଦେଖିଲେ, ଜଳଖିଆ ଥାଳିରେ କ'ଣ ଖାଉଛୁ? ଗାଁ ଗହଳିଠୁ ଆରମ୍ଭ କରି ସହର ବଜାର ପର୍ଯ୍ୟନ୍ତ ସେ ଚୁଡ଼ା ହଉ, ମୁଢ଼ି ହଉ, କ୍ଷୀର ହଉ, ତା ସାଙ୍ଗରେ ଟିକିଏ ବୁଟ ଗଜା କି ଗଜା ମୁଗ ଆଉ ଫଳ ଟିକିଏ, ଏସବୁ ଆମର ଜଳଖିଆରେ ଯାଉଛି, କ୍ଷୀର ଗ୍ଲାସ ଜଳଖିଆରେ ଯାଉଛି। ବେଶ ଦ୍ୱିପହରକୁ ଆସନ୍ତୁ, ଯେଉଁଟା ମେନ୍ ଥାଳି, କ'ଣ କ'ଣ ସେଥିରେ ଥିବ ଥାଳିଟାକୁ ଯଦି ଆମେ ପ୍ରକୃତରେ ଦେଖିବା, ସୁନ୍ଦର ଚାଉଳରେ ଗୋଟେ ଭାତ ତିଆରି ହେଇଛି କିମ୍ବା ଗୋଟେ ଭଲ ରୁଟିଟେ ହେଇଛି, ସତେଜ ଡାଲି ଗୋଟେ ହେଇଛି, ସତେଜ ସଜ ପନିପରିବା ଏଇଥିରେ ଗୋଟେ ଭଲ ତରକାରୀ ହେଇଛି, ଭଜା ଟିକିଏ ହେଇଛି, ଟିକେ ତେଲ ପଡ଼ିଛି, ଗୋଟେ ଲୋକର 2 ଚାମଚ ତେଲ ଦରକାର। ତେଣୁ ସ୍ନେହସାର ଆସିଗଲା, ପୁଷ୍ଟିସାର ଡାଲି ଆକାରରେ ଆସିଗଲା, ମାଛ ମାଂସ ଅଣ୍ଡା ଆଦି ଖାଉଛନ୍ତି ଭଲ କଥା, ଏସବୁ ଆସିଗଲା ଖାଦ୍ୟ ପଦାର୍ଥର 3 ମୁଖ୍ୟ ଉପାଦାନ। ଆଉ ଯେଉଁ ଟିକେ ଟିକେ ରହିଲା ଭିଟାମିନ ଆମେ ଯାହାକୁ କହୁଛୁ, ସେଇ ପନିପରିବାରେ ଆଜ୍ଞା ଲୁଚିକି ଅଛି, ତା ଭିତରେ ଲବଣ ବି ଅଛି। ଆଉ ପାଣି ଦିନକୁ 8-10 ଗ୍ଲାସ ମାନେ ହିସାବ କଲେ କେତେ ହବ, 2-3 ଲିଟର ପାଣି, ବାସ୍ ଇଏ ଆମର ଖାଦ୍ୟ ହେଇଗଲା। ତେଣୁ ମୋଟ ଉପରେ ଆମେ ଯଦି ଦେଖିବା ଗୋଟେ ଖାଦ୍ୟଟା ଋତୁ ଉପଯୋଗୀ ହେଇଥିବ, କୋଉ ସମୟରେ କ'ଣ ମିଳୁଛି ସେଇ ଅନୁସାରେ ତରକାରୀ ପତ୍ର ଡାଲି ଭାତ ଖାଇଲେ କାମ ଶେଷ, ଆଉ ଗୋଟେ ତାକୁ ହିସାବ କରିକି କଣ୍ଟା ଭଳି ସେମିତି ଆଜ୍ଞା କିଛି ନାହିଁ। ଆପଣଙ୍କ ଦେହରେ କୋଉଟା ଯାଉଛି ସେଇଟା ହେଲା ଆପଣଙ୍କ ଖାଦ୍ୟ, ସେଇଟାକୁ ଆପଣଙ୍କ ପାଇଁ ସୁଷମ ଖାଦ୍ୟ କୁହାଯାଇପାରେ। ଏସବୁ ଯଦି ଆମେ ନ ମାନିବା, ଏତେ ବଡ଼ ମୂଲ୍ୟବାନ ଶରୀରଟା ବା ଶରୀରଟା ଯଦି ମେସିନ୍ ବୋଲି ଆମେ କହୁ, ଏଟା ଶୀଘ୍ର ଅଚଳ ହେଇଯିବ ଆଉ ସାରା ଜୀବନ ଆମେ ଖାଲି ରୋଗରେ ଘାଣ୍ଟି ହେଉଥିବା।
1: ଆମର ସ୍ୱାସ୍ଥ୍ୟରେ ଶୁଣିଥିଲେ ଆଲୋଚନା ଆମ ଶରୀର ପାଇଁ ସୁଷମ ଖାଦ୍ୟ। ଆଲୋଚକ ଥିଲେ ଡାକ୍ତର ଶ୍ରୀକାନ୍ତ ପଣ୍ଡା।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।

ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ ନୂଆଦିଲ୍ଲୀରେ ଆଜି ଜଳଶକ୍ତି ମନ୍ତ୍ରଣାଳୟର ଶିଖର ସମ୍ମିଳନୀର ଉଦ୍ଯାପନୀ ଅଧିବେଶନକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ 2025-26 ଆର୍ଥିକ ବର୍ଷରେ ଭାରତ 1.8 ଲକ୍ଷ କୋଟି ଟଙ୍କାର ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କରିଥିବା ବିଭାଗୀୟ ମନ୍ତ୍ରୀଙ୍କ ସୂଚନା ଆଜିଠାରୁ ତିନିଦିନିଆ ଭାରତ ଗସ୍ତରେ ଆସୁଛନ୍ତି ବେଲଜିୟମ ପ୍ରଧାନମନ୍ତ୍ରୀ ନେପାଳରେ ପ୍ରଳୟଙ୍କରୀ ବନ୍ୟା ଜଳବାୟୁ ପରିବର୍ତ୍ତନ ଲାଗି ହୋଇଥିବା କହିଲେ ପ୍ରଧାନମନ୍ତ୍ରୀ ବଲେନ୍ଦ୍ର ଶାହା ଏବଂ ଆଫଗାନିସ୍ତାନ ବିପକ୍ଷରେ 3 ମ୍ୟାଚ୍ ବିଶିଷ୍ଟ T20 କ୍ରିକେଟ୍ ଶୃଙ୍ଖଳା ପାଇଁ 15 ଜଣିଆ ଭାରତୀୟ ଦଳ ଘୋଷିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜଳଶକ୍ତି ମନ୍ତ୍ରଣାଳୟର ବିଭାଗୀୟ ସମ୍ମିଳନୀର ଉଦ୍ଯାପନୀ ଅଧିବେଶନରେ ସମ୍ବୋଧନ କରିବେ ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ଦୁଇଦିନିଆ ସମ୍ମିଳନୀ ହେଉଛି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପରିକଳ୍ପିତ ବିଭାଗୀୟ ସ୍ତରୀୟ ଶିଖର ସମ୍ମିଳନୀର ପ୍ରଥମ ପର୍ଯ୍ୟାୟ ଟିମ୍ ଇଣ୍ଡିଆ ମନୋଭାବକୁ ସୁଦୃଢ଼ କରିବା ସହଯୋଗୀ ସଂଘୀୟ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବା ସହିତ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଘନିଷ୍ଠ ସହଯୋଗ ଦ୍ୱାରା ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଉପରେ ସାମୂହିକ ଦାୟିତ୍ୱ ବୃଦ୍ଧି କରି ସମୟାନୁବର୍ତ୍ତୀ ସମାଧାନ କରିବା ହେଉଛି ଏହି ସମ୍ମିଳନୀର ଉଦ୍ଦେଶ୍ୟ ଏହି ଶିଖର ସମ୍ମିଳନୀରେ 4 ପ୍ରମୁଖ କ୍ଷେତ୍ର ଉପରେ ବିଶେଷ ଧ୍ୟାନ ଦିଆଯାଇଛି ସେଗୁଡ଼ିକ ହେଲା ଜଳ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ସମୟାନୁବର୍ତ୍ତୀ କାର୍ଯ୍ୟାନ୍ୱୟନ ଜଳ ସଞ୍ଚୟ ଜନଭାଗିଦାରୀ କ୍ୟାଚ୍ ଦ ରେନ୍ ପାନୀୟ ଜଳ ଉତ୍ସର ସ୍ଥାୟୀ ବ୍ୟବସ୍ଥା ଏବଂ ଜଳଜୀବନ ମିଶନ 2.0 ଅଧୀନରେ ଗ୍ରାମୀଣ ପାନୀୟ ଜଳ ଯୋଗାଣ ଯୋଜନାର ପରିଚାଳନା ଓ ରକ୍ଷଣାବେକ୍ଷଣ ଆଜିର ଏହି ସମ୍ମିଳନୀରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରାଜନୈତିକ ନେତୃବୃନ୍ଦ ଓ ବରିଷ୍ଠ ଅଧିକାରୀମାନେ ଯୋଗଦେଇ ଏହିସବୁ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି 2025-26 ଆର୍ଥିକ ବର୍ଷରେ ଭାରତ ପ୍ରାୟ 1.8 ଲକ୍ଷ କୋଟି ଟଙ୍କା ମୂଲ୍ୟର ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କରିଛି ସେଥିମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ କାର୍ଯ୍ୟରତ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକର 1.29 କୋଟି ଟଙ୍କା ଅବଦାନ ରହିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସୂଚନା ଦେଇଛନ୍ତି ଗତକାଲି ନୂଆଦିଲ୍ଲୀଠାରେ 16 ପ୍ରତିରକ୍ଷା ରାଷ୍ଟ୍ରାୟତ୍ତ ଉଦ୍ୟୋଗର ବାର୍ଷିକ ପ୍ରଦର୍ଶନୀ ସମୀକ୍ଷା କରିବା ଅବସରରେ ଶ୍ରୀ ସିଂ ଏହା କହିଛନ୍ତି ଏହି ସଫଳତା ଏକ ଆତ୍ମନିର୍ଭର ପ୍ରତିରକ୍ଷା ଶିଳ୍ପ ଭିତ୍ତିଭୂମି ନିର୍ମାଣ କରିବା ଦିଗରେ ଦେଶର ଉଲ୍ଲେଖନୀୟ ପ୍ରଗତିର ପ୍ରତିଫଳନ ବୋଲି ପ୍ରତିରକ୍ଷା ମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି ସେ କହିଛନ୍ତି ପ୍ରତିରକ୍ଷା ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକର ଅଗ୍ରଗତି କେବଳ ଅର୍ଥନୈତିକ ବା ଶିଳ୍ପଭିତ୍ତିକ ଆବଶ୍ୟକତା ନୁହେଁ ବରଂ ଏହା ଜାତୀୟ ସୁରକ୍ଷା ଦିଗରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ସାମଗ୍ରୀଗୁଡ଼ିକର ସମୟାନୁବର୍ତ୍ତୀ ଯୋଗାଣ ଆମଦାନୀ ଉପରେ ନିର୍ଭରତା ହ୍ରାସ କରିବା ଗବେଷଣା ଓ ବିକାଶକୁ ବୈଷୟିକ ଜ୍ଞାନକୌଶଳ ନେତୃତ୍ୱରେ ରୂପାନ୍ତରୀକରଣ ପ୍ରତିରକ୍ଷା ସାମଗ୍ରୀ ରପ୍ତାନୀକୁ ଏକ ନୂତନ ସ୍ତରକୁ ନେବା ଏ କ୍ଷେତ୍ରରେ କାର୍ଯ୍ୟରତ ଷ୍ଟାର୍ଟଅପ୍ ଓ ଏମ୍ଏସ୍ଏମ୍ଇଗୁଡ଼ିକୁ ସହାୟତା ପ୍ରଦାନ କରିବା ସହିତ ବିଶ୍ୱସ୍ତରୀୟ ମାନକ ବଜାୟ ରଖିବା ଉପରେ ପ୍ରତିରକ୍ଷା ମନ୍ତ୍ରୀ ଏହି ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକୁ ଆହ୍ୱାନ ଦେଇଛନ୍ତି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆଜି ଛତିଶଗଡ଼ର ରାୟପୁର ଗସ୍ତ କରିବେ ଏହି ଗସ୍ତ ଅବସରରେ ସେଠାରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ରାୟପୁରର ତୃତୀୟ ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତି ଯୋଗଦେବେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଗତକାଲି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି ବିଶେଷକରି ଦେଶବ୍ୟାପୀ ଚିହ୍ନଟ କରାଯାଇଥିବା 100 ଜିଲ୍ଲାରେ ଏହି ଯୋଜନାର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବା ଏହି ଅଧୀନରେ ଥିବା ଅନ୍ୟାନ୍ୟ ଯୋଜନାଗୁଡ଼ିକର ଏକତ୍ର କାର୍ଯ୍ୟକାରିତା ଏବଂ ଜିଲ୍ଲାସ୍ତରରେ ଚାଷୀମାନଙ୍କ ପ୍ରଦର୍ଶନରେ ଉନ୍ନତ ଆଣିବା ଆଦି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନାରେ ମୁଖ୍ୟତଃ 6 କୃଷି ସମ୍ପର୍କିତ ପ୍ରସଙ୍ଗ ଉପରେ ପ୍ରାଧାନ୍ୟ ଦିଆଯାଇଛି ସେଗୁଡ଼ିକ ହେଲା କୃଷି ଉତ୍ପାଦନ ବୃଦ୍ଧି କରିବା ଶସ୍ୟ ବିବିଧକରଣକୁ ପ୍ରୋତ୍ସାହନ ଦେବା ସହିତ ଏକ ସ୍ଥାୟୀ କୃଷି ପଦ୍ଧତି ଆପଣାଇବା ଅମଳ ପରବର୍ତ୍ତୀ ସଂରକ୍ଷଣ କ୍ଷମତା ବୃଦ୍ଧି କରିବା ଜଳସେଚନ ଭିତ୍ତିଭୂମିକୁ ସୁଦୃଢ଼ କରିବା ସ୍ୱଳ୍ପ ମିଆଦୀ ଓ ଦୀର୍ଘସୂତ୍ରୀ କୃଷି ଋଣ ଉପଲବ୍ଧ କରାଇବା ଏବଂ ଯୋଗାଣ ସେବା ଓ ଶାସନ ବ୍ୟବସ୍ଥାରେ ଉନ୍ନତି କରିବା ଏ ସମ୍ପର୍କରେ ସୂଚନା ଦେଇ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ କହିଛି 11 ମନ୍ତ୍ରଣାଳୟ ଏବଂ ବିଭାଗର 36 କେନ୍ଦ୍ରୀୟ ଯୋଜନା ସହିତ ବିଭିନ୍ନ ରାଜ୍ୟ ସରକାରଙ୍କ ଯୋଜନାଗୁଡ଼ିକୁ ଏକତ୍ରୀକରଣ କରି ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନାରେ କାର୍ଯ୍ୟକାରୀ କରାଯାଇଥାଏ ଏହି ଯୋଜନା ଗତବର୍ଷ କେନ୍ଦ୍ର କ୍ୟାବିନେଟ୍ ଦ୍ୱାରା ଅନୁମୋଦିତ ହେବା ପରେ 2025 ଅକ୍ଟୋବର 11 ଶୁଭାରମ୍ଭ କରାଯାଇଥିଲା ଗତକାଲିର ବୈଠକରେ କୃଷିମନ୍ତ୍ରୀ ଶ୍ରୀ ଚୌହାନ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ

ଯୋଜନାର ଅଗ୍ରଗତି ସମ୍ପର୍କରେ ମଧ୍ୟ ସମୀକ୍ଷା କରିଛନ୍ତି। ଏକ ବିକଶିତ ଭାରତ ଗଠନ ଦିଗରେ ମରୁଣିମୁକ୍ତ ଦେଶ ଲକ୍ଷ୍ୟ ହାସଲ କରିବା କ୍ଷେତ୍ରରେ ଜଳଛାୟା ସୁପରିଚାଳନାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କୃଷିମନ୍ତ୍ରୀ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର ଆଜିଠାରୁ ତିନିଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ଅବସରରେ ସେ ତାଙ୍କ ଭାରତୀୟ ପ୍ରତିପକ୍ଷ ନରେନ୍ଦ୍ର ମୋଦିଙ୍କ ସହିତ ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ ଦ୍ୱିପକ୍ଷୀୟ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ଏହାଛଡ଼ା ବେଲଜିୟମ ପ୍ରଧାନମନ୍ତ୍ରୀ ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ପରିପ୍ରେକ୍ଷୀରେ ଆୟୋଜିତ ହେବାକୁ ଥିବା ଏକ ବ୍ୟାବସାୟିକ ସମାରୋହରେ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ୱେଭର ମୁମ୍ବାଇ ଗସ୍ତ କରି ହୀରା ଗମନାଗମନ ଓ ବନ୍ଦର ସମେତ ଅନ୍ୟାନ୍ୟ କ୍ଷେତ୍ରରେ କାର୍ଯ୍ୟରତ ବିଭିନ୍ନ ପକ୍ଷଙ୍କ ସହିତ ଆଲୋଚନା କରିବେ। ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ପ୍ରଧାନମନ୍ତ୍ରୀ ୱେଭରଙ୍କ ଗସ୍ତ ଦ୍ୱାରା ଭାରତ ବେଲଜିୟମ ଭାଗିଦାରୀକୁ ଅଧିକ ସଶକ୍ତ କରିବାର ସୁଯୋଗ ସୃଷ୍ଟି ହୋଇଛି। ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଓ ପୁଞ୍ଜିନିବେଶ, ପ୍ରତିରକ୍ଷା ଓ ସୁରକ୍ଷା, ବୈଷୟିକ ଜ୍ଞାନକୌଶଳ, ଅକ୍ଷୟ ଶକ୍ତି, ସଂଯୋଗୀକରଣ ଓ ଜନସମ୍ପର୍କ ସମେତ ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ବୃଦ୍ଧି କରିବାରେ ସହାୟକ ହେବ। ଏହାଛଡ଼ା ଭାରତ ୟୁରୋପୀୟ ସଂଘ ଏବଂ ଭାରତ ୟୁରୋପ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ଓ ଭାଗିଦାରୀକୁ ସଶକ୍ତ କରିବା ଦିଗରେ ମଧ୍ୟ ବେଲଜିୟମ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସହାୟକ ହେବ ବୋଲି ମନ୍ତ୍ରଣାଳୟ କହିଛି। ବାଣିଜ୍ୟ ଶିଳ୍ପମନ୍ତ୍ରୀ ପୀୟୂଷ ଗୋୟଲ ନୂଆଦିଲ୍ଲୀଠାରେ ଜର୍ମାନର ପରିବେଶ, ଜଳବାୟୁ ପରିବର୍ତ୍ତନ ଓ ଆଣବିକ ସୁରକ୍ଷା ମନ୍ତ୍ରୀ କାଷ୍ଟେର ସ୍ନିଡରଙ୍କୁ ଭେଟିଛନ୍ତି। ଏହି ଅବସରରେ ଉଭୟ ନେତା ଅର୍ଥନୀତି, ବର୍ଜ୍ୟବସ୍ତୁ ପରିଚାଳନା, ଅକ୍ଷୟ ଶକ୍ତି, ସ୍ୱଚ୍ଛ ଶକ୍ତି ଲାଗି ବୈଷୟିକ ଜ୍ଞାନକୌଶଳ ଓ ସ୍ଥାୟୀ ସମାଧାନ ଆଦି କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗକୁ ଅଧିକ ସଶକ୍ତ କରିବା ଉପରେ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗୋୟଲ କହିଛନ୍ତି, ଜଳବାୟୁ ପରିବର୍ତ୍ତନ ଏବଂ ନବସୃଜନ କ୍ଷେତ୍ରରେ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ଦିଗରେ ଭାରତ ଜର୍ମାନ ପ୍ରତିବଦ୍ଧତା ଜାହିର କରିଛନ୍ତି। ଏକ ନିରନ୍ତର ଭବିଷ୍ୟତ ଗଠନ ଦିଗରେ ଭାଗିଦାରୀ ଦାୟିତ୍ୱ, ଆପୋଷ ବିଶ୍ୱାସ ଓ ବୈଷୟିକ ଜ୍ଞାନକୌଶଳ ହେଉଛି ଉଭୟ ଦେଶର ଭାଗିଦାରୀର ଭିତ୍ତିଭୂମି ବୋଲି ଶ୍ରୀ ଗୋୟଲ କହିଛନ୍ତି। ତିବତ ସୀମାବର୍ତ୍ତୀ ଭୋଟେକୋଷି ନଦୀ ନେଇ ରାସୁଆ ମଧ୍ୟରେ ଗତ ସପ୍ତାହରେ ପ୍ରବେଶ କରିଥିବା ପ୍ରଳୟଙ୍କରୀ ବନ୍ୟା ଜଳବାୟୁ ପରିବର୍ତ୍ତନ ଲାଗି ହୋଇଛି ବୋଲି ନେପାଳ ପ୍ରଧାନମନ୍ତ୍ରୀ ବଲେନ୍ଦ୍ର ଶାହା କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଶାହା କହିଛନ୍ତି, ହିମାଳୟ ଅଞ୍ଚଳରେ ତାପମାତ୍ରା 1.8 ଡିଗ୍ରୀ ବୃଦ୍ଧି ପାଇଥିବା ଯୋଗୁଁ ଜଳବାୟୁ ପରିବର୍ତ୍ତନ ଲାଗି ଏହି ବିପର୍ଯ୍ୟୟ ଘଟିଛି। ତେବେ ଜଳବାୟୁ ପରିବର୍ତ୍ତନ ବିଶ୍ୱସ୍ତରରେ ଏକ ସମସ୍ୟା ଏବଂ ଏହି ବିପର୍ଯ୍ୟୟର ସଫଳ ମୁକାବିଲା ଲାଗି ବିଶ୍ୱର ସମସ୍ତ ରାଷ୍ଟ୍ରଙ୍କର ଦାୟିତ୍ୱ ବୋଲି ସେ କହିଛନ୍ତି। ଗତମାସ 26 ତାରିଖରେ ଆସିଥିବା ଏହି ପ୍ରଳୟଙ୍କରୀ ବନ୍ୟା ଯୋଗୁଁ 1000 ଉର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହେବା ସହିତ 583 ବିଦେଶୀ ଏବଂ 83 ଜଣ ସୁରକ୍ଷାକର୍ମୀଙ୍କ ସମେତ ପ୍ରାୟ 4000 ନିଖୋଜ ଥିବା ଜଣାପଡ଼ିଛି। ୟୁକ୍ରେନ ଉପରେ ରୁଷ ପକ୍ଷରୁ କରାଯାଇଥିବା ସଦ୍ୟତମ ଆକ୍ରମଣରେ ଜଣେ ଭାରତୀୟଙ୍କ ସମେତ 12 ଜଣଙ୍କର ମୃତ୍ୟୁ ହୋଇଛି। ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନ୍ସ୍କି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଡ୍ରୋନ୍ ଏବଂ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଆକ୍ରମଣ ଯୋଗୁଁ ଅନେକ ସାଧାରଣ ଭିତ୍ତିଭୂମି ଓ ଆବାସିକ ଅଟ୍ଟାଳିକାଗୁଡ଼ିକ କ୍ଷତି ହୋଇଛି। ଏଥିରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କର ପରିବାରବର୍ଗ ପ୍ରତି ରାଷ୍ଟ୍ରପତି ଜେଲେନ୍ସ୍କି ସମବେଦନା ଜଣାଇଛନ୍ତି। ୟୁକ୍ରେନ୍ସ୍ଥିତ ଭାରତୀୟ ଦୂତାବାସ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହିତ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛି, ମୃତ ଭାରତୀୟ ନାଗରିକଙ୍କର ପାର୍ଥିବ ଶରୀରକୁ ଯଥାଶୀଘ୍ର ଯେଭଳି ସ୍ୱଦେଶ ପଠାଯାଇପାରିବ ସେ ଦିଗରେ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି। ଦେଶରେ ପର୍ଯ୍ୟାପ୍ତ ପରିମାଣର ପିଆଜ ଉପଲବ୍ଧ ଅଛି ଏବଂ ଋତୁକାଳୀନ ମୂଲ୍ୟ ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ କାନ୍ଦା ଏକ୍ସପ୍ରେସ୍ ଓ ସଡ଼କ ପରିବହନ ମାଧ୍ୟମରେ ବଫର୍ ଷ୍ଟକ୍ସର ଯୋଜନାବଦ୍ଧ ବଣ୍ଟନ ଆରମ୍ଭ କରାଯାଇଛି ବୋଲି ସରକାର କହିଛନ୍ତି। ପିଆଜର ବ୍ୟାପକ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ 30ରୁ ଅଧିକ ଟ୍ରକ୍ ସାହାଯ୍ୟରେ 19 ସହରରେ ଖୁଚୁରା ବଜାରକୁ ପିଆଜ ଯୋଗାଣ ହୋଇଛି। କ୍ରିକେଟ୍। ଆଫଗାନିସ୍ତାନ ବିପକ୍ଷରେ ଆସନ୍ତା 13 ତାରିଖରୁ ଆରମ୍ଭ ହେବାକୁ ଥିବା 3 ମ୍ୟାଚ୍ ବିଶିଷ୍ଟ T20 ଆନ୍ତର୍ଜାତିକ ସିରିଜ୍ ଲାଗି 15 ଜଣିଆ ଭାରତୀୟ କ୍ରିକେଟ୍ ଦଳ ଘୋଷଣା କରାଯାଇଛି। ଶ୍ରେୟସ୍ ଆୟରଙ୍କ ନେତୃତ୍ୱରେ ଗଠିତ ଏହି ଦଳରେ ତିଲକ ବର୍ମା ଉପଅଧିନାୟକ ଅଛନ୍ତି। ଅନ୍ୟ ଖେଳାଳିମାନେ ହେଲେ ଅଭିଷେକ ଶର୍ମା, ବୈଭବ ସୂର୍ଯ୍ୟବଂଶୀ, ସଞ୍ଜୁ ସାମସନ, ଇଶାନ କିଶନ, ଶିବମ ଦୁବେ, ନୀତିଶ କୁମାର ରେଡ୍ଡି, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ, ଯଶପ୍ରୀତ ବୁମ୍ରା, ଅର୍ଶଦୀପ ସିଂ ଏବଂ ହର୍ଷିତ ରାଣା। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନୂଆଦିଲ୍ଲୀରେ ଆଜି ଜଳଶକ୍ତି ମନ୍ତ୍ରଣାଳୟର ଶିଖର ସମ୍ମିଳନୀର ଉଦ୍ଯାପନୀ ଅଧିବେଶନକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ। 2025-26 ଆର୍ଥିକ ବର୍ଷରେ ଭାରତ 1.8 ଲକ୍ଷ କୋଟି ଟଙ୍କାର ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କରିଥିଲା।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା, ବର୍ତ୍ତମାନ ସମୟ ସକାଳ 7:25। ପ୍ରଚାର କରୁଛୁ ଗୀତ ଗୀତାଞ୍ଜଳିରେ ଭକ୍ତି ଗୀତ। ପ୍ରଥମେ ଶିଳ୍ପୀ ସୁରେଶ ୱାଡ଼େକରଙ୍କ କଣ୍ଠରେ, ଗୀତରଚନା ବସନ୍ତରା ସାମଲ, ସଙ୍ଗୀତ ଦେଇଛନ୍ତି ବିକାଶ ଶୁକ୍ଲା।

ଏଥର ଆସନ୍ତୁ ଶୁଣିବା ଶିଳ୍ପୀ ଅନସୁୟା ନାଥଙ୍କ କଣ୍ଠରେ ଗୀତ ରଚନା ବସନ୍ତରାଜ ସାମଲ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶେଷରେ ଆସନ୍ତୁ ଶୁଣିବା ଶିଳ୍ପୀ ଘନଶ୍ୟାମ ପଣ୍ଡାଙ୍କ କଣ୍ଠରେ ଗୀତରଚନା ବସନ୍ତରା ସାମଲ, ସଙ୍ଗୀତ ଦେଇଛନ୍ତି ବିକାଶ ଶୁକ୍ଲା।

0: ଶୁଣୁଥିଲି ଗୀତା ଗୀତାଞ୍ଜଳିରେ ଭକ୍ତି ଗୀତ ଆକାଶବାଣୀ ଭବାନୀପାଟଣା ବର୍ତ୍ତମାନ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଚାଷର କଥା।
1: ହେନ୍ତା ତ ଆମର୍ ଚାଷୀ ଦାଦାମାନେ ବର୍ଷସାରା ଭିନ୍ନ ଭିନ୍ନ ପ୍ରକାର ଚାଷ୍ କରିଥିସନ୍, ଯେନ୍ତାକି ଆଲୁ ହେଲା, ସାରୁ ହେଲା, ବାଇଗନ୍ ହେଲା, ମାଖନ ଆରୁ ଲଇନି ହେଲା। ଇସବୁ ଚାଷ୍ କଲା ଭିତରେ କିଛି ଏନ୍ତା ବି ଚାଷୀ ଦାଦାମାନେ ଅଛନ୍ ଯେନ୍ମାନେ ତାଙ୍କ ସମୟ ଦେଖିକରି ଇ କଦଲି ଚାଷ୍ ବି କରିଥିସନେ। କଦଲିକେ ଲୋକମାନେ ଫଲ୍ ଆରୁ ପନିପରିବା ହିପାସି ଇଟାକେ ଘରେ ଘରେ ବ୍ୟବହାର କରିଥିସନେ। ଆମର୍ ରାଜ୍ୟର ଅଧିକାଂଶ ଲୋକମାନଙ୍କର କ୍ଷେତ ଆରୁ ବାୟରନେ ଇ କଦଲି ଗଛ ଆମେ ଦେଖ୍ବାକେ ପାଏମା। ବର୍ତ୍ତମାନ ଆମର୍ ରାଜ୍ୟର ଅଧିକାଂଶ ଜିଲ୍ଲାନେ ଇଟାର୍ ଚାଷ୍ ବ୍ୟବସାୟିକ ଭିତ୍ତିନେ ଆମର୍ ଚାଷୀ ଦାଦାମାନେ ଇଟାକେ ଆରମ୍ଭ କରିଦେଲେ ନା। ଇ ଭିତରେ ଶ୍ୱେତ ସାର, ପୁଷ୍ଟି ସାର, ଭିଟାମିନ, ଫସ୍ଫରସ୍, କ୍ୟାଲସିୟମ୍ ଆରୁ ଲୌହ ଜାତୀୟ ପଦାର୍ଥ ଇ ଭିତରେ ଭରି ରହିଛେ। ଯଦି ଆମର୍ ଚାଷୀ ଦାଦାମାନେ ଉନ୍ନତ ପ୍ରଣାଳୀନେ 20,000 ଏକର ଜମିନେ ଯଦି କଦଲି ଚାଷ୍ କରିପାରିବେ ବୋଇଲେ ଇଟା ସ୍ୱାସ୍ଥ୍ୟଗତ ଦୃଷ୍ଟିନୁ ଆମର୍ ରାଜ୍ୟର ଲୋକମାନଙ୍କର ଚାହିଦାକେ ଇଟା ପୁରା କରିପାର୍ବା। ହେଲେ ଇନେ ଗୋଟେ କଥା ଆସୁଛି, ରୋଗ ପୋକର ସମସ୍ୟା। ଇ ରୋଗ ପୋକ ଲାଗ୍ଲା ବୋଇଲେ ଆମର୍ ଉତ୍ପାଦନ କମିଯିବା ଆରୁ ଚାଷୀ ଦାଦାମାନ୍କେ ବେଶୀ କ୍ଷତି ସହିବାକେ ବି ପଡ଼୍ବା। ସେଥିର୍ ଲାଗ୍ତି ବୋଲିକରି ଆମ୍କେ ଇନର୍ କେତେଟା ମାରାତ୍ମକ ରୋଗକେ ଚିହ୍ନି କରି ତାର ଉପଚାର କର୍ମା ବୋଇଲେ ଆମର୍ ଉତ୍ପାଦନ ବି ଠିକ୍ ରହେବା ଆରୁ ବେଶୀ କ୍ଷତି ବି ନେଇ ହୁଏ ନା। ତ ଇ ମାରାତ୍ମକ ରୋଗମାନଙ୍କର ଭିତରେ ଗୋଟେ ଅଛେ କଦଲିର୍ ଝାଉଁଲା ପାନାମା ରୋଗ ବୋଲିକରି। ଇ ଝାଉଁଲା ପାନାମା କଦଲିର୍ ଗୋଟେ କବକ ଜନିତ ମାରାତ୍ମକ ରୋଗ ଇଟା। ଇଟା ଆମର୍ ରାଜ୍ୟର ସବୁ ଅଞ୍ଚଳନେ ଦେଖ୍ବାକେ ମିଳିଥିସି। ଇ ରୋଗ ଗଛ୍କେ ଧରବା ବୋଇଲେ ଗଛର ତଲି ପତର ସବୁ ଗୋଟେ ପରେ ଗୋଟେ ତାର୍ ସୁକେ ହଲଦିଆ ଦିଶ୍ବା ଆରୁ ଗଛ୍ନୁ ବାହାରୁଥିବାର ଜାଗାନେ ପତର ଭାଙ୍ଗି ଯାଇକରି ତଲ୍ ବାଟ୍କେ ଉଲେ ହେଇକରି ରହବାଏ। ଧୀରେ ଧୀରେ ପୁରା ଗଛ୍ ଶୁଖି ଯାଇକରି ଆରୁ ଉଲେ ହେଇଥିବାର ପତରମାନେ ସବୁ ଶୁଖିକରି ଖଡ଼ଖଡ଼ା ହେଇଯିବେ। ମଞ୍ଜା ପତର ବେଶୀ ଦିନ ପତ୍କେ କଞ୍ଚା ଦିଶୁଥିଲେ ବି ରୋଗ ଧରବା ବୋଇଲେ ଶୁଖିକରି ମରିଯାଇସିଏ। ସେନ୍ତା ରୋଗିଆ ଗଛମାନଙ୍କରନୁ ଦୁର୍ବଲିଆ ପୁଆ ସବୁ ବାହାରିଥିସନ୍ ଆରୁ ଇଟା ପାଚିକରି ସେନୁ ଗୋଟେ ପ୍ରକାରର ଗଏନ୍ଦ ବାହାରିଥିସିଏ। ଇ ରୋଗ ରୋଗିଆ ପୁଆମାନଙ୍କରନୁ ଜଳସେଚନ ସମୟାନେ ଆକ୍ରାନ୍ତ ହେଇଥିବାର ଫସଲମାନଙ୍କରନୁ ଭଲ ଫସଲମାନଙ୍କେ ଇଟା ବ୍ୟାପିଥିସିଏ। ରୋଗଜନକ ସୂତ୍ରଜୀବ ଆରୁ ଶୁଣ୍ଢିଆ ପୋକର କ୍ଷତ ରୋଗକେ ବଢ଼ବାର୍ତି ଇଟା ସାହାଯ୍ୟ କରିଥିସିଏ। ରସଥାଳି, ଅମୃତପାୟନ ଆରୁ ପାଟକପୁରା ଇସବୁ କିସମ ଚାଷ କଲେ ଇ ରୋଗ ଅଧିକ ଦେଖାଯାଇଥିସିଏ। ସେନ୍ତା ଆର୍ ଗୋଟେ ଗଛେ ଅଣକଦଳିଆ ପତ୍ରଗୋଛା ରୋଗ ବୋଲିକରି। ଇ ଅଣକଦଳିଆ କଦଲିର ଗୋଟେ ଇଟା ଭୂତାଣୁ ଜନିତ ମାରାତ୍ମକ ରୋଗ ଆର୍ ଇଟା ଫସଲକେ ଯେନ୍ କେନ୍ସି ଅବସ୍ଥାନେ ଆକ୍ରମଣ କରିଥିସିଏ। ରୁଗିଆ ଗଛମାନଙ୍କର ପତରର ଡାହି, ତାର ମଝିର ଶିରା ଆରୁ ତଲେ ଥିବାର ମଝମଝିଆ ଶିରାମାନଙ୍କର ନେ ଗାଢ଼ ପତର ରଙ୍ଗର ଚିହ୍ନା ଦେଖ୍ବାକେ ମିଳିଥିସିଏ। ବେଶୀ ରୁଗିଆ ଗଛର ପତର ସବୁ ଗୋଟେ ଠାନେ ମିଶିକରି ଗୋଟେ ପେନ୍ଥା ଭଳିଆ ଗଛର ଆଗାଡୁ ବାହାରିଥିସିଏ। ସେନ୍ତା ରୁଗିଆ ବୁଦାମାନଙ୍କରନୁ ବାହାରୁଥିବାର ନୂଆ ପୁଆମାନେ ଠିକ୍ ପାଶେ ବଢ଼ି ନେଇପାରନ୍ ଆରୁ ଛୋଟ ଛୋଟ ଇସବୁ ହେଇଯାଏସନ୍। ଇନର୍ ପତର ମାନେ ଛୋଟ ଛୋଟ ହେଇକରି ଟିକେ ଟାନ୍ ଆରୁ ସିଧା ଠିଆ ହେଲା ଭଳିଆ ଦିଶିଏ। ଗଛ ଭିତରେ ଏକା ଚାପି ହେଇକରି ରହିଥିବାର କହଲ ଖାନ୍ଦି ମାନେ ସମିଆ ସମିଆନେ ତାର ସେ ଡାହିକେ ଫଟେଇ କରି ବାହାରି ଆସନ୍ ଆରୁ ଇ ରୁଗିଆ ଖାନ୍ଦି ମାନେ ଭଲ ହିପାସେ ବଢ଼ି ନେଇପାରିଥିଅନ୍। ଇ ଭୂତାଣୁ ଜନିତ ରୋଗ ଯୋଉ ପୋକନୁ ଆସିକରି ରୁଗିଆ ଗଛମାନଙ୍କରନୁ ସୁସ୍ଥ ଗଛମାନଙ୍କେ ଆରୁ ରୁଗିଆ ପୁଆମାନଙ୍କର ମାଧ୍ୟମନେ ଭିନ୍ନ ଭିନ୍ନ ଜାଗାକେ ସଂକ୍ରମିତ କରିଥିସନେ। କଦଲି ଫସଲନେ ଇ ରୋଗ ଅଗଷ୍ଟନୁ ନଭେମ୍ବର ଭିତରେ ଅଧିକା ମାତ୍ରାନେ ଦେଖାଦେଇଥିସି। ତ ଚାଷୀ ଦାଦାମାନେ ଏସବୁ ରୋଗ ପୋକ ଲାଗୁଛେ ବୋଇଲେ ଆଗ ଆମକେ ସେ କଦଲି ବଗିଚା ନୁ ଯେତିକି ବେକାର ଘାସ ପତର ମନକେ ଆରୁ ଶୁଖଲା ରୁଗିଆ ପତର ମନକେ ବାହାର କରିଦେଇକରି କଦଲି ବଗିଚାକେ ସବୁବେଳେ ସଫା ସୁତରା ରଖବାକେ ପଡ଼ବା। ପ୍ରତି 3 ନେଇ ହେଲେ 4 ବରଷ ନେ ଥରେ କଦଲି ବଗିଚାକେ ଭଲ କରି ସଫା କରିଦେଇକରି ସେନେ ଅନ୍ୟ ଫସଲ ଚାଷ କରବାକେ ବି ପଡ଼ବା।

ଶୁଣୁଥିଲେ କାର୍ଯ୍ୟକ୍ରମ ଚାଷର କଥା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ୍ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ୍ ଯୋଗେ, ଏଫ୍ଏମ୍‌ରେ 100.3 MHz ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ ପ୍ରଚାର କରୁଛୁ। ପୁରାତନ କ୍ରମରେ ଛାନ୍ଦ ଉପେନ୍ଦ୍ର ଭଞ୍ଜଙ୍କ ରଚନା, କଣ୍ଠଦାନ କରିଛନ୍ତି ଶିଳ୍ପୀ ରାଧାମଣି ମିଶ୍ର।

ଶୁଣୁଥିଲି ଶିଳ୍ପୀ ରାଧାମଣି ମିଶ୍ରଙ୍କ କଣ୍ଠରେ ଉପେନ୍ଦ୍ର ଭଞ୍ଜଙ୍କ ରଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଜ ଯୋଗେ, FM 103 MHz ଏବଂ ନ୍ୟୁଜ୍ ଆନ୍ AIR ଆପ୍ ମାଧ୍ୟମରେ।

ଶୁଣୁଥିଲି ପୁରାତନୀ କ୍ରମରେ ଛାନ୍ଦ ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ସକାଳ 8:00। ପରବର୍ତ୍ତୀ ପ୍ରସାରଣ ସମାଚାର ପ୍ରଭାତ ପରେ ଶୁଣିପାରିବେ। ମର୍ଣ୍ଣିଂ ନ୍ୟୁଜ୍ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଏତେବେଳେ ଯାଇ କାର୍ଯ୍ୟକ୍ରମ ଶୁଣୁଥିଲି ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଭବାନୀପାଟଣା ବର୍ତ୍ତମାନ ପ୍ରଚାର କରୁଛୁ ସଙ୍ଗୀତ ଲହରୀ କ୍ରମରେ ନମ୍ରତା ମହାନ୍ତିଙ୍କ କଣ୍ଠରେ କେତୋଟି ଆଧୁନିକ ଗୀତ। ଗୀତ ରଚନା କରିଛନ୍ତି ଅକ୍ଷୟ ମହାନ୍ତି, ସଙ୍ଗୀତ ଦେଇଛନ୍ତି ଓମ୍ ପ୍ରକାଶ ମହାନ୍ତି।

ଶୁଣୁଛନ୍ତି ଶିଳ୍ପୀ ନମ୍ରତା ମହାନ୍ତିଙ୍କ କଣ୍ଠରେ, ଗୀତରଚନା ଅକ୍ଷୟ ମହାନ୍ତି, ସଙ୍ଗୀତ ଦେଇଛନ୍ତି ଓମ୍ ପ୍ରକାଶ ମହାନ୍ତି।

ଶୁଣୁଥିଲେ ସଙ୍ଗୀତ ଲହରୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହେଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ।

ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ପ୍ରଯୋଜନା କରିଥିଲେ ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 meters ତଥା 1206 kHz ଯୋଗେ, FM 100.3 MHz ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ସମୟ 9:00 PM। ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମରେ ପ୍ରଥମେ ନେଇଛୁ କଥାଚିତ୍ର ଦିୱାନୀ। ଗାଇଛନ୍ତି କୁମାର ସାନୁ, ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ସମୀର ଗୀତ ରଚନାକୁ ସଙ୍ଗୀତରେ ସଜାଇଛନ୍ତି ସଞ୍ଜୀବ ଦର୍ଶନ।

ଏଥର ଆସନ୍ତୁ ଶୁଣିବା ଇଦିଲ ଆଶିକାନା କଥାଚିତ୍ରରୁ କୁମାର ସାନୁ ଏବଂ ଅଲକା ୟାଗ୍ନିଙ୍କ କଣ୍ଠରେ ସାମୂହିକ ଗୀତ ରଚନାକୁ ସଙ୍ଗୀତରେ ସଜାଇଛନ୍ତି ନଦିମ ଶ୍ରବଣ।

ଶୁଣୁଥିଲି ଫର୍ଜ କଥାଚିତ୍ରରୁ ଲତା ମଙ୍ଗେସ୍କର ଏବଂ ଉଦିତ ନାରାୟଣଙ୍କ କଣ୍ଠରେ। ଗୀତ ରଚନା କରିଥିଲି ସମୀର, ସଙ୍ଗୀତ ଦେଇଥିଲି ଉତ୍ତମ ସିଂ। ଶ୍ରୋତବନ୍ଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 meters ତଥା 1206 kHz ଯୋଗେ, FM ରେ 103.3 MHz ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ। କାର୍ଯ୍ୟକ୍ରମରେ ଏଥର ଆସନ୍ତୁ ଶୁଣିବା ତୁମ୍ବିନ କଥାଚିତ୍ରରୁ ଅନୁରାଧା ପୋଡ଼ୱାଲ ଏବଂ ଉଦିତ ନାରାୟଣଙ୍କ କଣ୍ଠରେ। ଗୀତ ରଚନା ଫେଜ୍ ଅନ୍ୱର୍, ସଙ୍ଗୀତ ଦେଇଛନ୍ତି ନିଖିଲ ବିନାୟକ।

ଶୁଣୁଥିଲି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ସମୟ ସକାଳ 9:30। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ରର ଗୀତ କାର୍ଯ୍ୟକ୍ରମରେ ପ୍ରଥମେ ନେଇଛୁ କଥାଚିତ୍ର ସ୍ୱପ୍ନ ସାଗର। ନିଜ ଗୀତ ଏବଂ ସଙ୍ଗୀତ ସଂଯୋଜନାରୁ ଗାଇଛନ୍ତି ଅକ୍ଷୟ ମହାନ୍ତି।

ଏଥର ଆସନ୍ତୁ ଶୁଣିବା ବଳିଦାନ କଥାଚିତ୍ରରୁ ଏସ୍ ଜାନକୀଙ୍କ କଣ୍ଠରେ ଗୀତ ଏବଂ ସଙ୍ଗୀତ ଦେଇଛନ୍ତି ପ୍ରଫୁଲ୍ଲ କର।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମରେ ଏଥର ଆସନ୍ତୁ ଶୁଣିବା ଅକ୍ଷୟ ମହାନ୍ତିଙ୍କ କଣ୍ଠରେ ଫୁଲଚନ୍ଦନ କଥାଚିତ୍ରରୁ। ଗୀତରଚନା କରିଛନ୍ତି ଦିଲୀପ, ସଙ୍ଗୀତ ଦେଇଛନ୍ତି ସରୋଜ ପଟ୍ଟନାୟକ।

0: स्वयं ही घट पड़े
1: भारतीय सेना।
2: ଶୁଣୁଛନ୍ତି ଓଡ଼ିଆ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମରେ ଏଥର ଆସନ୍ତୁ ଶୁଣିବା ଚିହ୍ନା ଅଚିହ୍ନା କଥାଚିତ୍ରରୁ ତାନସେନ ସିଂ ଏବଂ ସ୍ୱାଗତିକା ରଥଙ୍କ କଣ୍ଠରେ। ଗୀତ ରଚନା ନାରାୟଣ ପ୍ରସାଦ ସିଂ, ସଙ୍ଗୀତ ଦେଇଛନ୍ତି ବାସୁଦେବ ରଥ।

ଶୁଣୁଛନ୍ତି ସପନା ବଣିକ କଥାଚିତ୍ରରୁ ଅନୁରାଧା ପଢୁଆଲଙ୍କ କଣ୍ଠରେ। ଗୀତ ଦେବଦାସ ଛୋଟରାଏ, ସଙ୍ଗୀତ ଦେଇଛନ୍ତି ଭୁବନେଶ୍ୱରୀ ମିଶ୍ର।

ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ପୂର୍ବାହ୍ନ 10:10 ଆରମ୍ଭ କରୁଛୁ ଆଜିର ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା।

ଖୋଲା ଝରକାର ଅପେକ୍ଷାରେ ଅଛନ୍ତି ଶ୍ରୋତା, ମନ ଝରକାକୁ ଖୋଲି ଖୋଲା ଝରକାର ଅପେକ୍ଷାରେ ଅଛନ୍ତି ଶ୍ରୋତା, ମନ ଝରକାକୁ ଖୋଲି କେତେ ନୂଆ ପୁରୁଣା କଥା ସହ ପରିଚୟ କରିଦିଏ ଏହା ଶ୍ରୋତାଙ୍କୁ, ପୁଣି ମନମୁଗ୍ଧ କରିଦିଏ ଏହାର ସଙ୍ଗୀତ ପସରା ସମୟ ସହିତ ଆଣିଥାଏ କେତେ ମହତ୍ତ୍ୱ କଥା। ହୃଦୟରେ ଖୋଲା ଝରକା ଖୋଲା ରହିଥାଉ ସବୁବେଳେ, ଏମିତି ହିଁ ଶ୍ରୋତାଙ୍କ ଭଲ ପାଇବା ନୀତି ବରଷୁଥାଉ ଆମ ଉପରେ। ଏହି ଭାବନା ସହ ଆରମ୍ଭ କରୁଛୁ ଆଜିର ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। ଉପସ୍ଥାପନାରେ ଆଜି ମୁଁ ଅଛି ଆପଣମାନଙ୍କର ସାଥୀ ଆଶ୍ୱାସନା। ନମସ୍କାର।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ବନ୍ଧୁ, ଆଜିର କାର୍ଯ୍ୟକ୍ରମରେ ରହିଛି ଆଜି ଦିନର ବିଶେଷତ୍ୱ, ସ୍ୱାସ୍ଥ୍ୟ ସୂତ୍ରରେ କିଛି ଆଜି ଦିନର ଇତିହାସ, ତା ସହିତ ରହିଛି କିଛି ସୁମଧୁର ଗୀତର ପସରା।

ସ୍ୱାଗତ ଆପଣଙ୍କୁ କାର୍ଯ୍ୟକ୍ରମର ପରିସରକୁ। ବନ୍ଧୁ, କାର୍ଯ୍ୟକ୍ରମର ପ୍ରଥମରେ ଆସନ୍ତୁ ସ୍ୱାସ୍ଥ୍ୟ ସୂତ୍ରରେ ଜାଣିବା ଜାତୀୟ ପୋଷଣ ସପ୍ତାହ ବିଷୟରେ।

ତେବେ ଦେଶକୁ ସମୃଦ୍ଧ ଓ ବିକାଶ ଦିଗରେ ଆଗେଇ ନେବା ପାଇଁ ଏକ ସୁସ୍ଥ ସମାଜର ଆବଶ୍ୟକ। ଏହି ସୁସ୍ଥ ସମାଜ ସେତେବେଳେ ଗଠନ ହୋଇପାରିବ ଯେତେବେଳେ ଆମେ ସୁସ୍ଥ ରହିବା। ତେବେ ଏହାକୁ ଆଖି ଆଗରେ ରଖି କେନ୍ଦ୍ର ସରକାରଙ୍କର ନୀତି ଆୟୋଗ ଦ୍ୱାରା ସମଗ୍ର ଦେଶରେ ପାଳନ କରାଯାଉଥିବା ପୋଷଣ ସପ୍ତାହ, ଯାହାକି ସେପ୍ଟେମ୍ବର 1 ତାରିଖରୁ ସେପ୍ଟେମ୍ବର 7 ତାରିଖ ଏକ ସପ୍ତାହ ଧରି ପାଳନ କରାଯାଏ, ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବର୍ତ୍ତମାନ ଓ ଭବିଷ୍ୟତର ଆଗାମୀ ପିଢ଼ିକୁ କୁପୋଷଣରୁ ରକ୍ଷା କରି ସୁସ୍ଥ ସମାଜ ଗଠନ କରିବା। ଆମେ ସମସ୍ତେ କୁପୋଷଣ ଶବ୍ଦ ସହିତ ପରିଚିତ ହେଲେ ମଧ୍ୟ ଏହି କୁପୋଷଣର ଆକ୍ଷରିକ ଅର୍ଥ ଓ ଏହାର କାରଣ, ତା'ର ଭୟାବହତା ଓ ତା'ର ଉପଚାର କଥା କେବେ ଭାବିନାହୁଁ। ତେବେ ଚାଲନ୍ତୁ ଏହି କୁପୋଷଣର ସେହି କରାଳ ଦୃଶ୍ୟକୁ ଟିକିଏ ଜାଣିବା। ସମଗ୍ର ପୃଥିବୀର କୁପୋଷଣର ଶିକାର ହୋଇଥିବା ଲୋକମାନଙ୍କ ମଧ୍ୟରୁ ପ୍ରାୟ 20% ଲୋକ ଭାରତରେ ଅଛନ୍ତି। ବିଶେଷ କରି ଏହି କୁପୋଷଣର ପ୍ରଭାବ ବହୁମାତ୍ରାରେ ଶିଶୁ, ମହିଳା ଓ କିଶୋରୀଙ୍କ ଉପରେ ପଡ଼ିଥାଏ। ଏହାର ପ୍ରଭାବ ଯୋଗୁଁ ଶିଶୁମାନଙ୍କର ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶରେ ବାଧା ସୃଷ୍ଟି ହୋଇଥାଏ। ଏହାଦ୍ୱାରା ବିଭିନ୍ନ ରୋଗରେ ମଧ୍ୟ ଆକ୍ରାନ୍ତ ହୋଇଥାନ୍ତି। ଏହି କୁପୋଷଣ ଯୋଗୁଁ ହେଉଥିବା ସମସ୍ୟାଗୁଡ଼ିକ ପାଇଁ ଦେଶର ସାମାଜିକ ଓ ଆର୍ଥିକ ବିକାଶ କ୍ଷେତ୍ରରେ ବହୁମାତ୍ରାରେ ପ୍ରଭାବ ପଡ଼ିଥାଏ। ବନ୍ଧୁ, ପୁଷ୍ଟିକର ଖାଦ୍ୟ କଥା ଯଦି ଆମେ କହିବା, ତେବେ ଭାରତବର୍ଷର ପରମ୍ପରାଗତ ଥାଳି ଯେଉଁଥିରେ ଭାତ, ଡାଲି, ରୁଟି, ଶାଗ, ମାଛ, ମାଂସ, କ୍ଷୀର, ଅଣ୍ଡା, ସାଲାଡ଼ ଆଦି ଅନ୍ତର୍ଭୁକ୍ତ, ଯେଉଁଥିରେ ସମସ୍ତ ପୋଷକ ତତ୍ତ୍ୱ ଭରପୁର ମାତ୍ରାରେ ରହିଛି, ଯାହାକୁ ଆମେ ସନ୍ତୁଳିତ ଖାଦ୍ୟ କହିଥାଉ। ଏହି ସନ୍ତୁଳିତ ଖାଦ୍ୟ ବର୍ତ୍ତମାନ ଓ ଆଗାମୀ ପିଢ଼ିର ସୁରକ୍ଷା ଓ ବିକାଶ ଦିଗରେ ଏକାନ୍ତ ଆବଶ୍ୟକ। ଯଦି ଆମେ ଆମ ସମାଜକୁ ଲକ୍ଷ୍ୟ କରିବା, ତେବେ ପ୍ରକୃତରେ କ'ଣ ସମସ୍ତଙ୍କୁ ଏହି ପୁଷ୍ଟିକର ଖାଦ୍ୟ ମିଳିପାରୁଛି କି? ବୋଧହୁଏ ଉତ୍ତର ଆସିବ ନା। ଏହି ପୁଷ୍ଟିକର ଖାଦ୍ୟ ସେତେବେଳେ ସମସ୍ତେ ପାଇପାରିବେ ଯେତେବେଳେ ଆମେ ସମସ୍ତେ ମିଳିମିଶି ନିଜ ହୃଦୟରୁ ଏହି ଦିଗରେ କାମ କରିବାକୁ ଆଗେଇ ଆସିବା। ତେବେ ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ପ୍ରୋଟିନ୍, ଭିଟାମିନ୍, ଖଣିଜ ଲବଣ, କାର୍ବୋହାଇଡ୍ରେଟ୍, ଚର୍ବି, ତନ୍ତୁ ଭଳି ବିଭିନ୍ନ ପୋଷକ ତତ୍ତ୍ୱ ଆବଶ୍ୟକତା ରହିଛି। ସେଥିପାଇଁ ଆମ ଦୈନନ୍ଦିନ ଖାଦ୍ୟରେ ଶାଗ, ସବୁଜ ପନିପରିବା, ଫଳ, ଡାଲି, ଅଣ୍ଡା, କ୍ଷୀର, ମାଛ ଓ ଅନ୍ୟାନ୍ୟ ପୋଷକ ଖାଦ୍ୟ ସାମିଲ କରିବା ଉଚିତ। କେବଳ ପେଟ ଭରିବା ଯଥେଷ୍ଟ ନୁହେଁ, ଆମକୁ ପୋଷଣଯୁକ୍ତ ଏବଂ ସନ୍ତୁଳିତ ଖାଦ୍ୟ ଖାଇବା ଆବଶ୍ୟକ। ଅଧିକ ଜଙ୍କ୍ ଫୁଡ୍, ତେଲ ମସଲାଯୁକ୍ତ ଅତ୍ୟଧିକ ମିଠା ଖାଦ୍ୟ ଖାଇବାଠାରୁ ଦୂରେଇ ରହିବା ଉଚିତ। ଭଲ ପୋଷଣ ଆମକୁ ରୋଗରୁ ରକ୍ଷା କରେ, ଶରୀରର ବିକାଶରେ ସାହାଯ୍ୟ କରେ ଏବଂ ଆମକୁ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ମଧ୍ୟ ରଖିଥାଏ। ତେବେ ଏହି ମହାନ କାର୍ଯ୍ୟରେ ଯୋଗଦେବା ପୂର୍ବରୁ ନିଜ ମନକୁ ଆମେ ସମସ୍ତେ ଏକ ପ୍ରଶ୍ନ କରିବା ଉଚିତ। ପ୍ରକୃତରେ ଆମେ କ'ଣ ସୁଖ, ସମୃଦ୍ଧି, ଅହିଂସା ଓ ସୁସ୍ଥ ସମାଜ ଗଠନର କଳ୍ପନାକୁ ପୂରଣ କରିବାକୁ ଚାହୁଁଛୁ କି? ସମାଜକୁ ଏକ ନୂତନ ରୂପରେ ଦେଖିବାକୁ ଚାହୁଁଛୁ କି? ଯଦି ହଁ, ତେବେ ଏହି ପୋଷଣ ସପ୍ତାହକୁ ସଫଳ କରିବା ଆମର ଗୁରୁଦାୟିତ୍ୱ। ତେବେ ଭଲ ଖାଦ୍ୟ ଖାଇବା ସହିତ ଖାଦ୍ୟ ପ୍ରସ୍ତୁତି ଓ ସଂରକ୍ଷଣରେ ପରିଚ୍ଛନ୍ନତା ମଧ୍ୟ ଅତ୍ୟନ୍ତ ଜରୁରୀ ଅଟେ। ଖାଇବା ପୂର୍ବରୁ ଓ ଖାଦ୍ୟ ପ୍ରସ୍ତୁତି କରିବା ପୂର୍ବରୁ ହାତକୁ ଧୋଇବା, ବିଶୁଦ୍ଧ ପାଣି ପିଇବା, ଖାଦ୍ୟକୁ ଠିକ୍ ଭାବେ ରଖି ଢାଙ୍କି ତାକୁ ଖାଇଲେ ତାହା ନିରାପଦ ଅଟେ। ଏହିଭଳି ସରଳ ଅଭ୍ୟାସ ଆମକୁ ଅନେକ ରୋଗରୁ ସୁରକ୍ଷା ଦେଇପାରେ। ତେବେ ଶ୍ରୋତାବନ୍ଧୁ, ଏହି ଜାତୀୟ ପୋଷଣ ସପ୍ତାହ କେବଳ ଏକ ସପ୍ତାହର ସଚେତନତା କାର୍ଯ୍ୟକ୍ରମ ନୁହେଁ, ଏହା ଆମକୁ ଜୀବନ ସାରା ନିଜ ଖାଦ୍ୟ ଓ ଜୀବନଶୈଳୀ ପ୍ରତି ସଚେତନତା ରହିବାର ବାର୍ତ୍ତା ଦିଏ। ଏହି ଜାତୀୟ ପୋଷଣ ସପ୍ତାହକୁ ସଫଳ କରିବା ଆମ ଦାୟିତ୍ୱ, କାରଣ ସଠିକ୍ ପୋଷଣ ସୁସ୍ଥ ଜୀବନ, ପୋଷଣଯୁକ୍ତ ଖାଦ୍ୟ ଖାଇବା ସୁସ୍ଥ ଜୀବନ ଗଢ଼ିବା, ସୁସ୍ଥ ପରିବାର ଗଢ଼ିବା ଏବଂ ସୁସ୍ଥ ଭାରତ ଗଢ଼ିବା। ଏଥର ଆସନ୍ତୁ ଶୁଣିନେବା ଆଉ ଏକ ମନଲୋଭା ଗୀତ।

ସ୍ୱାଗତ ଆପଣଙ୍କୁ କାର୍ଯ୍ୟକ୍ରମର ପରିସରକୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ପ୍ରତିବର୍ଷ ସେପ୍ଟେମ୍ବର 2 ତାରିଖକୁ ବିଶ୍ୱ ନଡ଼ିଆ ଦିବସ ରୂପେ ପାଳନ କରାଯାଏ। ଏହି ଦିବସ ପାଳନ କରିବାର ମୁଖ୍ୟ ଲକ୍ଷ୍ୟ ହେଲା ସାରା ବିଶ୍ୱକୁ ନଡ଼ିଆ ଏବଂ ଏହାର ଉପକାରିତା ବିଷୟରେ ଜଣାଇବା। ଭାରତୀୟ ସଂସ୍କୃତିରେ ନଡ଼ିଆ ବା ଶ୍ରୀଫଳର ବହୁତ ଗୁରୁତ୍ୱ ରହିଛି। ଏହି ଦିନର ଉଦ୍ଦେଶ୍ୟ ହେଉଛି ନଡ଼ିଆର ଗୁରୁତ୍ୱ, ଏହାର ବିଭିନ୍ନ ଉପଯୋଗ ଏବଂ ନଡ଼ିଆ ଚାଷୀମାନଙ୍କ ଅବଦାନ ବିଷୟରେ ଲୋକଙ୍କୁ ସଚେତନ କରାଇବା। ନଡ଼ିଆକୁ ଅନେକ ସମୟରେ ଜୀବନର ବୃକ୍ଷ ବୋଲି କୁହାଯାଏ, କାରଣ ଏହାର ଫଳ, ପାଣି, ତେଲ, ପତ୍ର, ଛଡ଼ ଓ ଖୋଳ ଆଦିର ବିଭିନ୍ନ ଉପଯୋଗ ରହିଛି। ତେବେ 2009 ମସିହାରେ ପ୍ରଥମେ ନଡ଼ିଆ ଦିବସ ପାଳନ କରାଯାଇଥିଲା। ଏସିଆନ୍ ଏବଂ

ପେସିଫିକ୍ ସଂସ୍ଥା ଦ୍ୱାରା ଏହି ଦିବସକୁ ପ୍ରତିବର୍ଷ ପାଳନ କରାଯାଏ। ଏହି ସଂସ୍ଥା ଅର୍ଥନୈତିକ କ୍ଷେତ୍ରରେ ସବୁ ନଡ଼ିଆ ଫ୍ୟାକ୍ଟ୍ରି ଏବଂ ଇଣ୍ଡଷ୍ଟ୍ରିକୁ ସାହାଯ୍ୟ କରିଥାଏ। ଏହି ସଂସ୍ଥା ଏକ ସରକାରୀ ସଂସ୍ଥା ହୋଇଥିବା ସମୟରେ ଏହା 18 ଦେଶ ସହିତ ଜଡ଼ିତ ହୋଇ ରହିଛି। ନଡ଼ିଆ ଏବଂ ଏଥିରୁ ପ୍ରସ୍ତୁତ ହୋଇଥିବା ଜିନିଷ ଆମ କେଶ ଏବଂ ଚର୍ମ ପାଇଁ ବହୁ ଉପକାରୀ ହୋଇଥାଏ। ନଡ଼ିଆ ସମସ୍ତଙ୍କ ଶରୀର ପାଇଁ ବହୁ ଉପକାରୀ ସିଦ୍ଧି ହୋଇଥାଏ। ହିନ୍ଦୁମାନଙ୍କ ଦ୍ୱାରା ନଡ଼ିଆ ସବୁ ପ୍ରକାରର ପୂଜାପାଠ ସମୟରେ ବ୍ୟବହାର କରାଯାଇଥାଏ। ଅନ୍ୟ ଦେଶମାନଙ୍କରେ ମଧ୍ୟ ନଡ଼ିଆ ଗଛକୁ ବହୁ କାର୍ଯ୍ୟ ପାଇଁ ବ୍ୟବହାର କରାଯାଏ। ନଡ଼ିଆ ପାଣି ଏକ ସତେଜ ପାନୀୟ ଏବଂ ନଡ଼ିଆ ତେଲ ରାନ୍ଧିବା ଏବଂ ପ୍ରସାଧାନ ସାମଗ୍ରୀରେ ବହୁଳ ଭାବରେ ବ୍ୟବହୃତ ହୋଇଥାଏ। ଇନ୍ଧନ ଓ ଶିଳ୍ପ ସାମଗ୍ରୀ ପାଇଁ ନଡ଼ିଆ କତା ଏବଂ ଖୋଳପା ବ୍ୟବହୃତ ହୋଇଥାଏ। ନଡ଼ିଆର ପାଣି ରୋଗୀମାନଙ୍କ ପାଇଁ ବହୁ ଉପକାରୀ। ବନ୍ଧୁ, ଆମର ବେଦ, ଶାସ୍ତ୍ର ଏବଂ ସଂସ୍କୃତରେ ନଡ଼ିଆକୁ ଏକ ସାମାନ୍ୟ ଫଳ ନୁହେଁ, ବରଂ କଳ୍ପବୃକ୍ଷ ବୋଲି କୁହାଯାଇଛି। ଅର୍ଥାତ୍ ଏମିତି ଏକ ବୃକ୍ଷ ଯାହାକି ପ୍ରତ୍ୟେକ ଇଚ୍ଛାକୁ ପୂର୍ଣ୍ଣ କରିବାର କ୍ଷମତା ରଖିଥାଏ। ଟିକିଏ ଧ୍ୟାନ ଦିଅନ୍ତୁ, ଏହି ବୃକ୍ଷର ଗୋଟିଏ ଗୋଟିଏ ପତ୍ର, ଶିରା ଏବଂ ପାଣିରୁ ନେଇ ଉଚ୍ଚତା ପର୍ଯ୍ୟନ୍ତ ପ୍ରତ୍ୟେକ ଅଂଶ ଏମିତି ଲାଗି କାହାର ନା କାହାର କାମରେ ଆସିବ, ମାନବ ଜାତିର କେଉଁଠି ନା କେଉଁଠି କାମରେ ଆସେ। ତେବେ ଏହାର ତେଲ ବର୍ଷ ବର୍ଷ ଧରି ଆମ ରୋଷେଇ ଏବଂ ଆୟୁର୍ବେଦର ଏକ ଅଭିନ୍ନ ଅଂଶ ଅଟେ। ଆଜି ଯଦି ସାରା ଦୁନିଆ ସ୍ୱାସ୍ଥ୍ୟକୁ ନେଇ ସଚେତନ ହୋଇଛି, ତେବେ ନଡ଼ିଆର ଏହି କ୍ଷେତ୍ର କରୋଡ଼ ଲୋକଙ୍କର ଆଜୀବିକାର ଆଧାର ଅଟେ। ଦୁନିଆର ସବୁଠାରୁ ଅଧିକ ଦେଶରେ ପ୍ରାୟ 12.2 million ହେକ୍ଟର ଭୂମିରେ ଏହି ନଡ଼ିଆ ଚାଷ କରାଯାଏ, ଯେଉଁଥିରୁ ପ୍ରତିବର୍ଷ ପ୍ରାୟ 97 ଅରବରୁ ଅଧିକ ନଡ଼ିଆ ଉପାଦାନ ହୋଇଥାଏ। ତେବେ ନଡ଼ିଆର ଉପକାରିତା ବିଷୟରେ ସଚେତନତା ହେବା ସହିତ ନଡ଼ିଆ ଚାଷକୁ ପ୍ରୋତ୍ସାହନ ଦେବା ଆମ ସମସ୍ତଙ୍କ ଦାୟିତ୍ୱ ହେବା ଦରକାର। ତେଣୁ ନଡ଼ିଆ ଗଛ ଲଗାନ୍ତୁ, ପରିବେଶ ବଞ୍ଚାନ୍ତୁ, ଚାଷୀକୁ ସମ୍ମାନ କରନ୍ତୁ, ଦେଶର ଅର୍ଥନୀତିକୁ ସୁଦୃଢ଼ କରନ୍ତୁ। ତେବେ ଚଳିତ ବର୍ଷର ବିଷୟବସ୍ତୁ ହେଉଛି ଅନିଶ୍ଚିତତା ସମୟରେ ନଡ଼ିଆ ଖାଦ୍ୟ, ଶକ୍ତି ଓ ଜୀବିକାର ସୁରକ୍ଷା ଏକ ଉଷ୍ମ ମଣ୍ଡଳୀ ଲାଭ କରି ଫସଲରେ ଉନ୍ନତି। ତାହେଲେ ଶ୍ରୋତାବନ୍ଧୁ, ଆସନ୍ତୁ ଶୁଣିନେବା ଆଉ ଏକ ମନଲୋଭା ଗୀତ।

ପୁଣି ଥରେ ସ୍ୱାଗତ ଆପଣମାନଙ୍କୁ କାର୍ଯ୍ୟକ୍ରମର ପରିସରକୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ୍ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ୍ ଯୋଗେ, ଏଫ୍ଏମ୍‌ରେ 100.3 ମେଗାହର୍ଟ୍ଜ୍ରେ ଏବଂ ନ୍ୟୁଜ୍ ଏନ୍ ଏଆଇଆର୍ ଆପ୍ ମାଧ୍ୟମରେ। ଶ୍ରୋତାବନ୍ଧୁ, ଏଥର ଆସନ୍ତୁ ଜାଣିବା ଜଣା ଅଜଣା କଥାରେ କିଛି। ଆଜି ମୁଁ ଆପଣମାନଙ୍କ ସମ୍ମୁଖରେ ଏକ ଅତ୍ୟନ୍ତ ରୋଚକ ଏବଂ ଜ୍ଞାନବର୍ଦ୍ଧକ ବିଷୟ ଉପରେ କିଛି କହିବାକୁ ଯାଉଛି। ତାହା ହେଉଛି ପୃଥିବୀ କିପରି ସୃଷ୍ଟି ହେଲା। ଆମେ ପ୍ରତିଦିନ ଯେଉଁ ପୃଥିବୀ ଉପରେ ବାସ କରୁଛୁ, ଯେଉଁଠାରେ ଗଛ, ଲତା, ନଦୀ, ପାହାଡ଼, ସମୁଦ୍ର, ପଶୁପକ୍ଷୀ ଏବଂ ମଣିଷ ରହୁଛନ୍ତି, ସେହି ପୃଥିବୀ ଆଜିଠାରୁ ହଠାତ୍ ସୃଷ୍ଟି ହେଉନାହିଁ। ଏହାର ସୃଷ୍ଟି ପଛରେ ରହିଛି କୋଟି କୋଟି ବର୍ଷର ଏକ ଦୀର୍ଘ ପ୍ରାକୃତିକ ଇତିହାସ। ତେବେ ପୃଥିବୀର ସୃଷ୍ଟି ବିଷୟରେ ଜାଣିବା ପୂର୍ବରୁ ଆମକୁ ବ୍ରହ୍ମାଣ୍ଡ ବିଷୟରେ କିଛି ଜାଣିବା ଆବଶ୍ୟକ। ବୈଜ୍ଞାନିକମାନଙ୍କ ମତ ଅନୁସାରେ ବ୍ରହ୍ମାଣ୍ଡ ପ୍ରାୟ 13.8 ବିଲିୟନ୍ ବର୍ଷ ପୂର୍ବେ ଏକ ଉତ୍ତପ୍ତ ଓ ଘନ ଅବସ୍ଥାରୁ ବିସ୍ତାର ହେବା ଆରମ୍ଭ କରିଥିଲା। ଏହି ଧାରଣାକୁ ସାଧାରଣତଃ ବିଗ୍ ବ୍ୟାଙ୍ଗ ଥିଓରି ବା ମହାବିସ୍ଫୋରଣ ସିଦ୍ଧାନ୍ତ କୁହାଯାଏ। ସମୟ ବିତିବା ସହିତ ବ୍ରହ୍ମାଣ୍ଡ ଥଣ୍ଡା ହେଲା ଏବଂ ଗ୍ୟାସ୍, ତାରା, ଗ୍ୟାଲାକ୍ସି ଓ ଅନ୍ୟାନ୍ୟ ମହାଜାଗତିକ ବସ୍ତୁ ଗଠିତ ହେବାକୁ ଲାଗିଲା। ତେବେ ପୃଥିବୀର ସୃଷ୍ଟି ସୂର୍ଯ୍ୟମଣ୍ଡଳ ସୃଷ୍ଟି ସହିତ ଜଡ଼ିତ। ପ୍ରାୟ 4.6 ବିଲିୟନ୍ ବର୍ଷ ପୂର୍ବେ ମହାକାଶରେ ଗ୍ୟାସ୍ ଓ ଧୂଳିର ଏକ ବିଶାଳ ମେଘ ଥିଲା। ଏହାକୁ ବୈଜ୍ଞାନିକ ଭାଷାରେ ସୋଲାର ନେବୁଲା କୁହାଯାଏ। ମାଧ୍ୟାକର୍ଷଣ ଶକ୍ତିର ପ୍ରଭାବରେ ଏହି ଗ୍ୟାସ୍ ଓ ଧୂଳି ଧୀରେ ଧୀରେ ଏକ କେନ୍ଦ୍ର ଆଡ଼କୁ ଏକତ୍ରିତ ହେବାକୁ ଲାଗିଲା। ମଧ୍ୟଭାଗରେ ଅଧିକ ପଦାର୍ଥ ଏକତ୍ରିତ ହୋଇ ଅତ୍ୟଧିକ ଗରମ ହେଲା। ଶେଷରେ ସେଠାରୁ ସୂର୍ଯ୍ୟ ଗଠିତ ହୋଇଥିଲା। ସୂର୍ଯ୍ୟ ଗଠନ ହେବା ପରେ ତାହାକୁ ଘେରିଥିବା ଧୂଳି ଓ ଛୋଟ ଛୋଟ ପଥରର କଣିକାଗୁଡ଼ିକ ପରସ୍ପର ସହିତ ଧକ୍କା ଖାଇ ଏକତ୍ରିତ ହେବାକୁ ଲାଗିଲେ। ଏହି ଛୋଟ ଛୋଟ ପଥର ଓ ଧାତୁର ଖଣ୍ଡଗୁଡ଼ିକ ଧୀରେ ଧୀରେ ଏକାଠି ହୋଇ ବଡ଼ ଆକାର ଧାରଣ କଲେ। ଏହି ପ୍ରକ୍ରିୟାକୁ ଏକ୍ରିସନ୍ ବା ସଞ୍ଚୟ ପ୍ରକ୍ରିୟା କୁହାଯାଏ। ଏହିପରି ଭାବରେ ଅନେକ ଛୋଟ ଛୋଟ ଖଣ୍ଡ ଏକତ୍ରିତ ହୋଇ ଏକ ବଡ଼ ଗ୍ରହର ରୂପ ନେଲା। ଏହି ଗ୍ରହ ହେଉଛି ଆମର ପୃଥିବୀ। ତେବେ ଆରମ୍ଭିକ ପୃଥିବୀ ଆଜିର ପୃଥିବୀଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ସେତେବେଳେ ପୃଥିବୀର ତାପମାତ୍ରା ବହୁ ଅଧିକ ଥିଲା। ଅନେକ ସ୍ଥାନରେ ପଥର ଗଳିତ ଅବସ୍ଥାରେ ଥିଲା। ଆଗ୍ନେୟଗିରିର ଉଦ୍ଗାର ମଧ୍ୟ ଅଧିକ ହୋଇଥିଲା। ତେବେ ସମୟ ସହିତ ପୃଥିବୀ ଧୀରେ ଧୀରେ ଥଣ୍ଡା ହେବାକୁ ଲାଗିଲା। ପୃଥିବୀର ବାହାରର ଅଂଶ ଥଣ୍ଡା ହୋଇ ଦୃଢ଼ ହେଲା। ଏହାଦ୍ୱାରା ପୃଥିବୀର ପ୍ରଥମ ଦୃଢ଼ ଭୂପୃଷ୍ଠ ବା କ୍ରଷ୍ଟ ଗଠିତ ହୋଇଥିଲା। ବନ୍ଧୁ, ଆଜି ଆମେ ଯେଉଁ ପ୍ରକାରର ବାୟୁମଣ୍ଡଳ ଦେଖୁଛୁ, ସେହିପରି ବାୟୁମଣ୍ଡଳ ସେତେବେଳେ ନଥିଲା। ପୃଥିବୀର ତାପମାତ୍ରା କମିବା ସହିତ ଜଳ ବାଷ୍ପ ଘନୀଭୂତ ହୋଇ ଜଳରେ ପରିଣତ ହେବାକୁ ଲାଗିଲା। ତେବେ ପୃଥିବୀ

ଶ୍ରୋତାବନ୍ଧୁ, ପୂର୍ବରୁ ଆମେ କଥା ହେଉଥିଲେ ପୃଥିବୀର ସୃଷ୍ଟି ସମ୍ପର୍କରେ। ତେବେ ଦୀର୍ଘ ସମୟ ଧରି ବର୍ଷା ହେବାରୁ ପୃଥିବୀର ନିମ୍ନ ଅଞ୍ଚଳରେ ଜଳ ଜମା ହେବାକୁ ଲାଗିଲା। ଏହି ଜଳ ଧୀରେ ଧୀରେ ବିଶାଳ ଜଳରାଶିରେ ପରିଣତ ହେଲା। ଏହିପରି ଭାବରେ ପୃଥିବୀରେ ସମୁଦ୍ର ଓ ମହାସାଗର ଗଠିତ ହେଲା। ପୃଥିବୀରେ ତରଳ ଜଳର ଉପସ୍ଥିତି ଏହାକୁ ଅନ୍ୟାନ୍ୟ ଅନେକ ଗ୍ରହଠାରୁ ବିଶେଷ କରିଥାଏ। ହେଲେ ବନ୍ଧୁ, ପୃଥିବୀର ସୃଷ୍ଟି ସମ୍ପର୍କରେ ତ କିଛି ଜାଣିଲୁ, ଏବେ ପ୍ରଶ୍ନ ହେଉଛି ପୃଥିବୀରେ ଜୀବନ କିପରି ଆସିଲା। ଏହା ବିଜ୍ଞାନର ଏକ ବଡ଼ ରହସ୍ୟ। ବୈଜ୍ଞାନିକ ପ୍ରମାଣ ଦର୍ଶାଏ ଯେ ପୃଥିବୀରେ ଜୀବନର ଚିହ୍ନ ଅତି ପ୍ରାଚୀନ। ପ୍ରଥମ ଜୀବଗୁଡ଼ିକ ଅତ୍ୟନ୍ତ ସରଳ ଓ ଏକକୋଷୀ ଜୀବ ଥିବା ବୋଲି ଧାରଣା କରାଯାଏ। ପରେ ଲକ୍ଷ ଲକ୍ଷ ଏବଂ କୋଟି କୋଟି ବର୍ଷ ଧରି ବିବର୍ତ୍ତନ ପ୍ରକ୍ରିୟା ଚାଲିଥିଲା। ଏହି ପ୍ରକ୍ରିୟାରେ ଜୀବଜଗତରେ ବିଭିନ୍ନ ପ୍ରକାରର ଉଦ୍ଭିଦ ଓ ପ୍ରାଣୀର ବିକାଶ ହେଲା। ପୃଥିବୀର ଜୀବନ ଇତିହାସରେ ଅକ୍ସିଜେନର ଉପସ୍ଥିତି ଏକ ବଡ଼ ପରିବର୍ତ୍ତନ ଥିଲା। ପରେ ସମୟ ସହିତ ପୃଥିବୀରେ ବିଭିନ୍ନ ପ୍ରକାରର ଜୀବ ବିକଶିତ ହୋଇଥିଲେ। ପ୍ରଥମେ ସମୁଦ୍ରରେ ଜୀବନ ବିକାଶ ପାଇଥିଲା। ପରେ କିଛି ଜୀବ ଧୀରେ ଧୀରେ ଭୂମିରେ ବଞ୍ଚିବା ପାଇଁ ଅନୁକୂଳିତ ହେଲେ। ଏହାପରେ ଉଦ୍ଭିଦ, କୀଟପତଙ୍ଗ, ଉଭୟଚର, ସରୀସୃପ, ପକ୍ଷୀ ଓ ସ୍ତନ୍ୟପାୟୀ ପ୍ରାଣୀମାନଙ୍କର ବିକାଶ ହୋଇଥିଲା। ତାହାପରେ ମଣିଷ ପୃଥିବୀରେ ଅତ୍ୟନ୍ତ ନୂଆ ଜୀବ ରୂପେ ଆଗମନ ହେଲା। ମଣିଷର ପୂର୍ବଜମାନଙ୍କର ବିକାଶ ଦୀର୍ଘ ସମୟ ଧରି ଘଟିଛି। ଆଧୁନିକ ମଣିଷ ପ୍ରାୟ 3 ଲକ୍ଷ ବର୍ଷ ପୂର୍ବେ ଆଫ୍ରିକାରେ ଉଦ୍ଭବ ହୋଇଥିବାରୁ ପ୍ରମାଣ ମିଳେ। ମଣିଷ ଧୀରେ ଧୀରେ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବିସ୍ତାରିତ ହୋଇଥିଲା। ମଣିଷ ଭାଷା, ଚାଷବାସ, ବିଜ୍ଞାନ, ପ୍ରଯୁକ୍ତି ଓ ସଭ୍ୟତାରେ ବିକାଶ କଲା। ଆଜି ଆମେ ମହାକାଶକୁ ଅନୁସନ୍ଧାନ କରୁଛୁ, ଚନ୍ଦ୍ରରେ ପହଞ୍ଚିଛୁ ଓ ମଙ୍ଗଳ ଭଳି ଅନ୍ୟ ଗ୍ରହ ବିଷୟରେ ଅଧ୍ୟୟନ କରୁଛୁ। ତେବେ ବନ୍ଧୁ, ପୃଥିବୀ ଆମ ସୂର୍ଯ୍ୟମଣ୍ଡଳର ଏକ ବିଶେଷ ଗ୍ରହ। ପୃଥିବୀରେ ପାହାଡ଼, ନଦୀ, ଜଙ୍ଗଲ, ସମୁଦ୍ର, ମରୁଭୂମି ଏବଂ ବିଭିନ୍ନ ଜଳବାୟୁ ଅଞ୍ଚଳ ରହିଛି। ଏହି ସମସ୍ତ ପ୍ରାକୃତିକ ବ୍ୟବସ୍ଥା ପରସ୍ପର ସହିତ ଜଡ଼ିତ। ତେଣୁ ପୃଥିବୀର ପରିବେଶକୁ ସୁରକ୍ଷିତ ରଖିବା ଆମର ଦାୟିତ୍ୱ ଅଟେ। ଆଜି ମଣିଷର କାର୍ଯ୍ୟକଳାପ ଯୋଗୁଁ ପୃଥିବୀର ପରିବେଶ ଉପରେ ଅନେକ ପ୍ରଭାବ ପଡ଼ୁଛି। ବନ ନଷ୍ଟ, ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ, ପ୍ଲାଷ୍ଟିକ୍ ପ୍ରଦୂଷଣ ଏବଂ ଜଳବାୟୁ ପରିବର୍ତ୍ତନ ଭଳି ସମସ୍ୟା ପୃଥିବୀ ପାଇଁ ଚିନ୍ତାର ବିଷୟ ଅଟେ। ଆମେ ଯଦି ଆମ ପୃଥିବୀକୁ ସୁରକ୍ଷିତ ରଖିବାକୁ ଚାହୁଁଛୁ, ତେବେ ଆମକୁ ପରିବେଶ ପ୍ରଦୂଷଣ ରୋକିବାକୁ ପଡ଼ିବ ଏବଂ ପ୍ରାକୃତିକ ସମ୍ପଦର ସଠିକ୍ ବ୍ୟବହାର କରିବା ଆବଶ୍ୟକ। ଶେଷରେ ମୁଁ କହିବାକୁ ଚାହିଁବି ଯେ ପୃଥିବୀର ସୃଷ୍ଟି ଏକଦିନର ଘଟଣା ନୁହେଁ, ଏହା କୋଟି କୋଟି ବର୍ଷ ଧରି ଚାଲିଥିବା ଅନେକ ପ୍ରାକୃତିକ ପ୍ରକ୍ରିୟାର ଫଳ। ପ୍ରାୟ 4.54 ବିଲିୟନ୍ ବର୍ଷ ପୂର୍ବେ ଗଠିତ ହୋଇଥିବା ଏହି ପୃଥିବୀ ଅନେକ ପରିବର୍ତ୍ତନ ଦେଇ ଆଜିର ରୂପ ନେଇଛି। ଆମ ପୃଥିବୀ କେବଳ ଏକ ଗ୍ରହ ନୁହେଁ, ଏହା ଆମର ଏକମାତ୍ର ଘର। ତେଣୁ ଆମେ ସମସ୍ତେ ମିଶି ପୃଥିବୀକୁ ସୁନ୍ଦର, ସ୍ୱଚ୍ଛ ଓ ସୁରକ୍ଷିତ ରଖିବା। ପୃଥିବୀକୁ ବଞ୍ଚାନ୍ତୁ, ପରିବେଶକୁ ସୁରକ୍ଷା କରନ୍ତୁ ଓ ଭବିଷ୍ୟତ ପିଢ଼ି ପାଇଁ ଏକ ସୁନ୍ଦର ଓ ସମ୍ପୂର୍ଣ୍ଣ ପୃଥିବୀ ଛାଡ଼ି ଯାଆନ୍ତୁ। କାରଣ ପୃଥିବୀ ଆମର ମା, ଆମେ ତାହାର

ସନ୍ତାନ। ଯଦି ମାଆକୁ କଷ୍ଟ ହୁଏ ତେବେ ଆମେମାନେ ମଧ୍ୟ ଖୁସିରେ ରହିପାରିବା ନାହିଁ। ତେଣୁ ଏହା ଆମ ସମସ୍ତଙ୍କ ଗୁରୁଦାୟିତ୍ୱ ହେବା ଦରକାର। ଶ୍ରୋତାବନ୍ଧୁ, ଆସନ୍ତୁ ଶୁଣିନେବା ଆଉ ଏକ ମନଲୋଭା ଗୀତ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଟ୍ସ ଯୋଗେ, ଏଫ୍ଏମ୍ରେ 100.3 MHz ଏବଂ ନ୍ୟୁଜାନ୍ AIR ଆପ୍ ମାଧ୍ୟମରେ। ବନ୍ଧୁ, ଏଥର ଆସନ୍ତୁ ଜାଣିବା ଆଜି ଦିନର ଇତିହାସ ସମ୍ପର୍କରେ କିଛି। 1806 ଆଜିର ଦିନରେ ଏକ ବିରାଟ ଭୂସ୍ଖଳନ ସ୍ୱିଜରଲ୍ୟାଣ୍ଡର ଗୋଲ୍ଡେଭ୍ ସହରକୁ ଧ୍ୱଂସ କରିଦେଇଥିଲା, ଯେଉଁଥିରେ ପ୍ରାୟ 457 ଜଣଙ୍କର ମୃତ୍ୟୁ ଘଟିଥିଲା। 1968 ଆଜିର ଦିନରେ ନାଇଜେରିଆନ୍ ଗୃହଯୁଦ୍ଧ ସମୟରେ ଅପରେସନ୍ OEU ଆରମ୍ଭ ହୋଇଥିଲା। 2008 ଆଜିର ଦିନରେ ଗୁଗଲ୍ ଏହାର ଗୁଗଲ୍ କ୍ରୋମ୍ ୱେବ୍ ବ୍ରାଉଜର୍ ଲଞ୍ଚ କରିଥିଲା। 2019 ଆଜିର ଦିନରେ ସାଣ୍ଟାକ୍ରୁଜ୍ ଦ୍ୱୀପ ନିକଟରେ ଡାଇଭିଡ୍ ରଙ୍ଗା MV କନେକ୍ସନ୍ ନିଆଁ ଲାଗି ବୁଡ଼ି ଯାଇଥିଲା, ଯେଉଁଥିରେ ପ୍ରାୟ 34 ଜଣଙ୍କର ମୃତ୍ୟୁ ହୋଇଥିଲା। 2003 ଆଜି ଦିନରେ ଭାରତର ପ୍ରଥମ ସୌର ପର୍ଯ୍ୟବେକ୍ଷଣ ମିଶନ 2023 ଆଜିର ଦିନରେ ଭାରତର ପ୍ରଥମ ସୌର ପର୍ଯ୍ୟବେକ୍ଷଣ ମିଶନ ଭାରତୀୟ ମହାକାଶ ଗବେଷଣା ସଂଗଠନ ଇସ୍ରୋ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଆଦିତ୍ୟ L1 ସଫଳତାର ସହ ଉତ୍କ୍ଷେପଣ କରିଥିଲେ। 2024 ଆଜିର ଦିନରେ ଆଫଗାନିସ୍ତାନର କାବୁଲରେ ଏକ ଆତ୍ମଘାତୀ ବିସ୍ଫୋରଣରେ 6 ଜଣଙ୍କର ମୃତ୍ୟୁ ଏବଂ ପ୍ରାୟ 13 ଜଣ ଆହତ ହୋଇଥିଲେ। 2024 ଆଜିର ଦିନରେ କଙ୍ଗୋର ଗଣତାନ୍ତ୍ରିକ ଗଣରାଜ୍ୟର କିନ୍ ଶେଷାରେ ଥିବା ମକାଲା ଜେଲ୍ରେ ଜେଲ୍ ଭାଙ୍ଗିବାକୁ ନେଇ ଅତିକମ୍ରେ 129 କଏଦୀଙ୍କ ମୃତ୍ୟୁ ହୋଇଥିଲା ଏବଂ 59 ଜଣ ଆହତ ହୋଇଥିଲେ। 1778 ଆଜି ଦିନରେ ଫରାସୀ ଡଚ୍ ରାଜା ଲୁଇସ୍ ବୋନାପାର୍ଟଙ୍କ ଜନ୍ମ। 1922 ଆଜି ଦିନରେ ଆର୍ଥର୍ ଆସ୍କିନ୍ ଆମେରିକୀୟ ପଦାର୍ଥ ବିଜ୍ଞାନୀଙ୍କ ମଧ୍ୟ ଜନ୍ମ ଦିବସ। ଭାରତୀୟ ଅଭିନେତା, ଚଳଚ୍ଚିତ୍ର ନିର୍ମାତା ଏବଂ ଟେଲିଭିଜନ ଉପସ୍ଥାପକ ସୁଦୀପଙ୍କ 1973 ଆଜିର ଦିନରେ ଜନ୍ମ ହୋଇଥିଲା। 1994 ଆଜିର ଦିନରେ ଭାରତୀୟ ସୁନ୍ଦରୀ ଇଶିକା ତନିଜାଙ୍କ ମଧ୍ୟ ଜନ୍ମ। 1984 ଆଜିର ଦିନରେ ଗ୍ରୀକ୍ ଅଭିନେତା ମ୍ୟାନସ୍ କ୍ୟାଟ୍ରିକ୍ସଙ୍କ ମୃତ୍ୟୁ ଘଟିଥିଲା। 2021 ସେପ୍ଟେମ୍ବର 2 ଅର୍ଥାତ୍ ଆଜିର ଦିନରେ ଭାରତୀୟ ଟିଭି ଏବଂ ଚଳଚ୍ଚିତ୍ର ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ମଧ୍ୟ ପରଲୋକ ଘଟିଥିଲା। 2024 ଆଜିର ଦିନରେ କଲମ୍ବିଆର ରାଜନେତା ରୋଡେଲଫ୍ ହାର୍ନେଜ୍ରେ ସ୍ୱାରେଜ୍ଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା। ତାହେଲେ ଶ୍ରୋତାବନ୍ଧୁ, ଆସନ୍ତୁ ଶୁଣିନେବା ଆଉ ଏକ ମନଲୋଭା ଗୀତ।

ଶ୍ରୋତାବନ୍ଧୁ, ସମୟ କେତେ ଶୀଘ୍ର ପାଖେଇ ଆସିଲା ଜଣାପଡ଼ିଲାନି। ସତରେ ସମୟ ସାଥୀ ସମସ୍ତଙ୍କୁ ଚାଲିବାକୁ ପଡ଼ିଥାଏ। ଆଜିର କାର୍ଯ୍ୟକ୍ରମକୁ ମଧ୍ୟ ଏଇଠି ସମାପ୍ତ କରିବାର ସମୟ ଆସିଗଲା। ତେବେ କାର୍ଯ୍ୟକ୍ରମ ସମ୍ପର୍କିତ ମତାମତ ଦେବା ପାଇଁ ଠିକଣାଟି ହେଉଛି ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବନ।

ଶ୍ରୋତାବନ୍ଧୁ, ସମୟ କେତେ ଶୀଘ୍ର ପାଖେଇ ଆସିଲା ଜଣାପଡ଼ିଲାନି। ସତରେ ସମୟ ସାଥୀ ସମସ୍ତଙ୍କୁ ଚାଲିବାକୁ ପଡ଼ିଥାଏ। ଆଜିର କାର୍ଯ୍ୟକ୍ରମକୁ ମଧ୍ୟ ଏଇଠି ସମାପ୍ତ କରିବାର ସମୟ ଆସିଗଲା। ତେବେ କାର୍ଯ୍ୟକ୍ରମ ସମ୍ପର୍କିତ ମତାମତ ଦେବା ପାଇଁ ଠିକଣାଟି ହେଉଛି ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି, ପିନ୍ ନମ୍ବର 7660001। ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ଆମକୁ ଆପଣଙ୍କର ମତାମତ ଦେଇପାରିବେ। ହ୍ୱାଟ୍ସଆପ୍ ନମ୍ବର ହେଉଛି 8895994143। ତେବେ କାର୍ଯ୍ୟକ୍ରମରୁ ବିଦାୟ ନେବା ଆଗରୁ ଛୋଟ କିନ୍ତୁ ମହତ୍ତ୍ୱପୂର୍ଣ୍ଣ କଥାଟି କହିବି। ବନ୍ଧୁ, ଟଙ୍କା ପଇସା ତ ପରିଶ୍ରମ କଲେ ପୁଣି କମେଇ ହେବ, କିନ୍ତୁ ହଜିଯାଇଥିବା ମା ବାପାଙ୍କ କୋଳ ଆଉ କେବେ ଫେରି ମିଳିବନି। ସେଥିପାଇଁ ସମୟ ଥାଉଣୁ ସେମାନଙ୍କ ସେବା କରିନିଅ। ସଂସାରର ସବୁଠାରୁ ଧନୀ ମଣିଷ ଆପଣ ହିଁ ହୋଇଯିବେ, କାରଣ ମା ବାପାଙ୍କ ସେବା ଯିଏ କରି ସେ ପରମ ସନ୍ତୋଷ ପ୍ରାପ୍ତି କରି। ମା ବାପାଙ୍କ ଚରଣ ତଳେ ହିଁ ସଂସାରର ସବୁ ସୁଖ ରହିଛି। ଭଗବାନଙ୍କ ଅପାର କରୁଣା ମଧ୍ୟ ସେହି ବ୍ୟକ୍ତି ଉପରେ ହିଁ ରହିଥାଏ ଯିଏ ନିଜ ମାତା ପିତାଙ୍କୁ ନିଜର ଭଗବାନ ଭାବନ୍ତି। ତେବେ ଏହି କଥା ସହିତ ଆଜିର କାର୍ଯ୍ୟକ୍ରମରୁ ବିଦାୟ ଦିଅନ୍ତୁ। ପୁଣି ଭେଟ ହେବ ଆର ସଂସ୍କରଣରେ କିଛି ନୂଆ କଥା ଗୀତ ସହ। ସେତେବେଳେ ପର୍ଯ୍ୟନ୍ତ ସମସ୍ତେ ଭଲରେ ରୁହନ୍ତୁ, ଆନନ୍ଦରେ ରୁହନ୍ତୁ, ସତର୍କ ଓ ସଚେତନ ରୁହନ୍ତୁ। ଉପସ୍ଥାପନାରେ ମୁଁ ଥିଲି ଆପଣମାନଙ୍କର ସାଥୀ ଆଶ୍ଵେଶନା ପଟ୍ଟନାୟକ। ରହୁଛି, ନମସ୍କାର।

ଶୁଣୁଥିଲି ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା, ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ପୂର୍ବାହ୍ନ 11:10। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଆସନ୍ତୁ ଜାଣିନେବା ଆଜି ଆମ କେନ୍ଦ୍ରରୁ ଦ୍ୱିତୀୟ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଦିନ 12:00 ଶୁଣିପାରିବେ ଲୋକଗୀତ କ୍ରମରେ କେନ୍ଦ୍ରା ଗୀତ ପରିବେଷଣ କରିବେ ଶିଳ୍ପୀ ରବିନାରାୟଣ ନାଥ। ସୁଗମ ସଙ୍ଗୀତ ଶୁଣିବେ ଦିନ 12:30 ଶିଳ୍ପୀ ବି ବୁଦ୍ଧପ୍ରସାଦ ରାଓ, ସସ୍ମିତା ସାହୁ, ଦେବାଶିଷ ମହାପାତ୍ର ଏବଂ ଶିଶିରା ଦାସ। କାର୍ଯ୍ୟକ୍ରମ ଚାଷର କଥା ରହିଛି ଦିନ 1:10। ଦିନ 1:20 ଶୁଣିପାରିବେ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଶକ୍ତିରୂପା କାର୍ଯ୍ୟକ୍ରମ ଏବଂ ଦିନ 2:45 ରହିଛି ହିନ୍ଦୀ କଥାଚିତ୍ରର ଗୀତ। ଏ ଥିଲା ଆଜି ଆମ କେନ୍ଦ୍ରରୁ ଦ୍ୱିତୀୟ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ ଭବାନୀପାଟଣା, ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନ। ଦ୍ୱିତୀୟ ଅଧିବେଶନର କାର୍ଯ୍ୟକ୍ରମ ସହ ପୁଣି ଥରେ ଉପସ୍ଥିତ ହେବୁ ଦିନ 12:00। ସେତେବେଳେ ଯାଏ ବିଦାୟ ଦିଅନ୍ତୁ।

ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ଦିନ 12। ଶ୍ରୋତାବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ୍ ୱିଭ୍ରେ 248 ମିଟର ତଥା 1206 କିଲୋ ହର୍ସ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 ମେଗା ହର୍ସ ଯୋଗେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ଅଧିବେଶନର ଆରମ୍ଭରେ ଶୁଣନ୍ତୁ ଲୋକଗୀତ କ୍ରମରେ କେନ୍ଦିରା ଗୀତ। ପରିବେଷଣ କରୁଛନ୍ତି ରବି ନାରାୟଣ ନାଥ। ପୁରାତନ ରଚନାରୁ

ଶୁଣିଲେ ଲୋକଗୀତ କ୍ରମରେ କେନ୍ଦିରା ଗୀତ ପରିବେଷଣ କଲେ ରବିନାରାୟଣ ନାଥ ପୁରାତନ ରଚନାରୁ। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ କେତୋଟି ସୁଗମ ସଙ୍ଗୀତ କାର୍ଯ୍ୟକ୍ରମର ପ୍ରଥମେ ଶିଳ୍ପୀ ହେଲେ ବି ବୁଦ୍ଧପ୍ରସାଦ ରାଓ, ଗୀତିକାର ହେଲେ ଦୁର୍ଗା ମାଧବ ପଣ୍ଡା।

0: ସବୁ ବ୍ୟାଙ୍କରେ ଅଲଗା ଅଲଗା କେୱାଇସି କାଗଜପତ୍ର, ଗୋଟିଏ ଚାବି ହେଇଥାନ୍ତା କି?
1: ଅଛି ନା ବାପା, CKYC ଆଇଡି।
0: CKYC ମାନେ?
1: ବ୍ୟାଙ୍କ ଆପଣଙ୍କ KYC ଡିଟେଲ CKYC ରେଜିଷ୍ଟ୍ରିରେ ଅପଲୋଡ କରିଥାଏ, ଆଉ ଆପଣଙ୍କୁ ମିଳିଥାଏ ଗୋଟେ ଅନନ୍ୟ 14 ଡିଜିଟ CKYC ଆଇଡି, ଯାହା ସବୁ ଆର୍ଥିକ ଆଦାନ ପ୍ରଦାନରେ ବୈଧ ହୋଇଥାଏ। ଗୋଟେ ଜାଗାରେ KYC ଅପଡେଟ୍ ଦ୍ୱାରା ବାକି ବ୍ୟାଙ୍କ ବିତ୍ତୀୟ ସଂସ୍ଥାରେ ବି ଅପଡେଟ୍ ହୋଇଯାଏ।
0: ବାଃ, RBI କହେ
1: ସୁରକ୍ଷିତ ବ୍ୟାଙ୍କିଂ ଆଡକୁ ପ୍ରଥମ ପଦକ୍ଷେପ।
2: ଶ୍ରୋତା ବନ୍ଧୁ, ଆପଣମାନେ କେତୋଟି ସୁଗମ ସଙ୍ଗୀତ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋ ହର୍ସ ଯୋଗେ, FM ମାଧ୍ୟମରେ 100.3 ମେଗା ହର୍ସ ଯୋଗେ ଏବଂ ନ୍ୟୁଜନ୍ AIR ଏପ୍ ମାଧ୍ୟମରେ। ଏଥର ଶୁଣନ୍ତୁ ଦେବାଶିଷ ମହାପାତ୍ରଙ୍କ କଣ୍ଠରେ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। ଗୀତିକାର ହେଲେ ତପନ ପଟ୍ଟନାୟକ।

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଦେବାଶିଷ ମହାପାତ୍ର ଏବଂ ଶିଶିରା ଦାସ, ଗୀତିକାର ହେଲେ ତପନ ପଟ୍ଟନାୟକ।

0: ଆକାଶବାଣୀରେ ବିଜ୍ଞାପନ କମ୍ ଖର୍ଚ୍ଚରେ ସାରା ରାଜ୍ୟରେ ଖେଳେ ଗୁଞ୍ଜରଣ।
1: ହ୍ୟାଲୋ
2: ହ୍ୟାଲୋ
1: କିଏ
2: ଆପଣଙ୍କ ସହ କିଛି ମିଠା ମିଠା କଥା, କିଛି ଅନୁଭବ, କିଛି ଅନୁଭୂତିର କଥା
1: ଆମ ସହ କଥା ହୁଅନ୍ତୁ ଫୋନ ମାଧ୍ୟମରେ ପ୍ରତ୍ୟେକ ଗୁରୁବାର ଦିନ 11:00-11:30 ପର୍ଯ୍ୟନ୍ତ।
2: ଆମ ଫୋନ ନମ୍ବର ହେଲା
3: 0666702952623295628।
1: ମନେ ରଖନ୍ତୁ 0667029562329568 ଏବଂ ଏହାର ପ୍ରସାରଣ ଶୁଣନ୍ତୁ ପ୍ରତ୍ୟେକ ରବିବାର ଦିନ 9:00-10:00 ପର୍ଯ୍ୟନ୍ତ।
4: ହ୍ୟାଲୋ
2: ହ୍ୟାଲୋ
1: କିଏ
2: ହ୍ୟାଲୋ ଆକାଶବାଣୀ ଭବାନୀପାଟଣା
5: ମନ୍ କି ବାତ୍ ପ୍ରଧାନମନ୍ତ୍ରୀ ଆକାଶବାଣୀ ପର
6: ମେରି ମନ୍ କି ବାତ୍ କେ ସମ୍ବନ୍ଧ ମେ ଅଗର ଆପ କୁଛ କହେନା ଚାହତେ ହେଁ ତୋ ଆପ ମନ୍ କି ବାତ୍ ଆକାଶବାଣୀ ସଂସଦ ମାର୍ଗ ନଈ ଦିଲ୍ଲୀ ଅଗର ଚିଠି ବି ଭେଜ ଦେଙ୍ଗେ ଅର୍ କୁଛ ସୁଝାଉ ଦେଙ୍ଗେ ଓ ଜରୁର ମୁଝ ତକ ପହଞ୍ଚ ଜାଏଗା ଆଉ ମେ ଜରୁର ଉସକୋ ଗମ୍ଭୀରତା ସେ ଲୁଙ୍ଗା।
5: यदि आप माननीय प्रधानमंत्री को मन की बात के लिए कोई सुझाव देना चाहते हैं तो पता नोट करें। मन की बात आकाशवाणी संसद मार्ग नई दिल्ली 110001।
6: मैं आपको निमंत्रण देता हूँ मेरे मन की बात के लिए आपके मन की बात भी जुड़नी चाहिए।

ପ୍ରକୃତିକୁ ସମ୍ମାନ କର, ସ୍ୱାସ୍ଥ୍ୟକୁ ସୁରକ୍ଷା କର, କାରଣ ସ୍ୱାସ୍ଥ୍ୟ ହେଉଛି ସବୁଠାରୁ ବଡ଼ ସମ୍ପଦ, ଏହାର ଯତ୍ନ ହେଉଛି ସବୁଠୁ ବଡ଼ ଦାୟିତ୍ୱ। ନମସ୍କାର ଶ୍ରୋତା ଭଉଣୀ, ମୁଁ ଅନୁରାଧା ମିଶ୍ର ସ୍ୱାଗତ କରୁଛି ଆପଣମାନଙ୍କୁ ଆମର ଆଜିର ଶକ୍ତି ରୂପାର ସ୍ୱାସ୍ଥ୍ୟ ହିଁ ସମ୍ପଦ କାର୍ଯ୍ୟକ୍ରମକୁ। ଶ୍ରୋତା ଭଉଣୀ, ପୁରୁଣା ପିଢ଼ିର ଅନୁଭବ ଓ ଆଧୁନିକ ଚିକିତ୍ସା ଜ୍ଞାନ ସଚେତନ ସ୍ୱାସ୍ଥ୍ୟର ଦୁଇଟି ପାର୍ଶ୍ୱ। ରୋଷେଇ ଘରର କିଛି ଉପାଦାନ ଆମର ସ୍ୱାସ୍ଥ୍ୟର ଛୋଟମୋଟ ଅସୁବିଧାରେ ତ ବହୁତ ଲାଭଦାୟକ ହୋଇଥାଏ, ଏବଂ ପ୍ରକୃତିର ଦାନକୁ ସଠିକ ଭାବେ ବ୍ୟବହାର କଲେ ଘରୋଇ ଉପଚାର ହୋଇପାରେ ସ୍ୱାସ୍ଥ୍ୟରେ ସହାୟକ। ବର୍ତ୍ତମାନ ତ ଆମ ଶ୍ରୋତା ଭଉଣୀମାନେ ନିଶ୍ଚୟ ଜାଣିସାରିଥିବେଣି। କଣ ଜାଣିସାରିଲେଣି ଟି? ହଁ, ଆଜିର ଆମର ସ୍ୱାସ୍ଥ୍ୟ ହିଁ ସମ୍ପଦର ବିଷୟବସ୍ତୁ ହେଉଛି ଘରୋଇ ଉପଚାର। ଆମ ପିଢ଼ି ପରେ ପିଢ଼ି ଆମ ସଂସ୍କୃତି ଗୋଟେ ଅଂଶ ସାଜିଛି ଆମ ଘରୋଇ ଉପଚାର, ତା ବିଷୟରେ ତ ନିଶ୍ଚୟ କଥା ହେବା। ତା ଆଗରୁ ଆସନ୍ତୁ ନା ଶୁଣିନେବା ଏହି ସୁନ୍ଦର ଗୀତଟିକୁ।

ଆପଣମାନେ ତ ଜାଣନ୍ତି ମନୁଷ୍ୟ ଜୀବନରେ ସ୍ୱାସ୍ଥ୍ୟର ମହତ୍ତ୍ୱ ଅତ୍ୟନ୍ତ ଅଧିକ। ସ୍ୱାସ୍ଥ୍ୟ ହିଁ ସମ୍ପଦ, ଏ କଥାଟିକୁ ଆମେ ପିଲାଟି ଦିନରୁ ଶୁଣି ଆସୁନୁ କି? ଶରୀର ସୁସ୍ଥ ରହିଲେ ମନ ଭଲ ରହେ, ମନ ଭଲ ରହିଲେ ଆମେ ଆମ ନୀତିଦିନିଆ କାମକୁ ଭଲରେ କରିପାରୁ। କିନ୍ତୁ ପରିବେଶ ପରିବର୍ତ୍ତନ, ଅନିୟମିତ ଜୀବନଶୈଳୀ, ଅସ୍ୱାସ୍ଥ୍ୟକର ଖାଦ୍ୟ, ଧୂଳି, ଧୂଆଁ ଓ ଅନ୍ୟାନ୍ୟ କାରଣରୁ ଛୋଟ ବଡ଼

0: ବିଭିନ୍ନ ସମସ୍ୟା ଦେଖା ଦେଇଥାଏ। ତେବେ ଶ୍ରୋତା ଭଉଣୀ, ଆମେ ଅନେକାଂଶରେ ଘରେ ଥିବା ସାଧାରଣ ଉପକରଣରୁ ଏବଂ ଖାଦ୍ୟ ପଦାର୍ଥରୁ ଏହାର ସମାଧାନ କରିପାରିବା। ଆମେ ଆମ ମା ଜେଜେମାଙ୍କ ଠାରୁ ଅନେକ ଏମିତି ଛୋଟ ବଡ଼ ଉପଚାର ବିଷୟରେ ଜାଣିଛେ ଓ ତାର ପ୍ରୟୋଗରେ ଭଲ ମଧ୍ୟ ହୋଇଛେ। ଯଦିଓ ଆଜିର ବୈଜ୍ଞାନିକ ଯୁଗରେ ଏସବୁ ଧୀରେ ଧୀରେ ଉହ୍ୟ ହେବାରେ ଲାଗିଛି, ତାପରେ ବି ଏବେ ମଧ୍ୟ ଆମ ଘରେ ଘରେ ଏହାର କିଛିକାଂଶରେ ପ୍ରୟୋଗ ଆମେ କରୁଛେ। ଶ୍ରୋତା ଭଉଣୀ, ଘରୋଇ ଉପଚାର ହେଉଛି ଛୋଟମୋଟ ଅସୁସ୍ଥତା କିମ୍ବା ଅସୁବିଧା ସମୟରେ ଘରେ ସହଜରେ ମିଳୁଥିବା ଉପାଦାନ ଓ ସୁରକ୍ଷିତ ପଦ୍ଧତି ବ୍ୟବହାର କରି ଆରାମ ପାଇବାର ଏକ ଚେଷ୍ଟା। ଏହା ଆମର ପାରମ୍ପରିକ ଜ୍ଞାନର ଏକ ଅଂଶ। ଆମ ଜେଜେବାପା, ଜେଜେମା, ଆଈ ଓ ପୂର୍ବପୁରୁଷମାନେ ନିଜେ ଅନୁଭବରୁ ଘରୋଇ ପଦ୍ଧତି ବିଷୟରେ ଜାଣିଥିଲେ। ପୁରାତନ କାଳରେ ତ ଡାକ୍ତରଖାନା ଆଉ ଆଧୁନିକ ଔଷଧ ସହଜରେ ମିଳୁନଥିଲା, ସେଥିପାଇଁ ସାଧାରଣ ଅସୁବିଧାରେ ଲୋକମାନେ ପ୍ରକୃତିରୁ ମିଳୁଥିବା ବିଭିନ୍ନ ଉପାଦାନ ଉପରେ ନିର୍ଭର କରୁଥିଲେ। ଆଜି ଚିକିତ୍ସା ବିଜ୍ଞାନ ବହୁତ ଉନ୍ନତି ହୋଇଥିଲେ ମଧ୍ୟ କିଛି ସରଳ ଓ ସୁରକ୍ଷିତ ଘରୋଇ ଯତ୍ନ ଦୈନନ୍ଦିନ ଜୀବନରେ ଉପକାରୀ ହୋଇଥାଏ। ତେବେ ଏଠାରେ ଆସନ୍ତୁ ନା କଥା ହେବା ଜଣେ ମାଙ୍କ ସହ, ଜାଣିବା କଣ ତାଙ୍କର ଧାରଣା ରହିଛି ଏହି ଘରୋଇ ଉପଚାର ବାବଦରେ ଓ ଜାଣିନେବା ତାଙ୍କ ଠାରୁ କିଛି ସରଳ ଘରୋଇ ଉପଚାର ପଦ୍ଧତି। ମାଉସୀ ନମସ୍କାର।
1: ନମସ୍କାର,
0: ସ୍ୱାଗତ ଆପଣଙ୍କୁ ଆମ ଶକ୍ତିରୂପା କାର୍ଯ୍ୟକ୍ରମକୁ।
1: ଧନ୍ୟବାଦ
0: ମାଉସୀ। ପ୍ରଥମେ ଆପଣଙ୍କ ପରିଚୟ ଆମ ଶ୍ରୋତା ମାନଙ୍କ ପାଇଁ ଟିକେ ଦେବେ। ଘରୋଇ ଉପଚାର କଣ?
1: ଛୋଟମୋଟ ଅସୁସ୍ଥତା କିମ୍ବା ଅସୁବିଧାରେ ଘରେ ଉପଲବ୍ଧ ସୁରକ୍ଷିତ ଉପାୟ ଓ ସାମଗ୍ରୀ ଦ୍ୱାରା ଆରାମ ପାଇବାର ଚେଷ୍ଟାକୁ ଘରେ ଉପଚାର କୁହାଯାଏ।
0: ଘରୋଇ ଉପଚାରର ମୁଖ୍ୟ ଉଦ୍ଦେଶ୍ୟ କଣ ମାଉସୀ?
1: ସାମାନ୍ୟ ଅସୁବିଧାରେ ଶରୀରକୁ ଆରାମ ଦେବା ଓ ପ୍ରାଥମିକ ଯତ୍ନ ନେବା ଏହାର ମୁଖ୍ୟ ଉଦ୍ଦେଶ୍ୟ।
0: ଘରୋଇ ଉପଚାର ଆମ ଭିତରେ କାହିଁକି ଏତେ ଲୋକପ୍ରିୟ?
1: ଏହା ସହଜ, ଅନେକ ପଦ୍ଧତି ଘରେ ଉପଲବ୍ଧ ଏବଂ ସାଧାରଣ ସମସ୍ୟାରେ ପ୍ରାଥମିକ ଯତ୍ନ ଭାବେ କରାଯାଇପାରେ।
0: ପ୍ରଥମ ଏଠି ଆଉ ଗୋଟେ ପ୍ରଶ୍ନ ମୁଁ ପଚାରିବି, ସର୍ଦ୍ଦି ହେଲେ କ'ଣ କରିବା ଉଚିତ?
1: ସର୍ଦ୍ଦି ହେଲେ ଆମେ ଗରମ ପାଣି ବ୍ୟବହାର କରିବା, ଆମେ ବାମ୍ଫ ସେକ ନେବା। ଆମ ବାମ୍ଫ ସେକ ନେଲେ ତା ଦ୍ୱାରା ଦେହ ଭଲ ରହିବ।
0: ବାମ୍ଫ ସେକ ମାନେ କେମିତି କ'ଣ ନେବେ? କ'ଣ
1: ପାଣିକୁ ଗରମ କରି ମୁଣ୍ଡରେ ଗୋଟେ ଟୁଆଲ ଦେଇ ତାର ସେକ, ଯେତେବେଳେ ଉପରକୁ ତାର ବାମ୍ଫ ଉଠିବ ନା ମୁହଁ ପାଖରେ ଦେଇ ତାର ସେକ ନେବା।
0: ତା ଦ୍ୱାରା କ'ଣ ହେଇଥାଏ, ଆମକୁ ଉପକାର କ'ଣ ମିଳିଥାଏ?
1: ଗରମ ବାମ୍ଫ ସେକ ନେବା ଦ୍ୱାରା ମୁହଁରେ ବାଜିଲେ ଆରାମ ମିଳେ।
0: ଆଉ ଗଳା ଦରଜ ହେଲେ, ଯୋଉ ଥଣ୍ଡା ସର୍ଦ୍ଦି କାଶ ହେଇକି ଗଳା ଦରଜ ହଉଛି, ତା ପାଇଁ କ'ଣ କରାଯାଇପାରିବ ଏ ଘରୋଇ ଉପଚାର?
1: ଗରମ ପାଣିରେ ଅଳ୍ପ ଲୁଣ ମିଶେଇ କୁଳି କଲେ ତାହା ଆରାମ ମିଳେ।
0: ଆଉ କ'ଣ କରିହେବ ମାସି?
1: ନଚେତ ଆମେ କାଢା ପିଇବା ଦ୍ୱାରା ବି ତଣ୍ଟି ବଥାରୁ ଆରାମ ମିଳେ।
0: କାଢା ମାନେ ସେଟା କିପରି ପ୍ରସ୍ତୁତ କରାଯାଇପାରିବ ଆମ ଘରୋଇ ଉପଚାରରେ ଟିକେ କହିପାରିବେ?
1: ଡାଲଚିନି ଗୁଣ୍ଡ 2 ଚାମଚ ଆଉ 10-15 ତୁଳସୀ ପତ୍ର ପକେଇ ତାକୁ ଫୁଟେଇ ପାଣି ପିଇଲେ ସେଥିରୁ ଆରାମ ମିଳେ।
0: ଯେତେବେଳେ ଆମମାନଙ୍କୁ କାଶ ହୋଇଥାଏ ସର୍ଦ୍ଦି ହେଇକିରି, ଆମେ ବହୁତ ଲୋକ ମହୁ ଖାଇବାକୁ କହନ୍ତି, ମହୁ କ'ଣ ଆମ ଶରୀର ପାଇଁ ଉପକାରୀ କି?
1: ହଁ, ମହୁଟା ଆମ ଶରୀର ପାଇଁ ଉପକାରୀ। କାଶ ହେଲେ ମହୁ ଖାଇବା ଦ୍ୱାରା କାଶ ମଧ୍ୟ ଭଲ ହେଇଯାଏ। ଯେ ମହୁ ଆଉ ବାସଙ୍ଗ ପତ୍ର ଛେଚି ତା ରସ ବାହାର କରି ସେଥିରେ ମହୁ ମିଶେଇ ଗୋଲମରିଚ 2 ଗୁଣ୍ଡ କରି ମିଶେଇ ଖାଇଲେ ସେଥିରୁ ଆରାମ ମିଳେ।
0: ଯୋଉ ଛୋଟ ପିଲାମାନେ, ତାଙ୍କମାନଙ୍କୁ ମାନେ ଯେମିତି 1 ବର୍ଷ ଭିତରର ପିଲାମାନେ, ତାଙ୍କୁ କ'ଣ ବାସଙ୍ଗ ପତ୍ର ଦେଇ ହେବ?
1: ନା ନା, 1 ବର୍ଷରୁ ମାନେ 2 ବର୍ଷରୁ ଅଧିକ ପିଲାମାନଙ୍କୁ ବାସଙ୍ଗ ପତ୍ର, ସେଇଟା ବି କମ, ସେଇଟା ମଧ୍ୟ ଦେଇ ହେବନି, କିନ୍ତୁ ତୁଳସୀ ରସଟା ଦେଇ ହେବ। ତୁଳସୀ ରସ ସେଥିରେ ପିପଳି ଟିକେ, ଖଣ୍ଡେ ପିପଳି ପକେଇ ତାକୁ ଗରମ କରି କ'ଣ ଗୋଟେ ଗିନା କିମ୍ବା ଏଇ ଯୋଉ ପଳା ଗରମ କରି ସେଥିରେ ସେ ରସ ପକେଇ ସେଟା ଉଷୁମଟା ପିଇବା ଦ୍ୱାରା ସେମାନଙ୍କର ଦେହ ବି ଭଲ ହବ। କାଶ, ଥଣ୍ଡା, ସର୍ଦ୍ଦି, ଜ୍ୱର
0: ଏସବୁ ଭଲ ହବ ତାହେଲେ?
1: ହଁ।
0: ଜ୍ୱର ହେଲେ ପ୍ରଥମେ କ'ଣ କରିବା ଉଚିତ?
1: ଜ୍ୱର ହେଲେ ପ୍ରଥମେ ଦେଖିବା ଆମେ, ଯଦି ଟେମ୍ପରେଚର ଅଧିକ ଅଛି ତାହେଲେ ପାଣି ପଟି ଦେବା ଦରକାର।

0: ଅଧିକ ଟେମ୍ପରେଚର ଅଛି, ସାଙ୍ଗେ ସାଙ୍ଗେ ଡକ୍ଟରଙ୍କ ପରାମର୍ଶ ନେବା ଉଚିତ।
1: ଯଦି ଅଧିକ ଆପଣ ତାପମାତ୍ରା ଥିବ ଶରୀରର, ତାହେଲେ ଘରୋଇ ଉପଚାର ବି ତାହେଲେ କାମ ଦେବ ନାହିଁ, ନୁହଁ କି?
0: ନାଇଁ ନାଇଁ
1: ଯେମିତିକି ଏବେ ଦେଖିବାକୁ ପାଉଛୁ ଗାଁ ମାନଙ୍କରେ, ଛୋଟ ଛୋଟ ଗାଁ ମାନଙ୍କରେ ଜ୍ୱର ବେଶୀ ହେଲେ ବି ସେମାନେ ବିଭିନ୍ନ ପ୍ରକାର ଉପାୟ ଉପଚାର କରିଥାନ୍ତି, ଅଧିକ ଜ୍ୱର ବେଳେ ଘରୋଇ ଉପଚାର ଚିକିତ୍ସା କରିବା କ'ଣ ଠିକ କି?
0: ନାଇଁ, ସେଟା ତ ସମ୍ଭବ ନାହିଁ ଆଜିକାଲି। ଏବେ ତ ବହୁତ ଗୁଡ଼େ ବାହାରିଲାଣି, ବହୁତ ଜିନିଷ ବାହାରିଲାଣି, ଗାଁରେ ସବୁ ଅଙ୍ଗନବାଡି କେନ୍ଦ୍ର ମାନଙ୍କରେ ଆସିକି ଦେଖୁଛନ୍ତି, ଆଉ ସେଥିପାଇଁ ଡାକ୍ତରଙ୍କ ପରାମର୍ଶ ନେବାଟା ହିଁ ଭଲ।
1: ଝାଡ଼ା ହେଲେ ସବୁଠୁ ବଡ଼ ଚିନ୍ତା କ'ଣ ହୋଇଥାଏ?
0: ଶରୀରରୁ ପାଣି ଓ ଲବଣ କମିଯାଏ, ଡିହାଇଡ୍ରେସନ୍ ହେବା ସବୁଠାରୁ ବଡ଼ ଚିନ୍ତା।
1: ଆଚ୍ଛା ମାଉସୀ, ଡିହାଇଡ୍ରେସନ୍ ଯେଉଁ କହନ୍ତି, ଏହାକୁ କେମିତି ରୋକାଯାଇ ପାରିବ? ଡିହାଇଡ୍ରେସନ୍ ହେଲେ କ'ଣ ହୋଇଥାଏ?
0: ଉପଯୁକ୍ତ ତରଳ ପଦାର୍ଥ ଓ ORS ଗ୍ରହଣ କରିବା ଉଚିତ।
1: ଯଦି ଜଣଙ୍କୁ ORS ନ ମିଳେ, ଗାଁମାନଙ୍କର ସାଧାରଣତଃ ସହର ଠାରୁ ଦୂରରେ ଥାନ୍ତି, ତାଙ୍କମାନଙ୍କୁ ଆଙ୍ଗନବାଡ଼ି ବି ସବୁବେଳେ ଆପଣଙ୍କର ପାଖରେ ନଥିବ ମନେକର, ତ ସେ କ୍ଷେତ୍ରରେ ORS ଯଦି ନଥିବ, କ'ଣ ବ୍ୟବହାର କରିଲେ ଝାଡ଼ାରୁ ଟିକେ ଉପଶମ ମିଳିପାରିବ?
0: ଲେମ୍ବୁ, ଲୁଣ ଆଉ ଚିନି ମିଶାଇ ପାଣି କରି ତାକୁ ପିଇବାକୁ ଦେବ,
1: ଆଚ୍ଛା
0: ସେଇଟା ବି ORS ର କାମ କରିବ।
1: ଆଜ୍ଞା ଆଜ୍ଞା ମାଉସୀ, ଯେତେବେଳେ ଆମର ରୋଷେଇରେ କାମ କରୁଛୁ, ଆମେ ରୋଷେଇ କଲାବେଳେ ହାତ କଟିଯାଏ, କିମ୍ବା କେତେବେଳେ ଝୁଣ୍ଟି ପଡ଼ୁଛୁ, ଗୋଡ଼ ଖଣ୍ଡିଆ ହୋଇଯାଉଛି, ଏ ଛୋଟ ମୋଟ ଯେଉଁ ଖଣ୍ଡିଆ ହେଉଛି, ଖଣ୍ଡିଆ ଖାବରା ଆମେ ହେଉଛେ, ଏହା ପାଇଁ ମାନେ କ'ଣ ଘରୋଇ ଉପଚାର ରହିଛି କି?
0: ଘରୋଇ ଉପଚାର ମାନେ ଆଗ କ'ଣ କରୁଥିଲେ ନା, ଚିନି ତାକୁ ଗୁଣ୍ଡ କରି ଦଉଥିଲେ, ସେ ଯୋଉଟା ଆଘାତ ହଉଛି ସେ ଜାଗାରେ ଲଗଉଥିଲେ, ନଚେତ ଟିକେ ହଳଦୀ ଗୁଣ୍ଡକୁ ଇଏ କରି ଦଉଥିଲେ, ସେଇଟା ବି ଦଉଥିଲେ, ନଚେତ ଗୋଟେ ପ୍ରକାର ପତ୍ର ତାକୁ ଆୟୋଡିନ ପତ୍ର କହନ୍ତି, ପ୍ରାୟ ଅଧିକାଂଶ ଘରେ ସେ ପତ୍ର ଗଛ ଲଗା ହେଇଥାଏ, ସେ ପତ୍ରକୁ ମଧ୍ୟ ତାକୁ ଟିକେ ଅଳ୍ପ ବାଟି ଗୋଡରେ ଦେଲେ ସେଇଟା ମଧ୍ୟ ଭଲ ହୁଏ, ଗୋଡ କିମ୍ବା ହାତ ଯୋଉଠି ଆଘାତ ହେଇଥିବ ଦେଲେ ଭଲ ହୁଏ।
1: ଏବେ ପୋଡ଼ା ଘା, ଯେମିତି ଆମେ ରାନ୍ଧିଲା ସମୟରେ ହାତ ପୋଡ଼ିଯାଏ, ତାର ପ୍ରାଥମିକ ଯତ୍ନ କ'ଣ ଆମେ ନେଇପାରିବା?
0: ପୋଡ଼ା ଘାର ପ୍ରାଥମିକ ଯତ୍ନ ହେଲା, ହାଲୁକା ପୋଡ଼ା ହେଲେ ପୋଡ଼ା ସ୍ଥାନକୁ ଶୀତଳ ପାଣି ତଳେ ରଖିବା ଉଚିତ, ଯୋଉଟା କି ଥଣ୍ଡା ହେଲେ ଟିକେ ସେ ସ୍ଥାନକୁ ଆରାମ ଲାଗିବ, ନଡ଼ିଆ ତେଲ ବି ଲଗେଇଲେ ପୋଡ଼ା ଘା ଟିକେ ଭଲ ହୁଏ।
1: ଆଜ୍ଞା, ଯୋଉ ଭଲ ନଡ଼ିଆ ତେଲ ଯଦି ଆମେ ଲଗେଇବା, ତାହେଲେ ପୋଡ଼ା ଘା ଜଲ୍ଦି ଭଲ ହେଇଯିବ, ନୁହଁ?
0: ହଁ ଜଲ୍ଦି ଭଲ, କିନ୍ତୁ ନଡ଼ିଆ ତେଲ ମାନେ ଘରେ କରା ହେଇଥିବ,
1: ମାନେ ହାତ ତିଆରି ନଡ଼ିଆ ତେଲ,
0: ହାତ ତିଆରି ନଡ଼ିଆ ତେଲ।
1: ଏବେ ଦେଖିବାକୁ ମିଳୁଛି ଲୋକ ପୋଡ଼ିଗଲେ କହନ୍ତି ଟୁଥପେଷ୍ଟ ଲଗେଇ ଦିଅ, ପେଷ୍ଟ ଲଗେଇବା ଦ୍ୱାରା ସେଟା କ'ଣ ଭଲ ହୋଇଥାଏ ନା ଲଗେଇବା ଉଚିତ ନୁହେଁ ପେଷ୍ଟ?
0: ନାଇଁ ନାଇଁ ନାଇଁ, ଟୁଥପେଷ୍ଟ ମାଟି ଘିଅ ଏଇସବୁ ଲଗେଇବା ଉଚିତ ନୁହେଁ, ସେଟା ଇନଫେକ୍ସନ ହବ।
1: ଆଜ୍ଞା, ଯୋଉ ଆମର କେତେବେଳେ କେମିତି ମୁଣ୍ଡ ବଥା ହଉଛି, ତାର ସରଳ ଯତ୍ନ କିପରି ନେଇପାରିବା ଆମେ ଘରୋଇ ଉପଚାର ଦ୍ୱାରା?
0: ମୁଣ୍ଡ ବଥା ହେଲେ ବିଶ୍ରାମ ନେବା, ପାଣି ପିଇବା, ପବନ ଆସିବା ଦିଗକୁ ମୁହଁ କରି ତାକୁ ଟିକେ ଅର୍ଦ୍ଧ ଶୋଇବା ଇଏରେ ରଖିବେ, ଯେମିତି ମୁହଁରେ ପବନ ବାଜିବ, ଥଣ୍ଡା ପବନ ବାଜିବ। ଆଉ ଆଗ ତ ଲଗାନ୍ତି ଜାମୁ ଘଷିକି ଲଗାନ୍ତି, ତାପରେ ଏ ଯୋଉ ଆଲୋଭେରା ବି ଲଗେଇଲେ ବି ଭଲ ହବ, ତାପରେ ବାହାଡା ଲଗାନ୍ତି ମୁଣ୍ଡରେ ଥଣ୍ଡା ହବ ବୋଲି, ଅଁଳା ଲଗାନ୍ତି ମୁଣ୍ଡ ଥଣ୍ଡା ହେଲେ ମୁଣ୍ଡ ବଥା ଭଲ ହବ ବୋଲି, ଝଡ଼ା ତେଲ ଲଗାନ୍ତି। ଆଗ ଏମିତି ପ୍ରାଥମିକ ଚିକିତ୍ସା ହଉଛି ସେଇଟା,
1: ମାନେ ଏଇଟା ଆପଣ କାଠୁ ଶିଖିଛନ୍ତି, ଆପଣଙ୍କ ମାଆଙ୍କ ଠୁ ନା ଶାଶୁଙ୍କ ଠୁ?
0: ମୋ ଶାଶୁଙ୍କ ଠୁ ଶିଖିଛି।
1: ଆଚ୍ଛା, ଘରୋଇ ଉପଚାରରେ ପରିଷ୍କାର ପରିଚ୍ଛନ୍ନତାର ଭୂମିକା କ'ଣ ମାଉସୀ?
0: ପରିଷ୍କାର ପରିଚ୍ଛନ୍ନତା ଜୀବାଣୁ ସଂକ୍ରମଣ କମାଇବାରେ ସାହାଯ୍ୟ କରେ।
1: ଘରୋଇ ଉପଚାରରେ ଖାଦ୍ୟର ଭୂମିକା କ'ଣ?
0: ସନ୍ତୁଳିତ ପୌଷ୍ଟିକ ଖାଦ୍ୟ ଶରୀରକୁ ଆବଶ୍ୟକ ପୋଷକ ତତ୍ଵ ଯୋଗାଇ ସୁସ୍ଥ ରହିବାରେ ସାହାଯ୍ୟ କରେ।
1: ସେଥିପାଇଁ ଆମକୁ ଘରୋଇ ଖାଦ୍ୟ ଖାଇବା ଜରୁରୀ ନାହିଁ କି?
0: ହଁ, ସେଥିପାଇଁ ଆମକୁ ଘରୋଇ ଖାଦ୍ୟ ଖାଇବା ଜରୁରୀ ଅଟେ।
1: ଆଚ୍ଛା ମାଉସୀ, ଯୋଉ କୁହାଯାଏ ସନ୍ତୁଳିତ ଖାଦ୍ୟ, ସନ୍ତୁଳିତ ଖାଦ୍ୟ କ'ଣଟା?
0: ଶରୀରର ଆବଶ୍ୟକତା ଅନୁଯାୟୀ ବିଭିନ୍ନ ପୋଷକ ତତ୍ଵ ଥିବା ଖାଦ୍ୟ ସନ୍ତୁଳିତ ଖାଦ୍ୟ କୁହାଯାଏ।
1: ଘରୋଇ ଉପଚାରରେ ଔଷଧୀୟ ଗଛର ବ୍ୟବହାର କରିବା ଠିକ କି?
0: ହଁ, ନିଶ୍ଚିତ ଭାବରେ, ସମସ୍ତ ଔଷଧୀୟ ଗଛ ସମସ୍ତଙ୍କ ପାଇଁ ସୁରକ୍ଷିତ ନୁହେଁ, ତେଣୁ ଅଜଣା ଗଛ କିମ୍ବା ତାହାର ରସ ନିଜେ ବ୍ୟବହାର ନିଜେ ନେବା ପୂର୍ବରୁ ବିଶେଷଜ୍ଞଙ୍କ ପରାମର୍ଶ ନେବା ଭଲ।
1: ଆଜ୍ଞା। ଆଚ୍ଛା, ଯୋଉ ଆଣ୍ଠୁ ଗଣ୍ଠି ବ୍ୟଥା ହଉଛି ଆଜିକାଲି ବହୁତ ଆମର ମହିଳାମାନଙ୍କର, ତାହା ପାଇଁ କିଛି ଘରୋଇ ଉପଚାର ଅଛି କି?
0: ହଁ, ନିଶ୍ଚିତ ଭାବରେ, ସେଟା

0: ଆଜ୍ଞା
1: ଅରଖ ପତ୍ରରେ ଜଡ଼ା ତେଲ ଦେଇ ତାକୁ ସେକ ଦିଆଯାଏ, ତାହେଲେ ସେଟା କମିଯିବ, ନିଶ୍ଚିତ ଭାବରେ କମିବ। ନଚେତ ଆଙ୍କୁଲ ଗଛର ପତ୍ର ତାକୁ ଟିକେ ଛେଚିକି ତାକୁ ଗରମ ତେଲ, ରାସ ତେଲ ହଉ କିମ୍ବା ଜଡ଼ା ତେଲରେ ଗରମ କରି ବଥା ହଉଛି ସେ ସ୍ଥାନରେ ବାନ୍ଧିଲେ ଭଲ ହେଇଯାଏ,
0: ଭଲ ଲାଗିଥାଏ।
1: ପ୍ରସାରଣୀ ପତ୍ର, ପତ୍ରର ରସ ପିଇବା ଦ୍ଵାରା ଭଲ, ଯଦି ନ ପିଇ ପାରିଲେ ତାକୁ ରୋଷେଇ କରି ଖାଇଲେ ଦେହ ଭଲ ହେଇଯାଏ, ଥଟାପଥି କମିଯାଏ।
0: ଆଜ୍ଞା, ଘରୋଇ ଉପଚାର କ'ଣ ଆମ ଆଧୁନିକ ଚିକିତ୍ସାର ବିକଳ୍ପ କି ମାଉସୀ?
1: ଏହା କିଛି ସାମାନ୍ୟ ସମସ୍ୟାର ପ୍ରାଥମିକ ଯତ୍ନ ନେବା ଭାବେ ବ୍ୟବହାର ହୋଇପାରେ।
0: ଗୁରୁତର ରୋଗ ହେଲେ ଆମେ କ'ଣ କରିବା ଉଚିତ?
1: ଘରୋଇ ଉପଚାର ଉପରେ ନିର୍ଭର ନ କରି ଶୀଘ୍ର ଯୋଗ୍ୟ ଡାକ୍ତରଙ୍କ ପରାମର୍ଶ ନେବା ଓ ଚିକିତ୍ସା ନେବା ଉଚିତ।
0: ଆଚ୍ଛା, ଏଇ ଘରୋଇ ଉପଚାର ଆମର ଦେଖୁଛୁ ଆମେ ଯେତିକି ଆମ ପାଇଁ ଭଲ, କେତେ କ୍ଷେତ୍ରରେ ଖରାପ ମଧ୍ୟ ହୋଇଥାଏ, ଆପଣ ତାହିଁରେ କ'ଣ ଏକମତ ହଉଛନ୍ତି କି?
1: ଯଦି ଆମର ଘରୋଇ ଉପଚାର ଭଲ ନ ହେଲା ତାହେଲେ ଶୀଘ୍ର ଡାକ୍ତରଙ୍କ ପାଖକୁ ନେଇ ପରାମର୍ଶ ନେବା ଉଚିତ।
0: ଏଇ ଶିଶୁମାନଙ୍କର ଘରୋଇ ଔଷଧ ଦେବା ସମୟରେ କ'ଣ କରିବା ଉଚିତ?
1: ଶିଶୁଙ୍କ ଶରୀର ସମ୍ବେଦନଶୀଳ ହୋଇଥିବାରୁ ନିଜ ଔଷଧ କିମ୍ବା ଘରୋଇ ପଦାର୍ଥ ନ ଦେଇ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ଯଦି ଆମେ ସେଇଟା ବ୍ୟବହାର କରି କିଛି କାଂଶରେ ଭଲ ହେଇଛୁ ତାହେଲେ ସେଇ ଜିନିଷଟା ବ୍ୟବହାର କରିବୁ।
0: ଆମର ଏଇ ଘରୋଇ ଉପଚାରରେ ଆମକୁ ଲାଭ କ'ଣ ମିଳୁଛି?
1: ସାଧାରଣ ସମସ୍ୟାରେ କିଛି ସରଳ ଓ ସୁରକ୍ଷିତ ପ୍ରାଥମିକ ଯତ୍ନ ଘରେ ନିଆଯାଇପାରେ।
0: ଏବେ ଆଉ ଗୋଟେ ପ୍ରଶ୍ନ ମୋର ରହିବ ଏଠି, ଘରୋଇ ଉପଚାରର ଏକ ପ୍ରମୁଖ ସୀମାବଦ୍ଧତା କ'ଣ ହୋଇପାରେ?
1: ଏହା ସମସ୍ତ ରୋଗର ଚିକିତ୍ସା କରିପାରେ ନାହିଁ ଏବଂ ଗୁରୁତର ରୋଗର ଏହା ଉପରେ ନିର୍ଭର କରିବା ବିପଦଜନକ ହୋଇପାରେ, ସେଥିପାଇଁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ।
0: ଆଜ୍ଞା, ରୋଗ ହେବା ଠାରୁ ରୋଗ ପ୍ରତିରୋଧ କରିବା କାହିଁକି ଭଲ ମାଉସୀ?
1: ଭଲ ଖାଦ୍ୟ, ପରିଷ୍କାରତା, ନିୟମିତ ବ୍ୟାୟାମ ଓ ସୁସ୍ଥ ଜୀବନଶୈଳୀ ଅନେକ ରୋଗ କମାଇ ଦେଇପାରେ।
0: ସୁସ୍ଥ ଜୀବନ ପାଇଁ ଆମକୁ କି କି ଅଭ୍ୟାସ କରିବା ଉଚିତ?
1: ସନ୍ତୁଳିତ ଖାଦ୍ୟ, ପର୍ଯ୍ୟାପ୍ତ ପାଣି, ନିୟମିତ ଶରୀର କାର୍ଯ୍ୟକଳାପ, ବ୍ୟାୟାମ, ଭଲ ଓ ପରିଷ୍କାର ପରିଚ୍ଛନ୍ନତା ଆବଶ୍ୟକ।
0: ଏବେ ଆମେ ଅନେକ ମହିଳାମାନଙ୍କର ସମସ୍ୟା ରହୁଛି, ସେମାନେ ଜଲ୍ଦି ମୋଟା ହେଇଯାଉଛନ୍ତି। ଆମେ ବହୁତ ଥର ଶୁଣୁଛୁ ଲେମ୍ବୁ ଖାଆନ୍ତୁ, ମହୁ ଖାଆନ୍ତୁ ଗରମ ପାଣି ସାଙ୍ଗେ, ଏସବୁ ଘରୋଇ ଉପଚାର କ'ଣ ମାନେ କାମ ଦିଏ?
1: ହଁ, କିଛି କାଂଶରେ କାମ ବି ଦିଏ, କିନ୍ତୁ ତା ସାଙ୍ଗରେ ନିତ୍ୟଦିନ ଜୀବନରେ ବ୍ୟାୟାମ କରିବାଟା କାର୍ଯ୍ୟକାରୀ କରିବାକୁ ପଡିବ।
0: ତ ଏଇଠି ମାଉସୀ ଶେଷ ପ୍ରଶ୍ନ ରହିବ ଆମର, ଘରୋଇ ଉପଚାର ବିଷୟରେ ଆମର ଆପଣଙ୍କର ଆମ ଶ୍ରୋତାମାନଙ୍କ ପାଇଁ ମୁଖ୍ୟ ସନ୍ଦେଶ କ'ଣ ରହିବ?
1: ଉପଚାର କରିବା କଲା ପରେ ଯଦି ନ କମୁଛି ତାହେଲେ ଡାକ୍ତରଙ୍କ ପରାମର୍ଶ ନେବା,
0: ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ନେଇ କି। ଧନ୍ୟବାଦ ମାଉସୀ, ଆମକୁ ସମୟ ଦେଲେ, ବହୁତ ଜିନିଷ ଉପରେ ଆମକୁ ଜଣେଇଲେ ଯୋଉଟା ଆମେ ଜାଣିନଥିଲୁ। ଆଶା କରୁଛି ଆମ ଶ୍ରୋତା ଭଉଣୀମାନେ ମଧ୍ୟ ଆପଣଙ୍କର ଏଇସବୁ ଉପଚାର ବିଷୟରେ ଶୁଣିଥିବେ, ସେମାନେ ମଧ୍ୟ ତାଙ୍କର କିଛି କିଛି ଯୋଉଟା ରୋଗ କମି ଯାଇପାରିବ ଘରୋଇ ଉପଚାରରେ ତାହା ପ୍ରୟୋଗ ମଧ୍ୟ କରିବେ। ଆପଣମାନେ ଶୁଣୁଥିଲେ ରଶ୍ମିରେଖା ମିଶ୍ରଙ୍କୁ, ଗ୍ରାମ ସରଲାଞ୍ଜି ଭବାନୀପାଟଣା ଠାରୁ। ଶୁଣିଲେ ତ ଶ୍ରୋତା ଭଉଣୀ ମାଉସୀ କେତେ ସରଳ ଘରୋଇ ଉପଚାର ବାବଦରେ କହିଲେ, ଆପଣମାନେ ମଧ୍ୟ ତାର ନିଶ୍ଚୟ ଲାଭ ଉଠାଇବେ ବୋଲି ଆମ ଆଶା। ଶ୍ରୋତା ଭଉଣୀ, ଆମେ ଆମ ଶରୀରର ଛୋଟ ଛୋଟ ସମସ୍ୟାର ସମାଧାନ ଏହି ଘରୋଇ ଉପଚାରରୁ ପାଇପାରିବା। ଆମର ଅନେକ ସ୍ୱାସ୍ଥ୍ୟ ସମସ୍ୟା ଯେମିତିକି ସର୍ଦି, ଖାସ, ଗଳା ଦରଜ, ପେଟ ବଥା, ଦାନ୍ତ ଦରଜ, ପାଟି ଘା, ପୋଡ଼ା ଘା କିମ୍ବା ବଦହଜ୍ମି, ଗ୍ୟାସ, କୁର୍ମି, ଚର୍ମର ସମସ୍ୟା, ତ କେତେବେଳେ ମୁଣ୍ଡ ବ୍ୟଥା, ଏମିତି ଅନେକ, ତାର ସରଳ ସହଜ ଚିକିତ୍ସା ଆମେ ଆମ ଘରର ରୋଷେଇ ଘରେ ଏବଂ ବଗିଚାରୁ ଆରାମସେ ପାଇପାରିବା। ପ୍ରଥମେ ତ ଶ୍ରୋତା ଭଉଣୀ, ସୁସ୍ଥ ଜୀବନ ପାଇଁ ସନ୍ତୁଳିତ ଖାଦ୍ୟ ଅତ୍ୟନ୍ତ ଜରୁରୀ। ଭାତ, ରୁଟି, ଡାଲି, ଶାଗ, ସବୁଜ ପନିପରିବା, ଫଳ, ଦୁଧ, ଅନେକ ପୌଷ୍ଟିକ ଖାଦ୍ୟ ଶରୀରକୁ ଆବଶ୍ୟକ ପୋଷକ ତତ୍ତ୍ୱ ଯୋଗାଇଥାଏ। ଋତୁ ଅନୁଯାୟୀ ତାଜା ଫଳ ଓ ପନିପରିବା ଖାଇବା ଉପକାରୀ। ତେବେ ହଁ ଶ୍ରୋତା ଭଉଣୀ, ଘରୋଇ ଉପଚାର ନାମରେ ଅତ୍ୟଧିକ ମସଲା, ଅଜଣା ଔଷଧୀୟ ଗଛ କିମ୍ବା ଅପରିକ୍ଷିତ ଖାଦ୍ୟ ପଦାର୍ଥ ଖାଇବା ଉଚିତ ନୁହେଁ। ଏପରି ଜିନିଷ ଖାଇବେ ଯୋଉଟା ଆପଣଙ୍କ ଜେଜେମା କିମ୍ବା ମା କିମ୍ବା ଆଈ ଏମାନେ ଆଗରୁ ପରୀକ୍ଷା କରିଥିବେ, ନିଜ ରୂପରେ ପ୍ରୟୋଗ କରିଥିବେ କିମ୍ବା ଘର ପିଢ଼ି ପରେ ପିଢ଼ି ପ୍ରୟୋଗ ହୋଇଥିବ, ସେପରି ଔଷଧ ଆପଣ ନିଶ୍ଚୟ ନେଇପାରିବେ। ଯେମିତି ସର୍ଦି ହେଲେ ଗରମ ପାଣି ପିଅନ୍ତୁ ଏବଂ ପର୍ଯ୍ୟାପ୍ତ ବିଶ୍ରାମ ନିଅନ୍ତୁ। ଆଉ ଯେମିତି ମାଉସୀ କହିଲେ, ଗରମ ପାଣିର ବାମ୍ଫ ମଧ୍ୟ ନେଇପାରିବେ, ତାହାଦ୍ୱାରା ଆରାମ ମିଳିଥାଏ। ଗଳା ଦରଜ କଲେ କିମ୍ବା ଗଳା ଖସ୍ ଖସ୍ ହେଲେ ଗରମ ପାଣିରେ ଲୁଣ ଓ ଟିକେ ହଳଦୀ ମିଶାଇ ଯଦି କୁଳି କରି ନେବେ ତାହେଲେ ଉପଶମ ମିଳିଥାଏ। ଖାସ ହେଲେ ଗରମ ପାଣି ପିଅନ୍ତୁ। ଏକ ଚାମଚ ଅଦା ରସରେ ଏକ ଚାମଚ ମହୁ ମିଶାଇ ଯଦି ଆମେ ଗ୍ରହଣ କରିବା ଖାସରୁ ଉପଶମ ମିଳିଥାଏ। ଯଦି ଶ୍ରୋତା ପୁଣି ପେଟରେ ଗ୍ୟାସ ହେଉଛି, ଗ୍ୟାସ ସମସ୍ୟା ଦେଖାଦେଉଛି, ହାଲୁକା ଖାଦ୍ୟ ଧୀରେ ଧୀରେ ଖାଆନ୍ତୁ ଏବଂ ଜିରା ଜୁଆଣି ପାନମହୁରି ଏସବୁ ସମମାତ୍ରାରେ ନେଇ ତାହାକୁ କମ୍ ଆଞ୍ଚରେ ଭାଜି ଗୁଣ୍ଡ କରି ତା ଦେହରେ କଳା ଲୁଣ ମିଶାଇ ଖାଆନ୍ତୁ। ଆପଣଙ୍କ ଗ୍ୟାସ ସମସ୍ୟା ନିଶ୍ଚିତ ଭାବେ ଭଲ ହୋଇଯିବ। ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ମୁଣ୍ଡ ବ୍ୟଥାର ସମସ୍ୟା ବହୁତ ପରିମାଣରେ ଦେଖାଦେଇଥାଏ। ମୁଣ୍ଡ ବ୍ୟଥା କଲେ ଅଦାର ଚା କିମ୍ବା ଅଦା ଓ ଲେମ୍ବୁ ରସ ମିଶାଇ ପିଅନ୍ତୁ। ଗରମ ଲବଙ୍ଗ ଶୁଙ୍ଘନ୍ତୁ କିମ୍ବା ଲବଙ୍ଗ ତେଲ କପାଳରେ ଲଗାନ୍ତୁ। ଡାଲଚିନି ଗୁଣ୍ଡର ପେଷ୍ଟ କପାଳରେ ଲଗାନ୍ତୁ। ତୁଳସୀ ପତ୍ର ଫୁଟା ପାଣିକୁ ଚା ଭଳି ପିଅନ୍ତୁ। ଶରୀରକୁ ହାଇଡ୍ରେଟ୍ ରଖିବା ପାଇଁ ଉଷୁମ ପାଣି ପିଅନ୍ତୁ। ହଁ ଶ୍ରୋତା ଭଉଣୀ, ଅସହ୍ୟ ବା ବାରମ୍ବାର ମୁଣ୍ଡ ବ୍ୟଥା ହେଲେ ଡାକ୍ତରଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ। ଆପଣ ଯଦି ଦାନ୍ତ ବିନ୍ଧା ହୁଏ କିମ୍ବା ଦାନ୍ତର କୌଣସି ସମସ୍ୟା ହେଉଛି, ଲବଙ୍ଗ ଚୋବାନ୍ତୁ, ଦାନ୍ତର ସମସ୍ୟା ଠିକ୍ ହେଇଯିବ। ଯଦି ପେଟରେ ବାରମ୍ବାର ଗ୍ୟାସ ହେଉଛି, ଜୁଆଣିକୁ ପାଣିରେ ଫୁଟେଇ ଗୋଟେ କପ୍ ପାଣିରେ ଅଧା କପ୍ ହେଲା ଭଳିଆ ଗରମ କରି ସେଇ ପାଣିକୁ ପିଅନ୍ତୁ। ଗ୍ୟାସ ସମସ୍ୟାରୁ ମୁକ୍ତି ମିଳିବ। ଯଦି ଆପଣଙ୍କୁ ଥକା ଲାଗୁଛି, ବାରମ୍ବାର ଆପଣଙ୍କୁ ବହୁତ ଦୁର୍ବଳିଆ ଲାଗୁଛି, ତେବେ ବେଲ ସର୍ବତ ପିଅନ୍ତୁ। ତାହା ଆପଣଙ୍କୁ ସତେଜତା ଦେଇଥାଏ। ଯଦି ଆପଣଙ୍କ ଦେହ କୁଣ୍ଡେଇ ହେଉଛି ତାହେଲେ ନିମ୍ବ ପତ୍ରକୁ ପାଣିରେ ଫୁଟେଇ ସେଇ ପାଣିରେ ଗାଧାନ୍ତୁ। ଚର୍ମ ରୋଗ ଭଲ ହୋଇଯିବ। ଭଉଣୀମାନେ, ଯଦି ମୁଣ୍ଡରେ ଉପି ବା ରୂପିର ସମସ୍ୟା ଦେଖାଦେଉଛି, ଚମ୍ପା ଫୁଲର ଚୂର୍ଣ୍ଣ ଏବଂ ତେଲକୁ ବ୍ୟବହାର କରାନ୍ତୁ। କଦଳୀ ପତ୍ରର ପାଉଁଶକୁ ମୁଣ୍ଡରେ ଲଗାନ୍ତୁ, ଉପି ସମସ୍ୟା ଭଲ ହୋଇଯିବ। ଭଉଣୀମାନେ, ଏମିତି ତ ଅନେକ ଘରୋଇ ଉପଚାର ଆମର ଅଛି ଯାହାକୁ ଆମେ ବ୍ୟବହାର କରୁଛେ ଆଉ ବ୍ୟବହାର କରି ଉପଶମ ମଧ୍ୟ ପାଇପାରୁଛେ। ଏବେ ଶ୍ରୋତା ଭଉଣୀ, ଯେକୌଣସି ରୋଗ ହେଉ ନା କାହିଁକି, ତା ଦାଉରୁ ରକ୍ଷା ପାଇବା ପାଇଁ ସର୍ବୋତ୍ତମ ଉପାୟ ହେଉଛି ପରିଷ୍କାର ପରିଚ୍ଛନ୍ନତା। ଖାଇବା ପୂର୍ବରୁ ଓ ଶୌଚାଳୟ ବ୍ୟବହାର ପରେ ସାବୁନରେ ହାତ ଧୋଇବା ଆବଶ୍ୟକ। ଘରର ଆଖପାଖ ସ୍ଥାନକୁ ସଫା ରଖିବା, ଶୁଦ୍ଧ ପାଣି ପିଇବା ଓ ଖାଦ୍ୟକୁ ଢାଙ୍କି ରଖିବା ଉଚିତ। ତେବେ ରୋଗ ନ ହେବା ପାଇଁ ପ୍ରତିରୋଧମୂଳକ ଅଭ୍ୟାସ ଅଧିକ ମହତ୍ତ୍ୱପୂର୍ଣ୍ଣ। ତେବେ ଶ୍ରୋତା ଭଉଣୀ, ଘରୋଇ ଉପଚାରର କିଛି ସକାରାତ୍ମକ ଦିଗ ରହିଛି, ଯେପରିକି ପ୍ରଥମତଃ ଘରେ ମିଳୁଥିବା ସାମଗ୍ରୀରେ କିଛି ସରଳ ଯତ୍ନ ନିଆଯାଇପାରେ। ଦ୍ୱିତୀୟତଃ ଛୋଟ ଅସୁବିଧାରେ ଶରୀରକୁ ବିଶ୍ରାମ, ପାଣି ଓ ଉପଯୁକ୍ତ ଖାଦ୍ୟ ଦେବା ଭଳି ସରଳ ପଦକ୍ଷେପ ସହାୟକ ହୋଇପାରେ। ତୃତୀୟତଃ ପାରମ୍ପରିକ ଜ୍ଞାନ, ପରିବାରର ଅଭିଜ୍ଞତା ଏହା ସହିତ ଜଡ଼ିତ। ତ ଶ୍ରୋତା ଭଉଣୀ, ସାମାନ୍ୟ ସମସ୍ୟାରେ ସୁରକ୍ଷିତ ଘରୋଇ ଯତ୍ନ ନିଆଯାଇପାରେ, କିନ୍ତୁ ରୋଗ ଗୁରୁତର ହେଲେ କିମ୍ବା ଲକ୍ଷଣ ଦୀର୍ଘ ସମୟ ରହିଲେ ଯୋଗ୍ୟ ଡାକ୍ତରଙ୍କ ପରାମର୍ଶ ନେବା ସର୍ବୋତ୍ତମ ପଦକ୍ଷେପ। ତେବେ ସୁସ୍ଥ ଜୀବନ ପାଇଁ ମନ୍ତ୍ର ହେଉଛି ସୁସ୍ଥ ଖାଦ୍ୟ, ପରିଷ୍କାର ପରିବେଶ, ନିୟମିତ ଜୀବନଶୈଳୀ, ଆବଶ୍ୟକ ସମୟରେ ଠିକ୍ ଚିକିତ୍ସା। ବର୍ତ୍ତମାନ ତ ଶ୍ରୋତା ଭଉଣୀ, ସମୟ ସରିଆସିଲାଣି, କାର୍ଯ୍ୟକ୍ରମକୁ ଆମକୁ ଏଇଠି ରଖିବାକୁ ହେବ। ତେବେ କାର୍ଯ୍ୟକ୍ରମ ସମ୍ପର୍କିତ ମତାମତ ଦେବାକୁ ଭୁଲିବେ ନାହିଁ। ଆମ ଠିକଣା ହେଲା, ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା, ପିନ୍ 766001, ଜିଲ୍ଲା କଳାହାଣ୍ଡି। ଆପଣମାନେ ଆମକୁ ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ଆପଣଙ୍କ ମତାମତ ଦେଇପାରିବେ। ଆମ ନମ୍ବର ହେଲା 8895994143। ଆପଣମାନେ ସୁସ୍ଥ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ, ଏହି କାମନା ସହ ଏଇଠି ରହୁଛୁ। ଉପସ୍ଥାପନାରେ ମୁଁ ଥିଲି ଅନୁରାଧା ମିଶ୍ର। ନମସ୍କାର।

0: ଆକାଶବାଣୀ ଭବାନୀପାଟଣା ଆମର ପରବର୍ତ୍ତୀ ପ୍ରସାରଣ। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ, ପରେ ଶୁଣିବେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ, ଶେଷରେ ଶୁଣିବେ ଆଞ୍ଚଳିକ ସମ୍ବାଦ ରିଲି କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ପ୍ରଥମେ ଶୁଣନ୍ତୁ ଓଡ଼ିଆର ସମ୍ବାଦ ଏବଂ ପରେ ପରେ ପ୍ରଥମେ ଇଂରାଜୀରେ ଏବଂ ପରେ ହିନ୍ଦୀରେ ସମାଚାର ଶୁଣିପାରିବେ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ആകാശവാണി. ସମ୍ବାଦ ପଢ଼ୁଛନ୍ତି ଜିତେନ୍ଦ୍ର କୁମାର ନାୟକ. ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀଠାରେ ଚାଲିଥିବା ଜଳଶକ୍ତି ମନ୍ତ୍ରଣାଳୟ ସମ୍ମିଳନୀର ଉଦ୍ଯାପନୀ ସମାରୋହକୁ ଆଜି ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ. ସାହାଯ୍ୟ ଓ ଉଦ୍ଧାର ସାମଗ୍ରୀ ନେଇ ନେପାଳରେ ପହଞ୍ଚିଲା ପଞ୍ଚମ ଭାରତୀୟ ବିମାନ. ବନ୍ୟାରେ ମୃତ୍ୟୁ ସଂଖ୍ୟା 1114କୁ ବୃଦ୍ଧି. ବିଶ୍ୱସ୍ତରୀୟ ଆହ୍ୱାନ ସତ୍ତ୍ୱେ ଭାରତର ଅର୍ଥନୈତିକ ପ୍ରଦର୍ଶନ ସୁଦୃଢ଼ ରହିଛି କହିଲେ ବିଶ୍ୱବ୍ୟାଙ୍କ ଅଧ୍ୟକ୍ଷ. ନିଶାଦ୍ରବ୍ୟ ସେବନଠାରୁ ଦୂରେଇ ରହିବା ଲାଗି ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଲେ ଉପରାଷ୍ଟ୍ରପତି. ଏବଂ ଚାଇନା ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ରାଉଣ୍ଡକୁ ଉନ୍ନୀତ ହେଲେ ଭାରତର କିଦାମ୍ବି ଶ୍ରୀକାନ୍ତ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜଳଶକ୍ତି ମନ୍ତ୍ରଣାଳୟର ବିଭାଗୀୟ ସମ୍ମିଳନୀର ଉଦ୍ଯାପନୀ ଅଧିବେଶନରେ ସମ୍ବୋଧନ କରିବେ। ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ଦୁଇଦିନିଆ ସମ୍ମିଳନୀ ହେଉଛି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପରିକଳ୍ପିତ ବିଭାଗ ସ୍ତରୀୟ ଶିଖର ସମ୍ମିଳନୀର ପ୍ରଥମ ପର୍ଯ୍ୟାୟ। ଟିମ୍ ଇଣ୍ଡିଆ ମନୋଭାବକୁ ସୁଦୃଢ଼ କରିବା, ସହଯୋଗୀ ସଂଘୀୟ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବା ସହିତ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଘନିଷ୍ଠ ସହଯୋଗ ଦ୍ୱାରା ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଉପରେ ସାମୂହିକ ଦାୟିତ୍ୱ ବୃଦ୍ଧି କରି ସମୟାନୁବର୍ତ୍ତୀ ସମାଧାନ କରିବା ହେଉଛି ଏହି ସମ୍ମିଳନୀର ଉଦ୍ଦେଶ୍ୟ। ଏହି ଶିଖର ସମ୍ମିଳନୀରେ ଚାରୋଟି ପ୍ରମୁଖ କ୍ଷେତ୍ର ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ସେଗୁଡ଼ିକ ହେଲା ଜଳ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ସମୟାନୁବର୍ତ୍ତୀ କାର୍ଯ୍ୟାନ୍ୱୟନ, ଜଳ ସଞ୍ଚୟ ଜନଭାଗିଦାରୀ, କ୍ୟାଚ୍ ଦ ରେନ୍, ପାନୀୟ ଜଳ ଉତ୍ସର ସ୍ଥାୟୀ ବ୍ୟବସ୍ଥା ଏବଂ ଜଳ ଜୀବନ ମିଶନ 2.0 ଅଧୀନରେ ଗ୍ରାମୀଣ ପାନୀୟ ଜଳ ଯୋଗାଣ ଯୋଜନାର ପରିଚାଳନା ଓ ରକ୍ଷଣାବେକ୍ଷଣ। ଆଜିର ଏହି ସମ୍ମିଳନୀରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରାଜନୈତିକ ନେତୃବୃନ୍ଦ ଓ ବରିଷ୍ଠ ଅଧିକାରୀମାନେ ଯୋଗଦେଇ ଏହିସବୁ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ବନ୍ୟା ବିପର୍ଯ୍ୟସ୍ତ ନେପାଳକୁ ସାହାଯ୍ୟ ଓ ଉଦ୍ଧାର ସାମଗ୍ରୀ ନେଇ ପଞ୍ଚମ ଭାରତୀୟ ବିମାନ ଆଜି ପହଞ୍ଚିଛି। ଏହି ବିମାନରେ ସୁଡ଼ଙ୍ଗ ବିଶେଷଜ୍ଞଙ୍କ ସମେତ 11 ଜଣିଆ ଉଦ୍ଧାରକାରୀ ଦଳ ଅଛନ୍ତି। ବିମାନରେ 5.5 ଟନ୍ ଜରୁରୀକାଳୀନ ଔଷଧ ମଧ୍ୟ ପଠାଯାଇଛି ବୋଲି ନେପାଳରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇଛନ୍ତି। ନେପାଳର ଜାତୀୟ ବିପର୍ଯ୍ୟୟ ପ୍ରଶମନ ହ୍ରାସ ଓ ପରିଚାଳନା ପ୍ରାଧିକରଣ ଅନୁଯାୟୀ ବନ୍ୟାରେ ଭାସିଯାଇଥିବା 1114ଟି ମୃତଦେହ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇଛି। ଦକ୍ଷିଣ ଚିତୱାନ ଜିଲ୍ଲାରୁ ସବୁଠାରୁ ଅଧିକ ସଂଖ୍ୟକ ମୃତଦେହ ଉଦ୍ଧାର କରାଯାଇଛି। ଏପର୍ଯ୍ୟନ୍ତ 95ଟି ମୃତଦେହ ଚିହ୍ନଟ କରାଯାଇ ସେମାନଙ୍କ ନିକଟ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି। ସରକାରୀ କର୍ମଚାରୀ, ସୁରକ୍ଷା କର୍ମୀ, ନିର୍ବାଚିତ ପ୍ରତିନିଧି, ବିଦେଶୀ ପର୍ଯ୍ୟଟକମାନଙ୍କ ସହ ଥିବା ନେପାଳର ନାଗରିକ ଏବଂ ଜଳବିଦ୍ୟୁତ୍ ପ୍ରକଳ୍ପରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ମିଶାଇ ଅଦ୍ୟାବଧି 4000 ଲୋକ ବି ନିଖୋଜ ଅଛନ୍ତି। ଭାରତ ବର୍ତ୍ତମାନର 7-8% ଅଭିବୃଦ୍ଧି ହାରଠାରୁ ଅଧିକ ଆଗକୁ ବଢ଼ିବାର କ୍ଷମତା ରହିଛି ବୋଲି ବିଶ୍ୱବ୍ୟାଙ୍କ ଅଧ୍ୟକ୍ଷ ଅଜୟ ବାଙ୍ଗା କହିଛନ୍ତି।

0: ବିଶ୍ୱସ୍ତରୀୟ ଶକ୍ତିକ୍ଷେତ୍ର ସମ୍ମୁଖୀନ ହେଉଥିବା ଆହ୍ୱାନ, ବାଣିଜ୍ୟିକ ଅନିଶ୍ଚିତତା ଏବଂ ଏଲ୍ନିନୋର ପ୍ରଭାବ ସତ୍ତ୍ୱେ ଭାରତର ସାମ୍ପ୍ରତିକ ଅର୍ଥନୈତିକ ପ୍ରଦର୍ଶନ ସୁଦୃଢ଼ ରହିଥିବା ଶ୍ରୀ ବାଙ୍ଗା କହିଛନ୍ତି। ଆମେରିକାର ଉତ୍ତର କାରୋଲିନାର ଆସଭିଲ୍ଠାରେ G20 ଅର୍ଥମନ୍ତ୍ରୀମାନଙ୍କ ବୈଠକ ପୃଷ୍ଠଭୂମିରେ ଏକ ସାକ୍ଷାତକାରରେ ଶ୍ରୀ ବାଙ୍ଗା କହିଛନ୍ତି, ସାମ୍ପ୍ରତିକ ଅଭିବୃଦ୍ଧି ପରିସଂଖ୍ୟାନ ଭାରତର ଅର୍ଥନୈତିକ ଶକ୍ତିକୁ ପ୍ରତିଫଳିତ କରୁଛି। ଭାରତ ସଡ଼କ, ପୋଲ, ବିମାନ ବନ୍ଦର, ବିଦ୍ୟୁତ୍, ଜଳ ଏବଂ ଡିଜିଟାଲାଇଜେସନ୍ କ୍ଷେତ୍ରରେ ବ୍ୟାପକ କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତକାଲି ଆମେରିକାର ଆସଭିଲ୍ଠାରେ G20 ଅର୍ଥମନ୍ତ୍ରୀ ଏବଂ ସେଣ୍ଟ୍ରାଲ୍ ବ୍ୟାଙ୍କ ଗଭର୍ଣ୍ଣରମାନଙ୍କ ବୈଠକରେ ୟୁରୋପୀୟ ଅର୍ଥ କମିଶନର ଭାଲ୍ଡିସ୍ ଡୋଭ୍ରୋଭସ୍କିଙ୍କୁ ଭେଟିଛନ୍ତି। ଅର୍ଥ ମନ୍ତ୍ରଣାଳୟର ଏକ ବିବୃତ୍ତି ଅନୁଯାୟୀ ଭାରତ ୟୁ ମାଇକ୍ରୋ ଇକୋନୋମିକ୍ ଡାଇଲଗ୍ ଏବଂ ବାଣିଜ୍ୟ ଓ ପ୍ରଯୁକ୍ତିବିଦ୍ୟା ପରିଷଦ ଜରିଆରେ ଭାରତ ୟୁ ଅର୍ଥନୈତିକ ଏବଂ ଆର୍ଥିକ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ଦିଗରେ ଦୁଇ ପକ୍ଷ ଆଲୋଚନା କରିଛନ୍ତି। ଉଭୟ ନେତା ଭାରତ ୟୁ ମୁକ୍ତ ବାଣିଜ୍ୟ ଚୁକ୍ତି ସମ୍ପର୍କରେ ମଧ୍ୟ କଥାବାର୍ତ୍ତା କରିଛନ୍ତି। ଭାରତ ଏବଂ ୟୁରୋପୀୟ ଷ୍ଟାର୍ଟଅପ୍ଗୁଡ଼ିକ ମଧ୍ୟରେ ଅଧିକ ସହଭାଗିତାକୁ ପ୍ରୋତ୍ସାହିତ କରିବା ସହ ଫିନ୍ଟେକ୍, କୃତ୍ରିମ ବୁଦ୍ଧିମତା ଓ ଜେନେରେଟିଭ୍ AI କ୍ଷେତ୍ରରେ ଅଧିକ ସହଯୋଗ ପାଇଁ ସୁଯୋଗ ସୃଷ୍ଟି ନିମନ୍ତେ ଦୁଇ ନେତା ଆଶା ପ୍ରକଟ କରିଛନ୍ତି। ଏହି ଅବସରରେ ଶ୍ରୀମତୀ ସୀତାରମଣ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି IMF ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟେଲିନା ଜର୍ଜିଆଙ୍କୁ ଭେଟିଛନ୍ତି। ଦୁଇ ନେତା ବିଶ୍ୱ ଅର୍ଥନୈତିକ ଦୃଶ୍ୟପଟ ଏବଂ ଭାରତର କ୍ରମବିକଶିତ ଅଭିବୃଦ୍ଧି ବିଷୟରେ ଆଲୋଚନା କରିଛନ୍ତି। ଏହି ଅବସରରେ ଶ୍ରୀମତୀ କ୍ରିଷ୍ଟାଲିନା ଭାରତର ସୁଦୃଢ଼ ଅର୍ଥନୈତିକ ପ୍ରଦର୍ଶନକୁ ସ୍ୱୀକାର କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଛାତ୍ରଛାତ୍ରୀମାନଙ୍କ ନିଶାଦ୍ରବ୍ୟ ସେବନ ନ କରିବାକୁ ପରାମର୍ଶ ଦେଇଛନ୍ତି। ଆଜି ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ରାୟପୁରର ତୃତୀୟ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଶ୍ରୀ ରାଧାକ୍ରିଷ୍ଣନ ଏହା କହିଛନ୍ତି। ଛତିଶଗଡ଼କୁ ଏକ ନକ୍ସଲମୁକ୍ତ ରାଜ୍ୟ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏଙ୍କ ପ୍ରୟାସକୁ ସେ ଉଚ୍ଚ ପ୍ରଶଂସା କରିଛନ୍ତି। ଶ୍ରୀ ରାଧାକ୍ରିଷ୍ଣନ ସମସ୍ତ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ସ୍ୱର୍ଣ୍ଣପଦକ ବିଜେତାମାନଙ୍କୁ ପଦକ ଓ ପ୍ରମାଣପତ୍ର ପ୍ରଦାନ କରିଛନ୍ତି। କାର୍ଯ୍ୟକ୍ରମରେ ଛତିଶଗଡ଼ ରାଜ୍ୟପାଳ ରେମନ୍ ଡେକା, କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ, ଛତିଶଗଡ଼ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ୟାମ ବିହାରୀ ଜୟସ୍ୱାଲ ପ୍ରମୁଖ ଉପସ୍ଥିତ ଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆସନ୍ତାକାଲିଠାରୁ ଶନିବାର ପର୍ଯ୍ୟନ୍ତ ୟୁକ୍ରେନ୍ ଓ ପୋଲାଣ୍ଡକୁ ତିନିଦିନିଆ ଗସ୍ତରେ ଯିବେ। ଏହି ସମୟରେ ଡକ୍ଟର ଜୟଶଙ୍କର ୟୁକ୍ରେନ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଆନ୍ଦ୍ରି ସିଭିଆ ଏବଂ ପୋଲାଣ୍ଡର ଉପପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ରୋଡାସ୍ଲା ସିକୋସ୍କିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ମଜବୁତ କରିବ। ଏଥିସହିତ ଆଞ୍ଚଳିକ ବିକାଶ ତଥା ପାରସ୍ପରିକ ସ୍ୱାର୍ଥଜଡ଼ିତ ବିଭିନ୍ନ ପ୍ରସଙ୍ଗ ଉପରେ ନେତାମାନେ କଥାବାର୍ତ୍ତା କରିବେ। କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି, ସମନ୍ୱୟ ରକ୍ଷା କରି ସଂରକ୍ଷଣ ଏବଂ ମାନବ ପ୍ରକୃତିର ସହାବସ୍ଥାନ ହିଁ ପରିବେଶୀୟ ସଂରକ୍ଷଣର ମୂଳଦୁଆ ହେବା ଉଚିତ। ନୂଆଦିଲ୍ଲୀରେ ବାଘ ସଂରକ୍ଷଣ ଅଞ୍ଚଳ, ଜୀବିକା, ଜୈବ ଅର୍ଥନୀତି ଓ ପରିବେଶ ପର୍ଯ୍ୟଟନ ଶୀର୍ଷକ ଦୁଇଦିନିଆ ଅନ୍ତର୍ଜାତୀୟ କର୍ମଶାଳାକୁ ଉଦ୍ଘାଟନ କରି ଶ୍ରୀ ଯାଦବ ଏହି ମନ୍ତବ୍ୟ ଦେଇଛନ୍ତି। ଏହି ଅବସରରେ ସେ ପ୍ରୋଜେକ୍ଟ ଟାଇଗର ଅଧୀନରେ ଭାରତର ସଂରକ୍ଷଣ କାର୍ଯ୍ୟାବଳୀ ଉପରେ ଆଲୋକପାତ କରିଛନ୍ତି। ବାଘମାନେ ଜଙ୍ଗଲ, ଘାସ ପଡ଼ିଆ, ନଦୀ, ଶିକାର ପ୍ରଜାତି, ବନ୍ୟପ୍ରାଣୀ କରିଡର ଏବଂ ସ୍ଥାନୀୟ ସମ୍ପ୍ରଦାୟର ସ୍ୱାସ୍ଥ୍ୟ ସହିତ ଓତପ୍ରୋତ ଭାବେ ଜଡ଼ିତ। ସେ କହିଛନ୍ତି,
1: हम नेचर से सुपर नहीं है, हमारा नेचर के साथ को एग्जिस्टेंस होना चाहिए। और इसलिए जो टाइगर रिजर्व्स, उनके कंजर्वेशन का अर्थ है, कई बार हमने अभी NBWL में भी हमने कहा है कि भाई आप हर ट्रिब्यूटरी से पानी ले लोगे तो वाटर का जो अपना फ्लो है उसका क्या होगा। वाटर में घड़ियाल है, वाटर में मछलियां हैं, वाटर में केकड़े हैं, वाटर में फिशेज हैं। सो सर्वाइवल केवल आपका नहीं होना चाहिए। और इसलिए जो हमने बीच में NTCA ने भी हमने एक इक्वेशन करी थी कि टाइगर नॉट ओनली प्रोटेक्ट द टेरिटरी, दे प्रोटेक्ट द ट्रिब्यूटरी आल्सो, पूरे इकोसिस्टम का एक बैलेंस करने का विषय।
0: ବେଆଇନ ଜୁଆଖେଳ ପ୍ଲାଟଫର୍ମ ପାରିମ୍ୟାଚ୍ ଏବଂ ଅନ୍ୟାନ୍ୟ କେତୋଟି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ଆଜି ବିଭିନ୍ନ ରାଜ୍ୟର 12 ସ୍ଥାନରେ ଚଢ଼ାଉ କରିଛି। ଅର୍ଥ ହେରଫେର ନିରୋଧୀ ଆଇନ ଅଧୀନରେ ମହାରାଷ୍ଟ୍ରର 5ଟି, ଜାତୀୟ ରାଜଧାନୀ ଦିଲ୍ଲୀ ଅଞ୍ଚଳର 4ଟି, ରାଜସ୍ଥାନର 2ଟି ଏବଂ ଗୁଜରାଟର 1ଟି ସ୍ଥାନରେ ଏହି ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ବେଳେ କ୍ୟାସ୍ ମ୍ୟାନେଜମେଣ୍ଟ ସିଷ୍ଟମ ଏଜେଣ୍ଟଙ୍କ ମାଧ୍ୟମରେ ବ୍ୟାଟିଂରୁ ମିଳିଥିବା ଅର୍ଥକୁ ନଗଦ ଟଙ୍କାରେ ରୂପାନ୍ତରିତ କରିଥିବା ପେମେଣ୍ଟ ବ୍ୟାଙ୍କ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଏବଂ କମ୍ପାନୀ ସେକ୍ରେଟାରୀମାନଙ୍କ କାର୍ଯ୍ୟାଳୟ ଓ ବାସଭବନ ସାମିଲ ରହିଛି। ସେମାନେ ବେଆଇନ ଭାବେ ଦେଶ ବାହାରକୁ ଅର୍ଥ ପ୍ରେରଣ କରୁଥିବା ଜଣାପଡ଼ିବା ପରେ ଇଡି ପକ୍ଷରୁ ଏହି ଚଢ଼ାଉ କରାଯାଇଛି। ଖେଳ ଖବର। ବ୍ୟାଡମିଣ୍ଟନରେ ଭାରତର କିଦାମ୍ବୀ ଶ୍ରୀକାନ୍ତ ଆଜି ଚାଇନା ଓପନ୍ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେନ୍ଜେନ୍ଠାରେ ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସ

0: সংস্কৃতি মূল্যবোধ।
1: নমস্কার, আকাশবাণী কটক আঞ্চলিক সংবাদ পড়ুচন্তি রশ্মিতা দাস। মুখ্য সংবাদ, ନୂଆଦିଲ୍ଲୀଠାରେ ଜଳଶକ୍ତି ମନ୍ତ୍ରଣାଳୟ ବିଭାଗୀୟ ସମ୍ମିଳନୀର ଉଦ୍ଯାପନୀ ଅଧିବେଶନରେ ଆଜି ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ଭୁବନେଶ୍ୱରଠାରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧୀନରେ ଅଯୋଧ୍ୟା ଓ ବାରଣାସୀ ଅଭିମୁଖେ ସ୍ୱତନ୍ତ୍ର ଟ୍ରେନ୍ର ଶୁଭାରମ୍ଭ। ପ୍ରଦୂଷଣ ପ୍ରମାଣପତ୍ର ଜରିମାନାକୁ ହ୍ରାସ କଲେ ରାଜ୍ୟ ସରକାର। ନଡ଼ିଆ ଉତ୍ପାଦନକୁ ପ୍ରୋତ୍ସାହନ ସହିତ ଆର୍ଥିକ ଓ ସ୍ୱାସ୍ଥ୍ୟଗତ ଲାଭ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ନଡ଼ିଆ ଦିବସ। ଏବଂ ଲଘୁଚାପ ପ୍ରଭାବରେ ବର୍ଷା ନେଇ 12 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ସତର୍କ ସୂଚନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀଠାରେ ଆଜି ଜଳଶକ୍ତି ମନ୍ତ୍ରଣାଳୟର ବିଭାଗୀୟ ସମ୍ମିଳନୀର ଉଦ୍ଯାପନୀ ଅଧିବେଶନରେ ସମ୍ବୋଧନ କରିବେ। ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ଦୁଇଦିନିଆ ସମ୍ମିଳନୀ ହେଉଛି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପରିକଳ୍ପିତ ବିଭାଗସ୍ତରୀୟ ଶିଖର ସମ୍ମିଳନୀର ପ୍ରଥମ ପର୍ଯ୍ୟାୟ। ଟିମ୍ ଇଣ୍ଡିଆ ମନୋଭାବକୁ ସୁଦୃଢ଼ କରିବା, ସହଯୋଗୀ ସଂଘୀୟ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବା ସହିତ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଘନିଷ୍ଠ ସହଯୋଗ ଦ୍ୱାରା ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଉପରେ ସାମୂହିକ ଦାୟିତ୍ୱ ବୃଦ୍ଧି କରି ସମୟାନୁବର୍ତ୍ତୀ ସମାଧାନ କରିବା ହେଉଛି ଏହି ସମ୍ମିଳନୀର ଉଦ୍ଦେଶ୍ୟ। ଏହି ଶିଖର ସମ୍ମିଳନୀରେ 4 ପ୍ରମୁଖ କ୍ଷେତ୍ର ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ସେଗୁଡ଼ିକ ହେଲା ଜଳ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ସମୟାନୁବର୍ତ୍ତୀ କାର୍ଯ୍ୟାନ୍ୱୟନ, ଜଳ ସଞ୍ଚୟ ଜନଭାଗିଦାରୀ, କ୍ୟାଚ୍ ଦ ରେନ୍, ପାନୀୟ ଜଳ ଉତ୍ସର ସ୍ଥାୟୀ ବ୍ୟବସ୍ଥା ଏବଂ ଜଳଜୀବନ ମିଶନ 2.0 ଅଧୀନରେ ଗ୍ରାମୀଣ ପାନୀୟ ଜଳ ଯୋଗାଣ ଯୋଜନାର ପରିଚାଳନା ଓ ରକ୍ଷଣାବେକ୍ଷଣ। ଆଜିର ଏହି ସମ୍ମିଳନୀରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରାଜନୈତିକ ନେତୃବୃନ୍ଦ ଓ ବରିଷ୍ଠ ଅଧିକାରୀମାନେ ଯୋଗଦେଇ ଏହିସବୁ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ରାଜ୍ୟରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ସ୍ୱତନ୍ତ୍ର ଟ୍ରେନ୍କୁ ଆଜି ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଭୁବନେଶ୍ୱର ନୂଆ ରେଳ ଷ୍ଟେସନ୍ଠାରେ ଶୁଭାରମ୍ଭ କରିଛନ୍ତି। ଯୋଜନାରେ 800 ବରିଷ୍ଠ ନାଗରିକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଅଯୋଧ୍ୟା ଓ ବାରଣାସୀ ଅଭିମୁଖେ ଯାତ୍ରା କରିଛନ୍ତି। ଶୁଭାରମ୍ଭ ଅବସରରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ବରିଷ୍ଠ ନାଗରିକଙ୍କ ଆଧ୍ୟାତ୍ମିକ ଆକାଂକ୍ଷାକୁ ସମ୍ମାନ ଜଣାଇ ତଥା ତୀର୍ଥଯାତ୍ରା ସ୍ୱପ୍ନ ପୂରଣ କରିବା ପାଇଁ ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି। ଏହି ପର୍ଯ୍ୟାୟରେ ଖୋର୍ଦ୍ଧା, ଜଗତସିଂହପୁର, କଟକ, ପୁରୀ, କେନ୍ଦ୍ରାପଡ଼ା

0: ଢେଙ୍କାନାଳ ଜିଲ୍ଲାର ତୀର୍ଥଯାତ୍ରୀଙ୍କ ସମେତ 25 ଜଣ ଅଧିକାରୀ ଏହି ଯାତ୍ରାରେ ସାମିଲ ହୋଇଛନ୍ତି। ତୀର୍ଥଯାତ୍ରୀମାନେ ଆସନ୍ତା 7 ତାରିଖରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ। ପ୍ରଦୂଷଣ ପ୍ରମାଣପତ୍ର ଜରିମାନାକୁ ହ୍ରାସ କରାଯାଇଛି ବୋଲି ସଡ଼କ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି। ଜରିମାନାର ମୂଲ୍ୟ 10,000 ଟଙ୍କା ପରିବର୍ତ୍ତେ 6,000 ଟଙ୍କା ଧାର୍ଯ୍ୟ କରାଯାଇଛି। 2 ଓ 3 ଚକିଆ ଯାନ ପାଇଁ ପ୍ରଥମ ଥର ଉଲ୍ଲଙ୍ଘନ କଲେ 1,000 ଟଙ୍କା ଏବଂ ଦ୍ୱିତୀୟ ଥର ପାଇଁ 5,000 ଟଙ୍କା ଦେୟ ଦେବାକୁ ପଡ଼ିବ ବୋଲି ମନ୍ତ୍ରୀ କହିଛନ୍ତି। 4 ଚକିଆ ଯାନ ପାଇଁ ପ୍ରଥମ ଉଲ୍ଲଙ୍ଘନରେ 2,000 ଏବଂ ଦ୍ୱିତୀୟ ଥରର 5,000 ଟଙ୍କା ଜରିମାନା ଓ ଅନ୍ୟାନ୍ୟ ଯାନଗୁଡ଼ିକ ପାଇଁ ପ୍ରଥମ ଥର ପାଇଁ 3,000 ଏବଂ ଦ୍ୱିତୀୟ ଥର ଉଲ୍ଲଙ୍ଘନରେ 6,000 ଟଙ୍କା ଜରିମାନା ଦେବାକୁ ପଡ଼ିବ। 90 ଦିନରୁ ଅଧିକ ଇ ଚାଲାଣ ବକାୟ ଥିଲେ ପ୍ରଦୂଷଣ ପ୍ରମାଣପତ୍ର ରଦ୍ଦ ହୋଇଯିବ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି।
1: ଯୋଉ ଗାଡ଼ିର ପଲ୍ୟୁସନ୍ ସାର୍ଟିଫିକେଟ୍ ନାହିଁ ତାକୁ 10,000 ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ଥିଲା, ତାକୁ ଆମ ସରକାର ତାକୁ ଆଜି କମେଇ ଦେଇଛନ୍ତି। ଏବଂ ଯୋଉଭଳି ଭାବେ ଆମ ସରକାରଙ୍କର ଆନ୍ତରିକତା, ଲୋକଙ୍କ ସେବା, ଆଜି ଯୋଉ ଗାଡ଼ିର ପଲ୍ୟୁସନ୍ ନଥିବ ତାକୁ 1,000 ପ୍ରଥମ ଥର ଉଲ୍ଲଙ୍ଘନ କଲେ ଏବଂ ଦ୍ୱିତୀୟ ଥର ଉଲ୍ଲଙ୍ଘନ କଲେ 2,000, 2 ଚକିଆ, 3 ଚକିଆ ପାଇଁ। ସମସ୍ତଙ୍କୁ ମୋର ଅନୁରୋଧ ଅଛି ଯେ ଗାଡ଼ି ଚଲାଇବା, ରୋଡକୁ ଗାଡ଼ି ଆଣିବା, ସଡ଼କ ସୁରକ୍ଷା ଦୃଷ୍ଟିକୋଣରୁ ଆମେ ସମସ୍ତେ ସାବଧାନତା ପାଳନ କରିବା, ସମସ୍ତ କାଗଜପତ୍ର ଅନ୍ତପକ୍ଷେ ସଜାଡ଼ିବା ଆବଶ୍ୟକ। ସମସ୍ତଙ୍କୁ ଅନୁରୋଧ ଅଛି ସରକାରଙ୍କୁ ସହଯୋଗ କରିବା।
0: ଭାଦ୍ରବ କୃଷ୍ଣ ପଞ୍ଚମୀ ତିଥିରେ ଆଜି ପୁରୀ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କର ରାଉରେଖା ଲାଗି ନୀତି ଅନୁଷ୍ଠିତ ହେଉଛି। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ପ୍ରଥମ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଏହି ସ୍ୱତନ୍ତ୍ର ନୀତି କରାଯିବ। ଏନେଇ ଆଜି ଅପରାହ୍ନ 2:30ରୁ ସନ୍ଧ୍ୟା 7 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଗତ ସ୍ନାନ ପୂର୍ଣ୍ଣିମା ଦିନ ଅଣସର ଘରେ ଶ୍ରୀବିଗ୍ରହଙ୍କ ଶ୍ରୀମୁଖର ଚତୁଃପାର୍ଶ୍ୱରେ ସ୍ୱର୍ଣ୍ଣରେ ନିର୍ମିତ ରାହୁଲରେଖାକୁ ଓଲାଗି କରି ଭଣ୍ଡାର ଘରେ ରଖାଯାଇଥିଲା। ଏହାକୁ ଆଜି ରେଖା ପଞ୍ଚମୀରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖରେ ଲାଗି କରାଯିବ। ସକାଳୁ ଗୋପାଳବଲ୍ଲଭ ଭୋଗ ବଢ଼ିବା ପରେ ତଢ଼ାଉକରଣ ଓ ଦେଉଳକରଣ ଭଣ୍ଡାର ମେକାପଙ୍କୁ କହି ଭଣ୍ଡାର ଘରୁ ମୁଦ ହୋଇ ରହିଥିବା ସୁବର୍ଣ୍ଣ ରାହୁରେଖା ବାହାର କରିଥିଲେ। ପରେ ବେହରଣ ଦ୍ୱାର ନିକଟରେ ଶ୍ରୀମନ୍ଦିର ବଣିଆ ସେବକ ରାହୁରେଖାକୁ ମାଜି ସଫା କରିଥିଲେ। ଭୋଗମଣ୍ଡପ ନୀତି ବଢ଼ିବା ପରେ ପାଳିଆ ସେବକ ଓ ଦୈତା ସେବକମାନେ ଜୟ ବିଜୟ ଦ୍ୱାର ବନ୍ଦ କରି ମହାପ୍ରଭୁଙ୍କୁ ଏହି ରାହୁରେଖା ଲାଗି କରିବେ। ରାଜ୍ୟର କେତେକ ସ୍ଥାନରେ ଆଜି ବିଶେଷ ଦ୍ୱାର ପୂଜା ନୀତି ପାଳିତ ହେବାର ବିଧି ରହିଛି। ରକ୍ଷା ପଞ୍ଚମୀରେ ଗୃହକର୍ତ୍ତାମାନେ ସର୍ପ, ହିଂସ୍ର ପଶୁ, ଭୂତ, ପିଶାଚମାନଙ୍କଠାରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଶ୍ରୀ ବଟୁକ ଭୈରବଙ୍କ ପୂଜା କରିଥାନ୍ତି। ପୁରୀ ଶ୍ରୀମନ୍ଦିରରେ ଗତ 31 ତାରିଖ ସୁଦ୍ଧା 3ଟି ଭିନ୍ନ ଭିନ୍ନ ଯୋଜନାରେ 1,811,09,58,283 ସ୍ଥାୟୀ ଜମା ଭାବେ ରଖାଯାଇଛି। ଏଥିମଧ୍ୟରୁ ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କମାନଙ୍କରେ 1,311,09,58,283 ଏବଂ ଶ୍ରୀମନ୍ଦିରର ପିଏଲ୍ ଆକାଉଣ୍ଟରେ ରାଜ୍ୟ ସରକାରଙ୍କ ପ୍ରଦତ୍ତ 500 କୋଟି ଟଙ୍କାର କର୍ପସ୍ ପାଣ୍ଠି ରଖାଯାଇଥିବା ଜଣାପଡ଼ିଛି। ଶ୍ରୀଜଗନ୍ନାଥ ମନ୍ଦିରର ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ସଞ୍ଚୟ ଖାତା ଓ ଚାଲୁ ଖାତାରେ 100,70,66,868 ରହିଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ନଡ଼ିଆ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ତଥା ସମାଜରେ ଏହାର ଆର୍ଥିକ ଏବଂ ସ୍ୱାସ୍ଥ୍ୟଗତ ଲାଭ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ନଡ଼ିଆ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ଅନିଶ୍ଚିତତା ସମୟରେ ନଡ଼ିଆ ଖାଦ୍ୟ, ଶକ୍ତି ଓ ଜୀବିକାର ସୁରକ୍ଷା। ଶୁଣନ୍ତୁ ଏ ସମ୍ପର୍କରେ ଏକ ଉପସ୍ଥାପନା।
2: ଏକ ଉଷ୍ମମଣ୍ଡଳୀୟ ଲାଭକାରୀ ଫସଲ ଭାବେ ନଡ଼ିଆର ଉତ୍ପତ୍ତି ଦକ୍ଷିଣ ପୂର୍ବ ଏସିଆ ମହାଦେଶରେ ହୋଇଥିବାର ଅନୁମାନ କରାଯାଇଛି। ଆରବ ନାବିକମାନଙ୍କ ମାଧ୍ୟମରେ ଭାରତ ସମେତ ଦକ୍ଷିଣ ପୂର୍ବ ଏସିଆରୁ ପୂର୍ବ ଆଫ୍ରିକାର ଉପକୂଳ ପର୍ଯ୍ୟନ୍ତ ନଡ଼ିଆ ବ୍ୟାପିବାରେ ଲାଗିଲା। ନଡ଼ିଆ ଗଛ ଖାଦ୍ୟ, ଇନ୍ଧନ, ପ୍ରସାଧନ ସାମଗ୍ରୀ, ଔଷଧ ଏବଂ ନିର୍ମାଣ ସାମଗ୍ରୀ ଆଦି ଯୋଗାଇଥାଏ। ନଡ଼ିଆ କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ 1981 ଜାନୁଆରୀ ମାସ 12 ତାରିଖରେ ନଡ଼ିଆ ବିକାଶ ବୋର୍ଡ ପ୍ରତିଷ୍ଠା କରାଯାଇଥିଲା। କୋଚିରେ ଥିବା ଏହାର ମୁଖ୍ୟାଳୟ 22 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ନଡ଼ିଆ କ୍ଷେତ୍ରର ଅଭିବୃଦ୍ଧି ପାଇଁ କାର୍ଯ୍ୟ କରୁଛି। ଉତ୍ପାଦନ, ପ୍ରକ୍ରିୟାକରଣ, ବ୍ୟାପକ ବଜାର କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟରେ ଏହି ବୋର୍ଡ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରୁଛି। ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ନଡ଼ିଆ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଉଛି। ନଡ଼ିଆ ଉତ୍ପାଦନରେ ସମଗ୍ର ବିଶ୍ୱରେ ଭାରତ ଅଗ୍ରଣୀ ରାଷ୍ଟ୍ରର ମାନ୍ୟତା ପାଇଁ ତୃତୀୟ ସ୍ଥାନ ଅଧିକାର କରିଛି। ଭଦ୍ରକ ଜିଲ୍ଲାର ନରେନ୍ଦ୍ର ରୟାଲ୍ଠାରେ ବିଶ୍ୱ ନଡ଼ିଆ ଦିବସ ପାଳିତ ହୋଇଯାଇଛି। ଜଳବାୟୁ ସହନଶୀଳ ଚାଷ ଏବଂ ଜୈବିକ ନଡ଼ିଆ, କ୍ଷୀର ଓ ଖୋଳପା ବାୟୋମାସ୍ ଶକ୍ତି ଭଳି ଅଧିକ ଲାଭଦାୟକ ଉତ୍ପାଦ ମାଧ୍ୟମରେ ଗ୍ରାମୀଣ ଆର୍ଥିକ ଭବିଷ୍ୟତକୁ ବଦଳାଇ ପାରିବ।

0: ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। ଏହି ଦିବସ ସମ୍ପର୍କରେ ଭୁବନେଶ୍ୱରସ୍ଥିତ ନଡ଼ିଆ ଉନ୍ନୟନ ବୋର୍ଡର ସଦସ୍ୟ ସସ୍ମିତା ପଲେଇ ଆକାଶବାଣୀକୁ କହିଛନ୍ତି,
1: ନଡ଼ିଆ ଚାଷର ଗୁରୁତ୍ୱ, ଏହାର ସ୍ୱାସ୍ଥ୍ୟଗତ ଉପକାରିତା ଏବଂ କୃଷିଭିତ୍ତିକ ଅର୍ଥନୀତିରେ ଏହାର ଅବଦାନ ବିଷୟରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା, ଇଣ୍ଟରନ୍ୟାସନାଲ କୋକୋନଟ୍ କମ୍ୟୁନିଟି ଆଇସିସିର ପ୍ରତିଷ୍ଠା ଦିବସକୁ ସ୍ମରଣୀୟ କରିବା ପାଇଁ 2009 ଏହି ଦିବସର ଶୁଭାରମ୍ଭ କରାଯାଇଥିଲା। ନଡ଼ିଆ ଗଛକୁ ଏହାର ବହୁମୁଖୀ ଉପଯୋଗିତା ପାଇଁ କଳ୍ପବୃକ୍ଷ ବା ଜୀବନର ବୃକ୍ଷ ଟ୍ରି ଅଫ୍ ଲାଇଫ୍ ବୋଲି କୁହାଯାଏ, କାରଣ ଏହାର ପ୍ରତ୍ୟେକ ଅଂଶ ଯେପରିକି ପଇଡ଼ ପାଣି, ଶସ, ତେଲ, କତା ଏବଂ ପତ୍ର ମାନବ ସମାଜ ପାଇଁ ବିଭିନ୍ନ ଉପାୟରେ ସାହାଯ୍ୟ କରିଥାଏ।
0: ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତି ରେଖା ତାରିଣୀ।
2: ସାଂସଦ ବଳଭଦ୍ର ମାଝୀ ନବରଙ୍ଗପୁର ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଧାନମଣ୍ଡିରେ ଖରିଫ ଧାନ ସଂଗ୍ରହ ପାଇଁ ହେଉଥିବା ଚାଷୀ ପଞ୍ଜୀକରଣ, ଗୋଦାମ ଗୃହ କାର୍ଯ୍ୟକ୍ରମ ଆଦି ବିଭିନ୍ନ କାର୍ଯ୍ୟର ଶ୍ରୀ ମାଝୀ ତଦାରଖ କରିଛନ୍ତି। ଏଥିସହ ଆସନ୍ତା 17 ଅନୁଷ୍ଠିତ ହେବାକୁ ଥିବା ସେବା ସଂକଳ୍ପ ଅଭିଯାନର ପ୍ରସ୍ତୁତି ବୈଠକରେ ମଧ୍ୟ ସେ ଯୋଗ ଦେଇଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଖାଦ୍ୟ ଅନୁପଯୋଗୀ ପନିର ବିକ୍ରି ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ପ୍ରସ୍ତୁତି ବିରୋଧରେ ଖାଦ୍ୟ ନିରାପତ୍ତା ବିଭାଗ ଚଢ଼ାଉ ଜାରି ରଖିଛି। ପାଣିପାଗ, ଉତ୍ତର ପଶ୍ଚିମବଙ୍ଗ, ଉତ୍ତର ଉପକୂଳ ଓଡ଼ିଶା ତଥା ଉତ୍ତର ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା 24 ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ 12 ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ମଧ୍ୟରେ ମୟୂରଭଞ୍ଜ ଜିଲ୍ଲା ତିରିଙ୍ଗରେ ସର୍ବାଧିକ 42.8 mm ବର୍ଷା ରେକର୍ଡ କରାଯାଇଛି। ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଦଶରଥପୁର ଓ ବିଞ୍ଝାରପୁର ବ୍ଲକରେ ଶିକ୍ଷାନୁଷ୍ଠାନଗୁଡ଼ିକୁ ଆଜି ପାଇଁ ଛୁଟି ଘୋଷଣା କରାଯାଇଛି। ବାଲେଶ୍ୱର ଜିଲ୍ଲା ସୁବର୍ଣ୍ଣରେଖାରେ ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ସୂଚନା ଦେଇଛନ୍ତି। ଆସନ୍ତାକାଲି ସନ୍ଧ୍ୟା ପର୍ଯ୍ୟନ୍ତ ଜଳସ୍ତର ପ୍ରାୟତଃ ଏଭଳି ଅବସ୍ଥାରେ ରହିବ। ଜଳେଶ୍ୱର, ଭୋଗ୍ରାଇ, ବସ୍ତା, ବାଲ୍ୟାପାଳ ବ୍ଲକ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛି। ରାଜ୍ୟର ଅନ୍ୟ କୌଣସି ନଦୀରେ ବନ୍ୟା ସ୍ଥିତି ନାହିଁ। ବୁଢ଼ାବଳଙ୍ଗ ନଦୀରେ ଜଳସ୍ତର ହ୍ରାସ ପାଇବା ଆରମ୍ଭ କଲାଣି। ନୂଆଦିଲ୍ଲୀଠାରେ ଜଳଶକ୍ତି ମନ୍ତ୍ରଣାଳୟ ବିଭାଗୀୟ ସମ୍ମିଳନୀର ଉଦ୍ଯାପନୀ ଅଧିବେଶନରେ ଆଜି ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ଭୁବନେଶ୍ୱରଠାରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧୀନରେ ଅଯୋଧ୍ୟା ଓ ବାରାଣସୀ ଅଭିମୁଖେ ସ୍ୱତନ୍ତ୍ର ଟ୍ରେନ୍ର ଶୁଭାରମ୍ଭ। ପ୍ରଦୂଷଣ ପ୍ରମାଣପତ୍ର ଜରିମାନାକୁ ହ୍ରାସ କଲେ ରାଜ୍ୟ ସରକାର। ନଡ଼ିଆ ଉତ୍ପାଦନକୁ ପ୍ରୋତ୍ସାହନ ସହିତ ଆର୍ଥିକ ଓ ସ୍ୱାସ୍ଥ୍ୟଗତ ଲାଭ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ନଡ଼ିଆ ଦିବସ ଏବଂ ଲଘୁଚାପ ପ୍ରଭାବରେ ବର୍ଷା ନେଇ 12 ଜିଲ୍ଲାକୁ ପାଣିପାଗର କେନ୍ଦ୍ର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଏବଂ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 meter ତଥା 1206 kHz ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 MHz ଯୋଗେ ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ କଥାଚିତ୍ର ଧଡ଼କରୁ, ଗାଇଛନ୍ତି ଶ୍ରେୟା ଘୋଷାଲ ଏବଂ ଜୁବିନ ନୌତିଆଲ। ଗୀତ ରଶ୍ମି ବିରାଗ, ସଙ୍ଗୀତ ଜାବିନ ମହତିନ।

ଏଥର ଶୁଣନ୍ତୁ ଅରିଜିତ ସିଂଙ୍କ କଣ୍ଠରେ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। ଗୀତିକାର ହେଲେ ସିଦ୍ଧାର୍ଥ କରିମା, ସଙ୍ଗୀତ ନିର୍ଦ୍ଦେଶନା ଶ୍ରେୟସ ପୁରାଣିକ, କଥାଚିତ୍ର ଏନିମଲ।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ। କଥାଚିତ୍ର ହାଉସଫୁଲ ଫାଇଭରୁ ଗାଇଛନ୍ତି ମଧୁବନ୍ତି ବାଗ୍ଚୀ ଏବଂ ସୁମନ୍ତ ମୁଖାର୍ଜୀ। ଗୀତ କୁମାର, ସଙ୍ଗୀତ ହ୍ୱାଇଟ୍ ନଏଜ୍ କଲେକ୍ଟିଭ୍ସ।

0: ଆକାଶବାଣୀ ଭବାନୀପାଟଣା, ସବୁବେଳେ ଆପଣଙ୍କ ସେବାରେ।
1: ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ଦିନ 3ଟା ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ।

ତୃତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ଅପରାହ୍ନ 5ଟାରେ। ଯୁବବାଣୀ 5:30 ଏଥିରେ ଶୁଣିପାରିବେ ଖେଳ ପତ୍ରିକା କାର୍ଯ୍ୟକ୍ରମ ଖେଳ ଓ ଖେଳାଳି। ସନ୍ଧ୍ୟା 6:30 ଉଜ୍ଜଳ ଆମ ଦେଶ ରିଲି କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ଏବଂ ରାତି 7:25 ଶୁଣିବେ ଜିଲ୍ଲା ହଲଚଲ କ୍ରମରେ କନ୍ଧମାଳ ଜିଲ୍ଲା ସମ୍ପର୍କରେ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷବାସ ରହିଛି ରାତି 7:30। ରାତି 8:00 ଶୁଣିବେ ଗୀତ ଗଜଲର କାର୍ଯ୍ୟକ୍ରମ। ରାତି 8:15 ଶୁଣିବେ ଆଞ୍ଚଳିକ ଗୀତ କ୍ରମରେ କଳାହାଣ୍ଡିଆ ଗୀତ। ପରିବେଷଣ କରିବେ କ୍ଷିତିରାମ ସାହୁ ଏବଂ ସାଥୀ। ସ୍ପୋର୍ଟସ୍ ସ୍କିନ୍ ରାତି 8:30। ସ୍ପଟଲାଇଟ୍ ରାତି 9:15 ଏବଂ ଚର୍ଚ୍ଚା କା ବିଷୟ ଶୁଣିପାରିବେ ରାତି 9:30। ଏହି ସମସ୍ତ କାର୍ଯ୍ୟକ୍ରମଗୁଡ଼ିକୁ ରିଲି କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ହିନ୍ଦୀ କଥାଚିତ୍ରର ଗୀତ ଶୁଣିପାରିବେ ରାତି 10:00। ରାତି 10:30 ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣିବେ ଶାସ୍ତ୍ରୀୟ ଗାୟନ। ପରିବେଷଣ କରିବେ ଶ୍ରୀମତୀ ଶୋଭା ଗୁର୍ତୁ। ଏଥିଲା ଆଜି ତୃତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା ଏଇଠି ଶେଷ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହ ପୁଣି ଉପସ୍ଥିତ ହେବୁ ଅପରାହ୍ନ 5:00। ସେତେବେଳେ ଯାଏ ବିଦାୟ ନେଉଛୁ।

ଆକାଶବାଣୀ ଭବାନୀ ପାଟଣା କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଆମର ସମସ୍ତ ପ୍ରିୟ ଶ୍ରୋତାବନ୍ଧୁଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ତଥା ସାନ୍ଧ୍ୟ ଅଧିବେଶନ। ଶ୍ରୋତାବନ୍ଧୁ, ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ଅପରାହ୍ନ 5ଟା ହେବାକୁ ଯାଉଛି। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡ଼ିୟମ ୱେଭ୍ରେ 248 ମିଟର୍ସ ତଥା 1206 କିଲୋ ହର୍ଜ, ଏଫ୍ଏମ୍ରେ 100.3 ମେଗା ହର୍ଜ ଏବଂ ନ୍ୟୁଜେନ୍ ଏଆଇଆର୍ ଆପ୍ ମାଧ୍ୟମରେ। ଅଧିବେଶନର ପ୍ରାରମ୍ଭରେ ପ୍ରଚାର କରୁଛୁ ଏନ୍ସିଇଆର୍ଟି ସିଆଇଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ପ୍ରଚାରକରୁ ଏନ୍ସିଇଆର୍ଟି ସିଆଇଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଆକାଶବାଣୀ ଭବାନୀପାଟଣା ଏଥର ପ୍ରଚାର କରୁଛୁ ଯୁବଶ୍ରୋତା ବନ୍ଧୁଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ଆଜି ଏଥିରେ ଶୁଣିବେ ସାପ୍ତାହିକ କ୍ରୀଡ଼ା ପତ୍ରିକା କାର୍ଯ୍ୟକ୍ରମ ଖେଳା ଓ ଖେଳାଳି। ଏହି ଛୋଟ ବିଜ୍ଞାପନ ବିରତି ପରେ
1: Work from home, high salary, matra gutiye click re.
2: Are wow! Hostila.
3: Ajona links upare click karantu nahi. RBI kahe.
4: Sachetana huantu, satarka ruhantu.
5: Appa.
3: Huh?
5: Dekho.
1: Happy birthday, bhai.
5: Dekha. Bah, moro favorite color.
6: Sabu bele shopping.
7: I know ma, kharcho karibaro boyos eita, right?
8: Saving karibaro bi boyos eita.
9: I know bappa, save karo, uchit jagare nibesh karo. Muladhana upare sudha milibo, jahaku puni thare binijog kale sudha mili chalithibo.
7: I know na.
9: RBI kahe,
3: kara sathik arambha, huwa financially smart.

ନମସ୍କାର, ଶୁଭ ସନ୍ଧ୍ୟା। ଯୁବବାଣୀର ଆଉ ଏକ ମନୋରମ ସନ୍ଧ୍ୟାକୁ ନେଇ ଆସିଛି ମୁଁ ଆପଣମାନଙ୍କ ପ୍ରିୟ ଯୁବସାଥୀ ଶେଫାଳି। ଆମ ପ୍ରିୟର ଶ୍ରୋତାବନ୍ଧୁମାନଙ୍କୁ ଅନେକ ଅନେକ ସ୍ୱାଗତ ଜଣାଇ ଆରମ୍ଭ କରୁଛି ବୁଧବାର ସନ୍ଧ୍ୟାର ଏହି ମନୋରମ କାର୍ଯ୍ୟକ୍ରମ ଖେଳ ଓ ଖେଳାଳି।

ଯୁବବନ୍ଧୁ, କ୍ରୀଡ଼ା ହେଉଛି ମାନବ ଜୀବନର ଏକ ଏମିତି ଅଂଶ ଯାହା ଶରୀର, ମନ ଓ ସମ୍ପୃକ୍ତ ସମାଜ ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇଥାଏ। ଏହା କେବଳ ମନୋରଞ୍ଜନ କିମ୍ବା ପ୍ରତିଯୋଗିତା ପାଇଁ ଆବଶ୍ୟକ ତାହା ନୁହେଁ। ଏହା ଜୀବନଶୈଳୀରେ ପରିବର୍ତ୍ତନ ଆଣିଥାଏ, ଶାରୀରିକ ସୁସ୍ଥତା ପ୍ରଦାନ କରିଥାଏ ଓ ମାନସିକ ଦୃଢ଼ତା ଦେଇପାରିଥାଏ ଆମ ଜୀବନରେ। ଏହା ଅନେକ ପ୍ରକାର ରୋଗରୁ ମଧ୍ୟ ରକ୍ଷା କରିଥାଏ ଆମ ଶରୀରକୁ, ଯାହାଦ୍ୱାରା ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ହୁଏ ଏବଂ ଜୀବନଶୈଳୀରେ ମଧ୍ୟ ପରିବର୍ତ୍ତନ ଆସେ। ଖେଳ ଦ୍ୱାରା ଶାରୀରିକ ସ୍ୱାସ୍ଥ୍ୟ ଭଲ ରହିଥାଏ, ତା ସହିତ ମାନସିକ ସ୍ୱାସ୍ଥ୍ୟ ଓ ଚିନ୍ତନ ଦକ୍ଷତା ମଧ୍ୟ ବୃଦ୍ଧି ପାଇଥାଏ। ନୂଆ ନୂଆ କଳା କୌଶଳ ଓ ଅନୁଶାସନ ଓ ଆତ୍ମବିଶ୍ୱାସ ଭରିଯାଇଥାଏ।

0: ଏହି ଖେଳକୁଦ କରିବା ଦ୍ୱାରା ଏକାଗ୍ରତା, ସଂଗଠନଶୀଳତା, ଆତ୍ମନିୟନ୍ତ୍ରଣ ଓ ସହଯୋଗିତା ବଢ଼ାଇଥାଏ ମନୁଷ୍ୟ ଜୀବନରେ। ଯୁବପିଢ଼ି ପାଇଁ ଏହି ଖେଳକୁଦ ଅତ୍ୟନ୍ତ ଆବଶ୍ୟକୀୟ, କାରଣ ଏହା ମାଧ୍ୟମରେ ଆମେ ନୈତିକ ମୂଲ୍ୟ, ହୃଦୟତା, ନେତୃତ୍ୱ କ୍ଷମତା ଓ ଦୃଢ଼ତା ବୃଦ୍ଧି କରିପାରିଥାଉ। ଆଗାମୀ ଜୀବନରେ ଆମ ଆତ୍ମବିଶ୍ୱାସ ବଢ଼ାଇବା ସହ ଆମକୁ ସଫଳ ବ୍ୟକ୍ତିତ୍ୱ ପ୍ରଦାନ କରିଥାଏ ଏହି କ୍ରୀଡ଼ା। କ୍ରୀଡ଼ା ହେଉଛି ଏକ ସାମାଜିକ ସଂଯୋଗ। ଏହା ସମାଜରେ ମନୁଷ୍ୟକୁ ମନୁଷ୍ୟ ସହ ଯୋଡ଼ିବାରେ ସାହାଯ୍ୟ କରିଥାଏ। ବ୍ୟକ୍ତିଗତ ଖେଳ ହେଉ ବା ଦଳଗତ ଖେଳ, ଏହା ଆମ ଜୀବନରେ ସାମୂହିକ ଚେତନା ଓ ସମାନତା ବୃଦ୍ଧି କରିଥାଏ, ମାନବୀୟ ସମ୍ପର୍କ ଉପରେ ଏକ ଦୃଢ଼ ପ୍ରଭାବ ପକାଇଥାଏ ଏବଂ ମଣିଷକୁ ଭଲ ଅଭିବ୍ୟକ୍ତି ବିକାଶ କରିବାରେ ସାହାଯ୍ୟ କରିଥାଏ। ଯଦି ଆମେ ଆମ ଦୈନନ୍ଦିନ ଜୀବନରେ ଟିକେ ଅବସର କାଢ଼ି ଖେଳକୁଦ ଏହି କ୍ରୀଡ଼ାକୁ ଆମ ଜୀବନର ଏକ ଅଭ୍ୟାସ କରିନେବା, ତେବେ ଏହା ଆମକୁ ଶାରୀରିକ ମାନସିକ ରୂପରେ ଜୀବନକୁ ପରିବର୍ତ୍ତନ କରିବାକୁ, ସଫଳତା ପ୍ରଦାନ କରିବାକୁ ଓ ଆମ ଏକ ଉତ୍ତମ ଜୀବନଶୈଳୀ ପ୍ରଦାନ କରିବାକୁ ଆମକୁ ସାହାଯ୍ୟ କରିବ। ତେବେ ଯୁବବନ୍ଧୁ, ଦେଖିଲେ ତ ଖେଳକୁଦ କ୍ରୀଡ଼ା ଏହା ଆମ ଜୀବନରେ କେତେ ସାହାଯ୍ୟ କରିଥାଏ। କେବଳ ଆମ ଶାରୀରିକ କିମ୍ବା ମାନସିକ ଅବସ୍ଥାରେ ନୁହେଁ, ଏହା ଆମ ସାମାଜିକ ଅବସ୍ଥାରେ ମଧ୍ୟ ଅନେକ ସୁସ୍ଥତା ଆଣିଥାଏ। କେହି କେହି ନିଜ ମନୋରଞ୍ଜନ ପାଇଁ ଖେଳକୁ ଚୟନ କରନ୍ତି ତ ପୁଣି କେହି କେହି ଚୟନ କରନ୍ତି ପ୍ରତିଯୋଗିତା ପାଇଁ, ଆଉ କେହି କେହି ଚୟନ କରନ୍ତି ନିଜ ଇଚ୍ଛା ଶକ୍ତି ଓ ଆଶାକୁ ପୂରଣ କରିବା ପାଇଁ। ସେହି ଖେଳମାନଙ୍କ ମଧ୍ୟରୁ କିଛି ଦୁଃସାହସିକ ପଥରେ ଆଗେଇ ଚାଲନ୍ତି ଆଉ ପାଇଯାଆନ୍ତି ସଫଳତା। ଆଜି ଆମ ଗହଣରେ ସେମିତି ଜଣେ ଯୁବା ଅତିଥି ଅଛନ୍ତି, ଯିଏ ଦୁଃସାହସିକ ପଥରେ ସଫଳତା ହାସଲ କରିଛନ୍ତି ନିଜ ଜୀବନରେ। ଆଜି ଆମ ଗହଣରେ ଥିବା ଇପ୍ସା ଭଉଣୀ ମାଉଣ୍ଟ ରୁଦୁଗେରା ଚଢ଼ିଥିଲେ। ମାଉଣ୍ଟ ରୁଦୁଗେରା ହିମାଳୟ ପର୍ବତମାଳାରେ ରହିଛି। ମାଉଣ୍ଟ ରୁଦୁଗେରାର ଉଚ୍ଚତା ସମୁଦ୍ର ପତନରୁ ପ୍ରାୟ 19,009 ଫିଟ୍ ଉପରେ। ଏହାର ତାପମାତ୍ରା ଦିନ ସମୟରେ 5 ଡିଗ୍ରୀରୁ ଆରମ୍ଭ କରି 10 ଡିଗ୍ରୀ ମଧ୍ୟରେ ରହିଥାଏ, ଆଉ ରାତିରେ ଏହାର ତାପମାତ୍ରା ଖସିଯାଇ ହୋଇଯାଇଥାଏ -5 ଡିଗ୍ରୀରୁ -7 ଡିଗ୍ରୀ ପର୍ଯ୍ୟନ୍ତ। ଅନେକ ସମୟରେ ଏଠାରେ ତୁଷାରପାତ ଦେଖାଦିଏ। ଏମିତି ଏକ କଷ୍ଟକର ପରିବେଶରେ ଏତେ ଉଚ୍ଚତା ଉପରେ ଆମ ଯୁବାସାଥୀ କେମିତି ନିଜକୁ ଖାପ ଖୁଆଇଥିଲେ, କେମିତି ତାଙ୍କର ସେହି ଯାତ୍ରା ଥିଲା, କେମିତି ଥିଲା ତାଙ୍କ ଅନୁଭୂତି, ସେ ସମ୍ପର୍କରେ ଜାଣିବା। ତେବେ ଆସନ୍ତୁ ଆମ ଯୁବସାଥୀଙ୍କ ସହ କଥା ହେବା ଆଉ ଜାଣିବା ତାଙ୍କ ଦୁଃସାହସିକ ଯାତ୍ରା ଓ ସଫଳତାର କାହାଣୀ ସମ୍ପର୍କରେ। ଭଉଣୀ ନମସ୍କାର, ଆପଣଙ୍କୁ ଆମ ଖେଳ ଓ ଖେଳାଳି ସନ୍ଧ୍ୟାକୁ ଅନେକ ଅନେକ ସ୍ୱାଗତ।
1: ନମସ୍କାର ମ୍ୟାଡମ, ଧନ୍ୟବାଦ।
0: ଭଉଣୀ, ଆପଣ ନିଜ ପରିଚୟ ଟିକେ ଆମ ଯୁବବନ୍ଧୁମାନଙ୍କୁ ଦେଇଦିଅନ୍ତୁ।
1: ମୁଁ ଇପ୍ସାମୟ ଦୁବେ, ନ୍ୟାସନାଲ ମାଉଣ୍ଟେନର, କଳାହାଣ୍ଡି ଜିଲ୍ଲା, ମଦନପୁର ରାମପୁର, ପାଇକପଡ଼ା।
0: ଆପଣ ଏଇ ପର୍ବତ ଆରୋହଣ କେବେଠାରୁ ଆରମ୍ଭ କଲେଣି?
1: ପର୍ବତ ଆରୋହଣ ତ ମୋର 2014 ଆରମ୍ଭ ହେଇଛି, ହେଲେ ଇଚ୍ଛା ତା ଆଗରୁ ଥିଲା ମୋ ପର୍ବତ ଆରୋହଣ କରିବାରେ।
0: ପର୍ବତ ଆରୋହଣ ଯାତ୍ରା ଯେବେ ଆରମ୍ଭ କରିଥିଲେ, ଆପଣଙ୍କୁ ଏଇ ପ୍ରେରଣା କେଉଁଠୁ ମିଳିଥିଲା ଆଉ କେମିତି ଭାବିଥିଲେ ଯେ ପର୍ବତ ଆରୋହଣ କରିବେ ବୋଲି?
1: ମୋ ଛୁଆ ବେଳରୁ ଏକା ମୋର ଖେଳ ପ୍ରତି ବହୁତ ଇଚ୍ଛା ଥିଲା। ରନ୍ ଥିଲା, ହାଇ ଜମ୍ପ, ଲଙ୍ଗ୍ ଜମ୍ପ, ଏଇସବୁ ଯେଉଁ ସ୍କୁଲରେ ଯେଉଁ କଲେଜରେ ହୁଏ ସେ ଲେବୁଲରେ ମୁଁ ବହୁତ ଚମ୍ପିଅନ୍ ବି ହେଇଛି ସେଇ ସମୟରେ। ସେଥିପାଇଁ ସେ ସମୟରେ ଏକା ଇଣ୍ଟରେଷ୍ଟ ଥିଲା କି ଗୋଟିଏ ସ୍ପୋର୍ଟସ୍ ଲାଇନ୍ରେ ମୁଁ ଯିବି ବୋଲି। ସେ ଏମିତି ଆସିଲା ଦିନେ କି ଆମ ଯେଉଁ ମୋ ଗାଁ ମରାମପୁର ମାଟିର ଯେଉଁ ଅଛି ପାହାଡ଼ କୁସୁମ ଦେଇ, ସେଇଠିକୁ ଚଢ଼ିବା ପାଇଁ ବହୁତ ଇଚ୍ଛା ଥିଲା। ଇଚ୍ଛା ଥିଲା ସତ୍ୟ ବି ଚଢ଼ିପାରୁନଥିଲି। ଯେତେବେଳେ ମୋ ଗୁରୁ ଅନ୍ତର୍ଜାତୀୟ ଯୋଗବ୍ୟାସ ଭୈସାର, ଯେତେବେଳେ ତାଙ୍କ ଅବଦାନରେ 2014 January 26 ଦିନ ଆମ ଯେଉଁ ପାହାଡ଼ ଅଛି କୁସୁମ ଦେଇ ତାହା ଆରୋହଣ କରିଥିଲି।
0: ତେବେ ନିଜ ମାଟିରୁ ହିଁ ପ୍ରଥମେ ଆପଣ ପର୍ବତ ଆରୋହଣ କରିବା ଆରମ୍ଭ କରିଥିଲେ?
1: ହଁ, ମୋ ଗାଁ ମାଟିରୁ ମୋ ଯାତ୍ରା ଆରମ୍ଭ ହେଇଥିଲା।
0: ଏହା ପରେ ପରେ ଆପଣଙ୍କର ଯାତ୍ରା ଆଉ କେମିତି ଆରମ୍ଭ ହେଲା?
1: 2014 ଆରମ୍ଭ ହେଲା ମୋର ଯେତେବେଳେ ଯାତ୍ରା ଆରମ୍ଭ କରିଥିଲି ମୋ ଗୁରୁ ଅନ୍ତର୍ଜାତୀୟ ଯୋଗଭ୍ୟାସ ବହିଙ୍କ ତତ୍ତ୍ୱାବଧାନରେ। ତାପରେ ସେଇଠୁ ଯେଉଁ ଆମ କଳାହାଣ୍ଡି ଜିଲ୍ଲାର ଛୋଟ ଛୋଟ ପାହାଡ଼, ଯେଉଁ ଅମାଡ଼ଗଡ଼ ହେଲା, ବଡ଼ଡଙ୍ଗର ହେଲା, ନର୍ଲାରେ ଯେଉଁ ଚିପୁଲ ଜାଗା ଅଛି ସେଇଠି ହେଲା, କି ଏମିତି ଛୋଟ ଛୋଟ ପାହାଡ଼କୁ ମୁଁ ଆରୋହଣ କରିବା ସତ୍ତ୍ୱେ, ତାପରେ 2015 ଯାଇଥିଲୁ କୋଲକାତାର ଗୋଟିଏ ଜାଗା ଥିଲା ଫୁରୁଲିଆର, ସେଇଠି ତିଲବଣି ହିଲ, ସେଇଠି ମୁଁ 8 ଦିନର ଯେଉଁ ରକ୍ କ୍ଲାଇମ୍ବିଂ ହଉ କି ରେପ୍ଲିଂ କୋର୍ସ ସେଇଠି ଆମେ ଆଗରୁ କରୁଥିଲୁ ଅବଦାନରେ ଯାଇକି। ତାପରେ ଆସିଥିଲା ଗଭର୍ଣ୍ଣମେଣ୍ଟ ପ୍ରୋଗ୍ରାମଟେ ଆସିଥିଲା, ବିଜୁ ପଟ୍ଟନାୟକ ହିମାଳୟ ଏକ୍ସପିଡିସନ ବୋଲି ଥିଲା, ସେଇଠି ସାର୍ ଏକା ମୋତେ କହିଥିଲେ କି ସେଇଠି ଫର୍ମ ପକେଇ ଦେ ଆଉ ସେଇଠି ସିଲେକ୍ସନ ହେଲେ ଆଗକୁ ଯିବାର ଅଛି କହିକି। ତାପରେ ମୁଁ ଏମିତି କିଛି ଭାବିନଥିଲି ଆଉ ସେଇଠି ସାର୍ କହିବା ସତ୍ତ୍ୱେ ମୁଁ ସେଇଠି ଫର୍ମ ପକେଇ ଦେଇଥିଲି। ଫର୍ମ ପକେଇଲା ପରେ ସେଇଟା 2017 ସେଇଟା ଥିଲା, 3 ଫେଜ୍ ଥିଲା ସିଲେକ୍ସନ ଫେଜ୍, ତ ମୁଁ ଫାର୍ଷ୍ଟ ସିଲେକ୍ସନ ହେଇଥିଲି ଆଉ ତାପରେ କ୍ୟାମ୍ପ ଗଲି। ତାପରେ ସିଲେକ୍ସନ୍ ହେଲା ପରେ

0: ଆମର ଫାଷ୍ଟ ଫେଜ୍ ଥିଲା, ଫାଷ୍ଟ ଫେଜ୍ ଯାଇଥିଲୁ ଆମେ ଜାମସେଦପୁରରେ ହେଇଥିଲା ଆମର 10 ଦିନ କ୍ୟାମ୍ପ। ତାପରେ ସେଇ କ୍ୟାମ୍ପରେ ମୁଁ ସିଲେକ୍ସନ୍ ହେଇକି ପୁଣି ଯାଇଥିଲି କାଫଲୋନ ବୋଲି ଗୋଟେ ଜାଗା, ଉତ୍ତରାଖଣ୍ଡର କାଫଲୋନ ବୋଲି, ସେଇଠି 15 ଦିନ କ୍ୟାମ୍ପ କରିଥିଲି। ତା କ୍ୟାମ୍ପ କରିବା ପରେ ଥାର୍ଡ଼ ଫେଜ୍ରେ ମୁଁ ସିଲେକ୍ସନ୍ ହେଇଥିଲି, ପଶ୍ଚିମ ଓଡ଼ିଶାର ଜଣେ ଝିଅ ହିଁ ମୁଁ ସେଇଠି ସିଲେକ୍ସନ୍ ହେଇକି ଆଗକୁ ଯାଇଥିଲି।
1: ବହୁତ ସୁନ୍ଦର ଭଉଣୀ, ଆପଣ ଆମ ପଶ୍ଚିମ ଓଡ଼ିଶାର ପ୍ରତିନିଧିତ୍ୱ କରୁଥିଲେ ସେଇ ଜାଗାରେ ଜାଣି ବହୁତ ଭଲ ଲାଗିଲା। ତେବେ ମନରେ ଗୋଟେ କଥା ଆସୁଛି ଭଉଣୀ, ଯେ ଆପଣ ଆପଣଙ୍କ ପରିବାର, ଆପଣଙ୍କର ଯେଉଁ ସାଙ୍ଗସାଥି, ଆପଣଙ୍କ ନିଜ ଲୋକ କେତେ ସାହାଯ୍ୟ କରିଛନ୍ତି ଏଇ ଯାତ୍ରାରେ?
0: ପ୍ରଥମେ ପ୍ରଥମେ ତ ଘର ଲୋକ ବି ବାରଣ କରୁଥିଲି, କାରଣ ଦୁଃସାହସିକ ପାହାଡ଼ ଚଢ଼ିବା ଏତେ, କି ଆମ ଏରିଆରେ କି କଳାହାଣ୍ଡିରେ ବି କିଏ କରିନଥିଲେ। ଆମେ ଫାର୍ଷ୍ଟ ଯାଇଥିଲୁ, ଯେଉଁ ଗୁରୁ ଥିଲେ ଆମର, ତାଙ୍କ ଥ୍ରୁରୁ ଏକା ଆମେ ଜାଣିଥିଲୁ କି ଏଭରେଷ୍ଟ କ୍ଲାଇମ୍ବ କରିଛନ୍ତି ବୋଲି, ଯାହା ଶୁଣିଥିଲୁ। ହେଲେ କେଉଁ ଝିଅ ବି ଯାଉନଥିଲେ, ଘରେ ବି ଆମକୁ ବହୁତ ବାରଣ କଲା ସତ୍ତ୍ୱେ ବି ଆମେ ଯାଇଥିଲୁ। ଯେଉଁ ମୋ ଫାର୍ଷ୍ଟ କ୍ୟାମ୍ପ କହିଥିଲି ସେଇ ଫୁରୁଲିଆ ଯାଇଥିଲୁ, ଘରେ ବାରଣ କରୁଥିଲେ। ତାପରେ ଲୋକଙ୍କର ତ ଆମ ଗାଁ ଲୋକ ଯେହେତୁ, ସେମାନେ ବି ଟିକେ ଟାଇଟ୍ ଅପ୍ କରୁଥିଲେ ସେ ସମୟରେ, କି ଝିଅଟେ ଯିବ ପାହାଡ଼ ଚଢ଼ି। ହେଲେ ଇଚ୍ଛା ଶକ୍ତି ଆଉ ଦୃଢ଼ ମନୋବଳରେ ସବୁ ହାରିଲା। ଆଉ ତାପରେ ଯେତେବେଳେ ମୋ ଦିଦି ବି ମୋତେ, ଯେଉଁ ଲିପ୍ସା ମଧ୍ୟ ସେ ମୋ ସହିତ ସେ ପାହାଡ଼ ଚଢ଼ିଯାଏ, ସେ ମୋତେ ବହୁତ ସପୋର୍ଟ କଲା। ଆଉ ସେ ସମୟରେ ଏମିତି କୋଇନ୍ସିଡେଣ୍ଟ ବି ଆସିଛି, ଯେମିତିକି ପୁରୁଲିଆ ଯେତେବେଳେ ଯାଇଥିଲୁ ତ ଫୋନ୍ ଲାଗିନଥିଲା, ତ ଘରେ ସେତେବେଳେ, କାରଣ ଝିଅଟେ କମ୍ ଏଜ୍ର, ସେତେବେଳେ ବହୁତ ବ୍ୟସ୍ତ ହୋଇଯାଇଥିଲେ ସେଇ ସମୟରେ, ଡରିକି ଆଉ ସେ ସମୟରେ ଟିକେ ବାରଣ କରୁଥିଲେ।
1: ତାପରେ ପରେ ଆପଣଙ୍କ ପରିବାର ସଦସ୍ୟ ଆପଣଙ୍କୁ କେତେ ମାତ୍ରାରେ ସାହାଯ୍ୟ କଲେ?
0: ତାପରେ ଯେତେବେଳେ ଜାଣିଲେ କି ସାର୍, ଯେଉଁ ସାର୍ ଗଲେ, ତା ସମସ୍ତେ କହିଲେ କି ହଁ ଯାଆନ୍ତୁ, କ'ଣ ଅଛି ଝିଅ, ଯାଇକି ତ ଆସୁ। ତାପରେ କହିଲାରୁ ଏବେ ସମସ୍ତେ ଘରେ ସମସ୍ତେ ଖୁସି ଅଛନ୍ତି, ଆର୍ ମୋ ଝିଅ ପାହାଡ଼ ଚଢ଼ୁଛି ବୋଲି ସମସ୍ତେ ଟିକେ ଖୁସି। ଆଉ ହେଲେ ମୋ ଜେଜେବାଜୀ ଆମକୁ ଯେଉଁ ବାରଣ କରିଥିଲେ, ସେ ଏବେ ସ୍ୱର୍ଗତ ପଦ୍ମନାଭ ଦେବେ, ସେ ଏବେ ଆମ ଗହଣରେ ନାହାନ୍ତି, ସେ ଥିଲେ ଆଉ ଟିକେ ଖୁସି ହେଇଥାନ୍ତି କି ମୋ ନାତୁଣୀ ଏମିତି କଲା ବୋଲି। ଯେତେବେଳେ ତାଙ୍କର ଡେଥ୍ ହେଇଯାଇଥିଲା, ତାର 12 ଦିନ ପରେ ମୁଁ ଯାଇଥିଲି ଯେଉଁ ମାଉଣ୍ଟ ରୁଦୁଗେରା, 19,100 ଫୁଟ୍ ଥିଲା ଯେଉଁ, ସେଇଟା ଚଢ଼ିବା ପାଇଁ। ତ ସେତେବେଳେ ଦୁଃଖ ଲାଗିଥିଲା କି ଜେଜେବାପା ଏବେ ଆମ ଗହଣରେ ନାହାନ୍ତି, ଥିଲେ ଟିକେ ଖୁସି ହେଇଥାନ୍ତି।
1: ନିଶ୍ଚୟ ଭଉଣୀ, ସେ ଯେଉଁଠି ବି ଥିବେ ନିଶ୍ଚୟ ଖୁସି ହେଉଥିବେ। ତେବେ ଭଉଣୀ ଏବେ କୁହନ୍ତୁ ଆପଣଙ୍କର ମାଉଣ୍ଟ ରୁଦୁଗେରାର ଯାତ୍ରା ସମ୍ପର୍କରେ।
0: ମାଉଣ୍ଟ ରୁଦୁଗେରା ଯାତ୍ରା ତ ଷ୍ଟାର୍ଟ ହୋଇଥିଲା ଭୁବନେଶ୍ୱରରୁ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହୋଦୟ ସେ ଆମକୁ ଫ୍ଲାଗ୍ ଅପ୍ କରିକି ଷ୍ଟାର୍ଟ କରିଥିଲେ, ସେଇଠୁ ଆମ ଯାତ୍ରା ଆରମ୍ଭ ହୋଇଥିଲା, 15 ଦିନର ଯାତ୍ରା ଥିଲା। ମାଉଣ୍ଟ ରୁଦୁଗେରା ଯାତ୍ରା ମୁଁ ଆରମ୍ଭ କରିଥିଲି 2017 ସେପ୍ଟେମ୍ବର 12 ତାରିଖରୁ ଆରମ୍ଭ ହୋଇଥିଲା, କଳାହାଣ୍ଡିରୁ ମୁଁ ଷ୍ଟାର୍ଟ କରିଥିଲି। ଯେମିତି ଆପଣ କହିଲେ ମାଉଣ୍ଟ ରୁଦୁଗେରା, ମାଉଣ୍ଟ ରୁଦୁଗେରା ହେଉଛି ଆମର ଲାଷ୍ଟ କ୍ୟାମ୍ପ, ସେଇଟା ଥିଲା ଆମର 3 ପର୍ଯ୍ୟାୟରେ ସେ କ୍ୟାମ୍ପଟା ଚାଲିଥିଲା। ଯେମିତି ପ୍ରଥମରେ ଆମକୁ ସିଲେକ୍ସନ୍ ପ୍ରୋସେସ୍ ହେଇଥିଲା ଭୁବନେଶ୍ୱରରେ, ଭୁବନେଶ୍ୱରରୁ ଆମେ ଯାଇକି ଆମେ କରିଥିଲୁ ଜାମସେଦପୁରରେ। ଜାମସେଦପୁରରେ ଆମର 10 ଦିନ ଟ୍ରେନିଂ ହେଇଥିଲା, ଆମେ କେମିତିକି ଆଗକୁ ଯାଇକି ଆମେ ସେ ଦୁଃସାହସ କ୍ଷେତ୍ର ଯିବା ମାଉଣ୍ଟ ରୁଦୁଗେରାକୁ ଆମେ ସବମିଟ୍ କରିକି ଆସିପାରିବୁ, ଶୀର୍ଷରେ ପହଞ୍ଚିକି ଆସିପାରିବୁ ସେଇ ବାବଦରେ। ସେଇ 10 ଦିନ ଯେଉଁ କ୍ୟାମ୍ପ ହେଇଥିଲା ସେଇଠି, ସେ 10 ଦିନ କ୍ୟାମ୍ପରେ ଆମକୁ ଯେମିତି ସମସ୍ତ କାର୍ଯ୍ୟ ସେଇଠି ଶିଖାଯାଉଥିଲା, କେମିତି ସେଇଠି ରହିବେ, କେମିତି ଆମେ ରାସ୍ତା ସେଇଠି କାଢ଼ିବା, କେମିତି ଆମେ ସେଇଠି ଯିବା, ଥଣ୍ଡାରେ କେମିତି ଆମେ ଏକ୍ଲାମେଜେସନ୍ ହେଇକି ସେଇଠି ରହିପାରିବା, କେମିତି ସେଇଠି ଖାଇବା ଆମର, ସେଇ ବିଷୟରେ ଆମକୁ ସବୁ କ୍ଲାସ୍ ଦେଉଥିଲେ, ମେପ୍ ରିଡିଂ କ୍ଲାସ୍ କରୁଥିଲେ, ଅନ୍ୟାନ୍ୟ ସମସ୍ତ ଶିକ୍ଷା ଆମକୁ ସେଇ ଫାର୍ଷ୍ଟ କ୍ୟାମ୍ପରେ ଦେଇଥିଲେ। ସେଇଠି ଆମେ 60 ଜଣ ସିଲେକ୍ସନ୍ ହେଇକି ଯାଇଥିଲୁ। ତାପରେ ସେଇ 60 ଜଣ ସେକେଣ୍ଡ କ୍ୟାମ୍ପରେକୁ ଯେତେବେଳେ ଆସିଲୁ ଆମେ ସେକେଣ୍ଡ କ୍ୟାମ୍ପରୁ, ସେଇଠୁ ଆମକୁ ସେଇଠି 40 ଜଣ ସିଲେକ୍ସନ୍ ହେଇଥିଲୁ। 40 ଜଣରୁ ଯେଉଁ ସେକେଣ୍ଡ କ୍ୟାମ୍ପରେ, ସେଇଟା ଆମକୁ ଉତ୍ତରାଖଣ୍ଡର କାଫଲୋନ ବୋଲି ଗୋଟିଏ ଜାଗା ଅଛି, ସେଇଠି ଆମେ ଆଉ 10 ଦିନ କ୍ୟାମ୍ପ ନେଇଥିଲୁ, ଯାହାକି ଆମେ ରେଫଲିଂ, କ୍ଲାଇମ୍ବିଂ, ଯାହା ଚଢ଼ିବା କଥା ସେଇଠି ଟେବୁଲ୍ ଟପ୍ ଥିଲା, ସେଇଠି ଆମେ ଚଢ଼ିବା କଥା ସେଇଟା ଆମେ ଶିକ୍ଷା ଦେଉଥିଲେ ସେଇଠି, କି କେମିତି ଆମକୁ ଯଦି କିଛି ଅବଷ୍ଟାକଲ୍ ଆସେ, କିଛି ଯଦି ଅସୁବିଧା ହୁଏ, ଆମେ ତାହା ତା ବାଧା ବିଘ୍ନ ସତ୍ତ୍ୱେ ଆମେ ଆଗକୁ କେମିତି ବଢ଼ି ଚାଲିବୁ। ଆଉ ସମସ୍ତଙ୍କର କୋଡ଼ିନେସନ୍, ଯେଉଁ ଆମେ ଟିମ୍ରେ 40 ଜଣ ଥିଲୁ, ତାଙ୍କର 40 ଜଣଙ୍କର କୋଡ଼ିନେସନ୍ ବା ସମସ୍ତଙ୍କୁ ସହଯୋଗ କରି ଆଜି ଆମେ ଆଗକୁ ବଢ଼ିଛୁ। ତାପରେ ଯେଉଁ ସେ ସେକେଣ୍ଡ ଫେଜ୍ ଥିଲା, ତାପରେ ଥାର୍ଡ଼ ଫେଜ୍ ଥିଲା ଆମର ମାଉଣ୍ଟ ରୁଦୁଗେରା ଚଢ଼ିବାର। ଯେଉଁ ଥାର୍ଡ଼ ଫେଜ୍ ମାଉଣ୍ଟ ରୁଦୁଗେରା ଆମେ ଚଢ଼ିଥିଲୁ, ସେଇଠି ଆମେ 15 ଜଣ ସିଲେକ୍ସନ୍ ହେଇଥିଲୁ। 15 ଜଣ ମଧ୍ୟରୁ ମୁଁ ପଶ୍ଚିମ ଓଡ଼ିଶାର ଜଣେ ମାତ୍ର ଝିଅ ସେଇଠି ସିଲେକ୍ସନ୍ ହେଇକି ଯାଇଥିଲି। ଆଉ ଯେତେବେଳେ ମାଉଣ୍ଟ ରୁଦୁଗେରା ଗଲୁ, ମାଉଣ୍ଟ ରୁଦୁଗେରାର ଜର୍ଣ୍ଣି ମଧ୍ୟ ସେମିତି ଷ୍ଟାର୍ଟ ହେଇଥିଲା, ଯେମିତି କହିଲି ଆମେ ଯାଇଥିଲୁ 2017 ମସିହା ସେପ୍ଟେମ୍ବର 13 ତାରିଖରୁ ଆମର ଜର୍ଣ୍ଣି ଆରମ୍ଭ ହୋଇଥିଲା। ଆମେ ଯାଇଥିଲୁ ଭୁବନେଶ୍ୱରରୁ, ଯେତେ ଆମ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଆମକୁ ସେ ଫ୍ଲାଗ୍ ହୋଷ୍ଟିଂ କରିକି ଆମକୁ, ତାପରେ ସେଇଠୁ ଆମେ ଯାଇକି ଆମେ ଉତ୍ତରାଖଣ୍ଡର ଯେଉଁ କାଫଲୋନରେ ପ୍ରଥମ ଥର କ୍ୟାମ୍ପ କରିଥିଲୁ, ସେଇ କ୍ୟାମ୍ପରେ ପହଞ୍ଚି ସେଇଠିକୁ ଆମେ 3-4 ଦିନ ସେଇଠି ଆମେ ଏକ୍ଲାମାଇଜେସନ୍ ନେଲୁ ବା ସେଇ ବାତାବରଣରେ ଆମେ ରହିଲୁ। ତାପରେ

0: ତାହାର ଆମକୁ ମିଳିଲା ଯେଉଁଥିକି ଥଣ୍ଡା -ଡିଗ୍ରୀ, ସେଇଠି ଆମେ ଯେମିତି ଫେଦର୍ ଜ୍ୟାକେଟ୍ ୟୁଜ୍ କରୁଥିଲୁ, ୱିଣ୍ଡ ଚିଟର୍ ଯାହା ବି ଟେନ୍ ଇକ୍ୟୁପମେଣ୍ଟ ଯାହା ଥିଲା ତାହାକୁ ଆମେ ବ୍ୟବହାର କରିକି ଯେଉଁ ଆମର 8 ଦିନର ଯାତ୍ରା ଥିଲା ମାଉଣ୍ଟ ରୁଦୁଗେରା, ତାହା ପ୍ରଥମେ ଆମେ ପ୍ରିପାରେସନ୍ କଲୁ କେଉଁଠୁ କେମିତି ଯିବୁ। ପ୍ରିପାରେସନ୍ ହେଲା ପରେ ଆମେ ଯାଇକି ପହଞ୍ଚିଲୁ ଗଙ୍ଗୋତ୍ରୀ। ଗଙ୍ଗୋତ୍ରୀରୁ ଆମେ ଯେମିତି ଯାଇକି ପହଞ୍ଚିଲୁ, ତାପରେ ଗୋଟିଏ କ୍ୟାମ୍ପ ଥିଲା ନାଳା କ୍ୟାମ୍ପ, ଫାଷ୍ଟ କ୍ୟାମ୍ପ ଯେଉଁଠୁ ଥିଲା ସେ ନାଳା କ୍ୟାମ୍ପରେ ଯାଇକି ପହଞ୍ଚିଲୁ। ନାଳା କ୍ୟାମ୍ପ ପରେ ଆମର ଥିଲା ଏମିତି 2-4 କ୍ୟାମ୍ପ ଥିଲା। କ୍ୟାମ୍ପ ଥିଲା ପରେ ଆମେ ବେସ୍ କ୍ୟାମ୍ପରେ ପହଞ୍ଚିଲୁ। ସେଇଠି ଯେମିତି ଆମକୁ -ଡିଗ୍ରୀରେ ଯେମିତି ଥଣ୍ଡାରେ ଆମେ କେମିତି ପୋଷାକ ପରିଧାନ କରିବା, ଯେମିତିକି ଥଣ୍ଡାରେ ଫେଦର୍ ଜ୍ୟାକେଟ୍ ପିନ୍ଧୁଥିଲୁ, ସକ୍ସ ପିନ୍ଧୁଥିଲୁ, ୱିଣ୍ଡ ଚିଟର୍ ପିନ୍ଧୁଥିଲୁ, ତାପରେ ଯାହା ଯାହା ଆମର ଇକ୍ୟୁପମେଣ୍ଟ ଥିଲା ଆମକୁ ସେ ସମୟରେ ଯାହା ଯାହା ଆବଶ୍ୟକ ଥିଲା ସାର୍ମାନେ ଆମେ ଯାହାକୁ ଯାହା ଆମକୁ କହୁଥିଲେ ସେ ଆମେ ପରିଧାନ କରିକି ସେଇ -ଡିଗ୍ରୀରେ ଆମେ ସେଇଠି ରହିଲୁ। କ'ଣ ଖାଉଥିଲୁ ଆମକୁ ଯେମିତି ଆମେ ଡ୍ରାଏ ଫ୍ରୁଟ୍ସ ନିଜ ସାମାନ ନିଜେ କ୍ୟାରି କରିକି ଆମେ ଯାଉଥିଲୁ, ଆଉ ଯାହାକୁ ଆମେ ଖାଉଥିଲୁ ତାହା ନିଜେ ଏକା କ୍ୟାରି କରୁଥିଲୁ, ଆଉ ଯାହା ଶୀଘ୍ର ହେବ ସେ ସମୟରେ ସେଇଠି ଆମକୁ ଯେମିତିକି ମ୍ୟାଗି ହେଉ କି ଦଲିଆ ହେଉ ଏଇ ସମସ୍ତ ଖାଦ୍ୟ ସେଇଠି ଦେଉଥିଲେ। ଲିକ୍ୟୁଡ଼ ହିଁ ବହୁତ ଆବଶ୍ୟକ ଥାଏ, କାରଣ ନହେଲେ ଲିକ୍ୟୁଡ଼ ଯଦି ଆମେ ପାଣି ଯଦି କମ୍ ପିଇବା ବା ଲିକ୍ୟୁଡ଼ ଆମ ଦେହରେ କମ୍ ହୋଇଯିବ ତ ଆମକୁ ହେଡ଼େକ୍ ହେବାର ସମ୍ଭାବନା ବହୁତ ଥାଏ, କାରଣ -ଡିଗ୍ରୀ ଆମେ ପାଣି ପିଇବା ପିଛା। ସେଥିପାଇଁ ଆମକୁ ସେଠି ଗରମ ପାଣି ବି ଦିଆଯାଉଥିଲା, ଚା' ପିଇବା ପାଇଁ ଦିଆଯାଉଥିଲା, ସୁପ୍ ଦିଆଯାଉଥିଲା, ଏମିତି ସମସ୍ତ ଖାଦ୍ୟ ଯେମିତି ଲିକ୍ୟୁଡ଼ ହିଁ ବହୁତ ଆବଶ୍ୟକ ଥାଏ ସେଇ ଜାଗାରେ। ଆଉ ଆମକୁ ସେଇ ଏକ୍ଲାମାଇଜେସନ୍ ବା ସେଇ ବାତାବରଣରେ ଆମକୁ ନିଜକୁ ସେ ଢାଞ୍ଚାରେ ଚଳିବାକୁ ପଡ଼ିଥାଏ। ତାପରେ ଆମେ ଯାଇଥିଲୁ ମାଉଣ୍ଟ ରୁଦୁଗେରା ସମିଟ୍ କରିବା ପାଇଁ। ସେ ରୁଦୁଗେରାରେ ସବମିଟ୍ କଲା ପରେ ଶୀର୍ଷରେ ଆମେ ଯେତେବେଳେ ସେ ଗୋଟେ ଦିନ ଆସିଥିଲେ, ଏମିତି ସମୟ ଆସିଥିଲା କି ରାତିରେ ସମସ୍ତେ ଶୋଇଥିଲେ, ସେଇ ସମୟରେ ଏତେ ଜୋର ସ୍ନୋଫଲ୍ ହେଇଥିଲା କି ସମସ୍ତେ ଟେଣ୍ଟ ସକାଳୁ ଉଠିକି ଯଦି ଆମେ ସେ ଟେଣ୍ଟ ନିଜ ଟେଣ୍ଟରେ ହିଁ କ୍ୟାରି କରିକି ଯାଉ, ସେଠି ଟେଣ୍ଟ ଲଗାଉ, ସେ ଟେଣ୍ଟରେ ହିଁ ରହୁ। ଟେଣ୍ଟ ଯେତେବେଳେ ଆମେ ସକାଳୁ ଉଠିଲା 3 ରାତିରେ ଉଠୁଛୁ ତ ଦେଖୁଛୁ ଯେ ପୁରା ସ୍ନୋଫଲ୍ ଚାରିଆଡ଼େ ଯାହା ଆସିଥିଲା ତ ବରଫ ଥିଲା ପରେ, ତାପରେ ଆମ ଟେଣ୍ଟ ଯାକକୁ ବି ସେଇଟା ସେ କ'ଣ କରିଛି ପୁରା ଘୋଡ଼େଇକି ରଖିଛି। ସାର୍ ସମସ୍ତଙ୍କୁ ଉଠେଇକି କହୁଛନ୍ତି କି ଆମର ଯେଉଁ ଯାଇଥିଲେ ମୋ ଗାଇଡ଼ ଯେଉଁ ଯାଇଥିଲେ ଅନ୍ତର୍ଜାତୀୟ ପର୍ବତାରୋହୀ ମୋ ଗୁରୁ ଯୋଗବ୍ୟାସ ଭୋଇ ସାର୍, ସେ ଆମକୁ କହୁଛନ୍ତି କି ଟେଣ୍ଟ ଛାଡ଼ ନହେଲେ ଟେଣ୍ଟ ତୁମର ପଡ଼ିଯିବ ଆଉ ତୁମେ ସେଇଠି ରହିପାରିବନି। ତ ସେ ଅଧାରାତିରେ ଯେଉଁ ଆମେ 3 ଝିଅ ଥିଲୁ ସେଇଠି, ସେ 3 ଝିଅ ସେ ଟେଣ୍ଟକୁ ଝାଡ଼ୁ ଝାଡ଼ିଯାଏ, ପୁରା ସେ ସ୍ନୋକୁ ଆମେ ତଳକୁ କାଢ଼ିବାକୁ ପଡ଼ୁଥାଏ, କାରଣ ନ ତ ଟେଣ୍ଟ ଏମିତି ସବୁ ଅବଷ୍ଟାକଲ୍ ଆସିଥାଏ। ସେ ବାଧା ବିଘ୍ନକୁ ଆମେ କରିକି ବହୁତ ଖୁସି ଲାଗିଥାଏ, କାରଣ ଆମେ ଏଇଠିର ଲୋକ କି ସ୍ନୋ କେବେ ଦେଖିନୁ, ଏମିତି କିଛି ହେଉଛି ବୋଲି ଜାଣିନଥିଲୁ, ଖାଲି ଯାହା ଶୁଣିଥିଲୁ ସେଇଠିକୁ ଗଲା ଦେଖିକି ବହୁତ ଖୁସି ଅନୁଭବ ବି ହେଇଥିଲା, ଆଉ ଥର ଥର ଡର ବି ଲାଗୁଥିଲା କି ଏମିତି ହେଇଯିବ ତ ଆମେ କେମିତି ଫେରିବୁ, ଏତେ ଜୋର ପୁରା ସ୍ନୋଫଲ୍ ହେଇଥିଲା। ତ ସେଇଠି ଯାଇକି ଆମେ ତାପରେ ଆମ ଲକ୍ଷ୍ୟସ୍ଥଳରେ ପହଞ୍ଚିଥିଲୁ।
1: ଆପଣଙ୍କ ମାଉଣ୍ଟ ରୁଦୁଗେରାର ଅନୁଭୂତି କେମିତି ଥିଲା?
0: ଦୁଃଖ ବି ଥିଲା ଆଉ ନିଆରା ବି ଥିଲା, କାରଣ ସେତେବେଳେ ମୁଁ କହିଥିଲି ଜେଜେବାପାଙ୍କ ଡେଥ୍ ହେଇଥିଲା ତ ମୁଁ ଅସୁସ୍ଥତା ଥିଲି, ଟିକେ ଅସୁସ୍ଥତା ସତ୍ତ୍ୱେ ବି ମୁଁ ଯାଇକି ସେତେବେଳେ ଗଲୁ ମାଉଣ୍ଟ ରୁଦୁଗେରା କ୍ଲାଇମ୍ବିଙ୍ଗ କରିବାକୁ। ଗଙ୍ଗୋତ୍ରୀରେ ଆମର ଥିଲା ଫାଷ୍ଟ ଡେ ଗଙ୍ଗୋତ୍ରୀ, ପରେ ନାଲା କ୍ୟାମ୍ପ, ନାଲା କ୍ୟାମ୍ପ ପରେ ଯାଇଥିଲୁ ଆମେ ବେସ୍ କ୍ୟାମ୍ପ, ଏମିତି ବହୁତ କ୍ୟାମ୍ପ ଥାଏ। ସେ କ୍ୟାମ୍ପରୁ ଆମେ ଯାଇକି ସେତେବେଳେ ଅସୁସ୍ଥତା ବି ମୋତେ ସମସ୍ତେ ବହୁତ କେୟାର କରୁଥିଲେ କି, ଆଉ ସେହି ସମୟରେ ମାଉଣ୍ଟ ରୁଦୁଗେରାରେ ଏମିତି ଆସିଲା ଯେତେବେଳେ ବେସ୍ କ୍ୟାମ୍ପରେ ଏତେ ସ୍ନୋଫଲ୍, ମୁଁ ଏତେ ଚାପ ସାଇଲେଣ୍ଟ ରହୁଥିଲି, ଏତେ ସ୍ନୋଫଲ୍ ହେଲା ଯେଉଁଦିନ ଆମେ ରାତିରେ ସବମିଟ୍ କରିବାର ଥିଲା, ସେଦିନ ଏତେ ଜୋରରେ ସ୍ନୋଫଲ୍ ହେଲା, ମୁଁ ପୁରା ସାଇଲେଣ୍ଟ ଥିଲା ଲୋକ ଆସିକି, ଯେଉଁ ଆମ ଟେଣ୍ଟ ଥାଏ ଟେଣ୍ଟରୁ ବାହାରିକି ଆସିକି ମୁଁ କ'ଣ କଲି, ବହୁତ ଖୁସି ହେଇଗଲି, ଏକ୍ସାଇଟେଡ଼ ବହୁତ ହେଇଗଲା। ପରେ ସାର୍ କହିଲେ, ଗୋଟେ ଥିଲେ ସାର୍, ସେ ସାର୍ କହିଲେ ଇପ୍ସା ପୁରା ସାଇଲେଣ୍ଟ ଥିଲା, ଆଜି ତା ଆବାଜ ବାହାରି ଯାଉଛି। ସେ ଖୁସିକୁ ଯେଉଁ ସେ କ୍ଲାଇମେଟ୍ ଥିଲା, ଯେଉଁ ସ୍ନୋଫଲ୍ ହେଉଥିଲା, ତାହାକୁ ଦେଖି ମୁଁ ବହୁତ ଖୁସି ଥିଲି, ଆଉ କ୍ୟାମ୍ପ ବହୁତ ଭଲ ଲାଗିଥିଲା ସେଇ କ୍ୟାମ୍ପଟା। 12 ଆମକୁ ସେଇଠି ଯେତେବେଳେ ବେସ୍ କ୍ୟାମ୍ପ କାଫଲୋନ୍ ଯେତେବେଳେ ଯାଇଥିଲୁ ସେଇଠି ଆମକୁ 8 ଲାଗିଯାଇଥିଲା ସେଇଠି ଗଙ୍ଗୋତ୍ରୀ ଟୁ ମାଉଣ୍ଟ ରୁଦୁଗେରାକୁ।
1: ମାଉଣ୍ଟେନ୍ ରୁଦୁଗେରା ପରେ ଆପଣ ଆଉ କ'ଣ କେଉଁ କେଉଁ ପର୍ବତ ଆରୋହଣ କରିଛନ୍ତି?
0: ମୁଁ ମାଉଣ୍ଟେନ୍ ରୁଦୁଗେରା ପରେ କୋର୍ସ କରିଛି, ଯେମିତି 1 କୋର୍ସ ଥିଲା BMC କୋର୍ସ କରିସାରିଛି, ମୁଁ MIU କୋର୍ସ କରିସାରିଛି ମୁଁ, ଆଉ ଯାହା ପର୍ବତାରୋହଣରେ ଯାହା ଯାହା କୋର୍ସ ଥାଏ, ଗାଇଡ଼ କୋର୍ସ ଗୋଟେ ଥିଲା, ସେ ଗାଇଡ଼ କୋର୍ସ ବି ମୁଁ କରିସାରିଛି।
1: ତେବେ ଯେଉଁ ଭାଇ ଭଉଣୀମାନେ ଏବେ ପର୍ବତାରୋହଣ କରିବାକୁ ଚାହୁଁଛନ୍ତି, ଅନ୍ୟ ଖେଳକୁଦ କରିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଆପଣ କ'ଣ ପରାମର୍ଶ ଦେବେ?
0: ଏବେ ଆମେ ରିସେଣ୍ଟ ଗୋଟେ କ୍ୟାମ୍ପ ହେଇଥିଲା ଗୁଡ଼ିହାଲି ପଦର, ମା ମାଣିକେଶ୍ୱରୀ ୟୁନିଭର୍ସିଟି ତରଫରୁ ଯେଉଁ କ୍ୟାମ୍ପ ହେଇଥିଲା ଗୁଡ଼ିହାଲି ପଦରେ, ସେଇଠି ବହୁତ ଯେଉଁ କଳାହାଣ୍ଡିର ଯେତେ ବି କଲେଜ ଥିଲା ସମସ୍ତ ଷ୍ଟୁଡେଣ୍ଟ ସେଇଠି ଭାଗ ନେଇଥିଲେ। ସେ ଭାଗ ନେଇକି ସେମାନେ ବହୁତ ଖୁସି ଥିଲେ, ଆଉ ଆଗକୁ ଯିବା ପାଇଁ ମଧ୍ୟ ସେମାନଙ୍କର ପ୍ରଚେଷ୍ଟା ଥିଲା, ମୁଁ ଯାହା ତାଙ୍କର ଲକ୍ଷ୍ୟ କରିଛି।

0: ହେଲେ ସେମାନେ ଯଦି ଆଗକୁ ବଢ଼ିବାକୁ ହେଲେ ତାଙ୍କୁ ଉତ୍ସାହିତ କରିବାକୁ ପଡ଼ିବ। ଉତ୍ସାହିତ କଲା ପରେ ସେମାନେ ଆଗକୁ ବଢ଼ିଲେ ସେଇଠି ଗୋଟିଏ ତାଙ୍କର ନିଜ ନାମ ନିଜେ ଗୋଟେ ପରିଚିତ କରିପାରିବେ କି ମୁଁ ଗୋଟିଏ ପର୍ବତାରୋହୀ। ଆଉ ସେଠାକୁ ଗଲା ପରେ ସେମାନେ ଜାଣିବେ କି ଖୁସି ଅନୁଭବ କରିପାରିବେ ଆଉ ତାଙ୍କର ଲକ୍ଷ୍ୟସ୍ଥଳରେ ଯାହା ଲକ୍ଷ୍ୟ ଥିବ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବେ।
1: ନିଶ୍ଚୟ ଭଉଣୀ, ଆପଣ ଯେମିତି କହିଲେ ଆମ ଯୁବ ଭାଇ ଭଉଣୀମାନଙ୍କୁ ଉତ୍ସାହିତ କଲେ ହିଁ ତାଙ୍କେ ଏହି ସମ୍ପର୍କରେ ଜାଣିପାରିବେ, ଆଗକୁ ବଢ଼ିପାରିବେ। କିନ୍ତୁ ବର୍ତ୍ତମାନ ସମୟରେ ଅନେକ କ୍ଷେତ୍ରରେ ଦେଖିବାକୁ ମିଳୁଛି ଯେ ପାଠପଢ଼ା ପାଇଁ ହେଉ କି ଅନ୍ୟ କୌଣସି କ୍ଷେତ୍ର ପାଇଁ ହେଉ ଖେଳକୁଦକୁ ସମସ୍ତେ ଭୁଲିଗଲେଣି, ଅନେକ ଧ୍ୟାନ ଦେଉନାହାନ୍ତି ଖେଳକୁଦ ପ୍ରତି। ଆଉ ଅନେକ ଥର ଶୁଣିବାକୁ ମିଳେ କି ଖେଳକୁଦ କଲେ ଆମେ ବଡ଼ ମଣିଷ ହୋଇପାରିବା ନାହିଁ, ନିଜ ଭବିଷ୍ୟତରେ ସଫଳତା ପାଇପାରିବା ନାହିଁ, ସେ ସମ୍ପର୍କରେ ଆପଣ କ'ଣ କହିବେ?
0: ଯେମିତି ଆପଣ କହିଲେ ମ୍ୟାଡ଼ାମ୍, କ'ଣ ହେଉଛି ଖେଳକୁଦ ବୋଧେ ଯାହା ଆମକୁ ଘରେ ଗାଇଡ଼ କରୁନାହାନ୍ତି, ହେଲେ ଆମର ଖେଳକୁଦ କଲେ କ'ଣ ହେବ, ଆମର ଫିଜିକାଲ ଆମେ ଫିଟନେସ୍ ରହିପାରିବୁ, କିଛି ଆମକୁ ରୋଗ ଆକ୍ରାନ୍ତ କରିପାରିବ ନାହିଁ କି, ଆମେ ସେଇଟା ଫାର୍ଷ୍ଟ ତ ସେଇ ଫଲ କି ଆମେ ଫିଜିକାଲ ଫିଟନେସ୍ ରହିପାରିବ। ତାପରେ ଯେଉଁ ଘରେ ବାରଣ କରୁଛନ୍ତି ତାହା ପାଇଁ ବି ଗୋଟେ ଲାଇନ୍ ଅଛି, ତ ଆପଣ ବି ଜାଣିଥିବେ କେତେ ଜଣ କ୍ରିକେଟର ମାନେ ଅଛନ୍ତି, ଆମେ ଯେଉଁ ଲାଇନ୍ରେ କ୍ରିକେଟର ଅଛନ୍ତି ତାଙ୍କୁ ହେଲେ ସଚିନ ତେନ୍ଦୁଲକର ଯେମିତି ହେଲେ, ଆମର ଓଡ଼ିଶାର ଯେମିତି କଳ୍ପନା ଦାସ ହେଲେ, ସେ ବି ତ ସେଇ ଲାଇନ୍ରେ ଯାଇକି ତାଙ୍କ ନାମକୁ ସେ ଆଗକୁ ନେଇ ଆସିଛନ୍ତି। ପାଠପଢ଼ା ଧ୍ୟାନ ଦେବା, ଆମେ ଦୁଇଟା ଦିଗକୁ ଧ୍ୟାନ ଦେଲେ ଆଗକୁ ବଢ଼ିପାରିବା। ଗୋଟିଏ ଯେମିତି ମୁଦ୍ରାର ଦୁଇ ପାର୍ଶ୍ୱ କୁହନ୍ତି, ଗୋଟିଏ ଆମେ ଏଇ କାମ ବି କରିପାରିବା, ଖେଳକୁଦ ବି କରିପାରିବା, ପଢ଼ା ପ୍ରତି ଯେତେ ସମୟ ଯାହାକୁ ଦେବା କଥା ଦେବା ନିହାତି ଆବଶ୍ୟକ।
1: ପୁରା ଠିକ୍ କଥା ଭଉଣୀ, ଖେଳକୁଦ ଆମ ଜୀବନରେ ନିହାତି ଆବଶ୍ୟକ। ଆମର ଦୈନନ୍ଦିନ ଜୀବନରେ କିଛି କିଛି ମାତ୍ରାର କ୍ରୀଡ଼ା ଖେଳକୁଦ ରହିଲେ ଆମ ଶାରୀରିକ ସ୍ୱାସ୍ଥ୍ୟ ଭଲ ରହିବ, ଆମ ମାନସିକ ସ୍ୱାସ୍ଥ୍ୟ ମଧ୍ୟ ସେମିତି ଭଲ ରହିବ। ତେବେ ଆପଣ କେମିତି ସମନ୍ୱୟ ରକ୍ଷା କରୁଥିଲେ ନିଜ ପାଠପଢ଼ା ଆଉ ଖେଳକୁଦ ଭିତରେ?
0: ମୁଁ ଯେତେବେଳେ ଯାଇଥିଲି ସେହି ସମୟରେ, ତ ମୁଁ କଲେଜ ଟାଇମ୍ରେ ଯାଇଥିଲି, ସେ ସମୟରେ ଯେତେବେଳେ ଯିବା ଟାଇମ୍ରେ 8 ଦିନ 10 ଦିନ ସେ କ୍ୟାମ୍ପ ହେଲା ପରେ ଯାହା ବି ମୁଁ ଥିବ ସାଙ୍ଗମାନଙ୍କଠୁ ନୋଟ୍ ଆଣିକି ତାହା ମୁଁ ମ୍ୟାନେଜ୍ କରୁଥିଲି। ଆଉ ଯେତେବେଳେ ମାଉଣ୍ଟ ଋତୁ ଗଲା ସେତେବେଳେ ମୋର କଲେଜ ସରିଯାଇଥିଲା, ସେତେବେଳେ ମୁଁ ସ୍କୁଲ ଗୋଟେରେ ଥିଲି, ଗୋଟେ ପ୍ରାଇଭେଟ୍ ସ୍କୁଲରେ ଥିଲି, ସେହି ସମୟରେ ସେମାନେ ବି ମୋତେ ବହୁତ ସପୋର୍ଟ କରିଥିଲେ। ଆଉ ଯେତେବେଳେ ସେମାନେ ବି ମୋତେ ଛାଡ଼ିଥିଲେ ଆଉ ତାପରେ ମୋର ଆଗକୁ ଯାତ୍ରା ବଢ଼ିଥିଲା।
1: ଆପଣଙ୍କୁ ସରକାରୀ ଓ ବେସରକାରୀ ସ୍ତରରେ କ'ଣ କ'ଣ ସୁବିଧା ମିଳିଛି?
0: ବିଶେଷ ତ କିଛି ନାହିଁ, ଯାହା BMC କୋର୍ସ ଆମେ ଯେତେବେଳେ କରିଥିଲୁ ସେତେବେଳେ ଆମକୁ ସାହାଯ୍ୟ ମିଳିଥିଲା। ହେଲେ ଓଡ଼ିଶା ଗଭର୍ଣ୍ଣମେଣ୍ଟ ପାହାଡ଼ ଯେଉଁ ଚଢ଼ିବା ବା ମାଉଣ୍ଟେନିଂରେ କିଛି ଏପର୍ଯ୍ୟନ୍ତ କିଛି ଗଭର୍ଣ୍ଣମେଣ୍ଟ ଫେସିଲିଟି ମିଳିନାହିଁ ଆମକୁ, ଯାହା ନିଜ ଇଚ୍ଛା ଆଉ ନିଜ ଖର୍ଚ୍ଚ ବହନ କରିକି ଆମେ ଯିବାକୁ ପଡ଼ୁଛି। ଯଦି ଗଭର୍ଣ୍ଣମେଣ୍ଟ ଏଇ କ୍ଷେତ୍ରରେ ଟିକେ ଧ୍ୟାନ ଦେଲେ ସମସ୍ତେ ଆଗକୁ ବଢ଼ିକି ଆସିପାରିବେ।
1: ଶେଷରେ ଆପଣ ସେହି ଭାଇ ଭଉଣୀମାନଙ୍କୁ କ'ଣ କହିବାକୁ ଚାହିଁବେ ଯେଉଁମାନେ ଆପଣଙ୍କ ଠାରୁ ପ୍ରେରଣା ନେଇ ବା ପୂର୍ବରୁ ଏହି ପର୍ବତାରୋହଣ ବା ଖେଳକୁଦର ଅନ୍ୟ କୌଣସି କ୍ଷେତ୍ରରେ ଯିବାକୁ ଚାହୁଁଛନ୍ତି?
0: ସେମାନେ ତାଙ୍କର ଯେଉଁ ଖେଳକୁଦ ପ୍ରତି ଆଗ୍ରହ ଅଛି ସେ ଆଗ୍ରହକୁ ସେମାନେ ବଜାଇ ରଖନ୍ତୁ। ଇଚ୍ଛା ଶକ୍ତି ଆଉ ତାଙ୍କର ମନୋବଳ ଦୃଢ଼ କଲେ ସେମାନେ ଆଗକୁ ନିଶ୍ଚୟ ବଢ଼ିବେ ଆଉ ଆଗକୁ ବଢ଼ି ଚାଲି ନିଜ ନାମକୁ ଶୀର୍ଷରେ ପହଞ୍ଚାଇ ପାରିବେ। ନିଜର ଶାରୀରିକ କାଳୁ ଉଠିଲେ ଜଗିଂ କରିବେ, ରନିଂ କରିବେ, ସେଇଟା ନିଜ ହିସାବରେ ଯେଉଁ ଟାଇମ୍ ଟେବୁଲ୍ଟେ ବନେଇକି ତାହାର ଯେମାନେ କଲେ ଆଗକୁ ଯାଇକି ସେମାନେ ସଫଳ ହୋଇପାରିବେ। ଆଉ ତାଙ୍କୁ ଯେତେବେଳେ ସେମାନେ ଦୁଃସାହସ ଆଗକୁ ଯିବେ ପାହାଡ଼ ଯେତେବେଳେ -ଡିଗ୍ରୀକୁ ଯିବେ ସେମାନଙ୍କୁ ସେହି ସମୟରେ ଯେମିତି ତାଙ୍କୁ କିଛି ପ୍ରୋବ୍ଲେମ୍ ହେବନି କି କିଛି ତାଙ୍କୁ ବାଧା ବିଘ୍ନ କିଛି ଆସିବ ନାହିଁ।
1: ଧନ୍ୟବାଦ ଭଉଣୀ ଏତେ ସୁନ୍ଦର ସୁନ୍ଦର କଥା କହିଥିବାରୁ। ଆପଣଙ୍କର ଦୁଃସାହସିକ ଯାତ୍ରା, ଆପଣଙ୍କର ଅନୁଭୂତି ଆଉ ଆପଣଙ୍କ ପରାମର୍ଶ ଶୁଣି ବହୁତ ଭଲ ଲାଗିଲା। ଆଶା କରୁଛୁ ଆପଣଙ୍କ ମାର୍ଗଦର୍ଶନରେ, ଆପଣଙ୍କର ଯାତ୍ରାର ପ୍ରେରଣା ପାଇ ଆମର ଅନେକ ଯୁବ ଶ୍ରୋତା, ଆମ ଅନେକ ଯୁବ ଭାଇ ଭଉଣୀ ଏହି କ୍ଷେତ୍ରରେ ଆଗେଇ ଯିବେ ଆଉ ସମସ୍ତେ ଆଜି ଜାଣିପାରିଥିବେ ଯେ ଖେଳକୁଦ କରିବା ଆମ ଜୀବନରେ କେତେ ଆବଶ୍ୟକ। ଆମକୁ ଏତେ ସମୟ ଦେଇଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ଭଉଣୀ।
0: ଧନ୍ୟବାଦ ମ୍ୟାଡ଼ମ୍, ଆପଣଙ୍କୁ ବି ମୋତେ ଏଇଠିକୁ ସୁଯୋଗ ଦେଇଥିବାରୁ ଆପଣଙ୍କୁ ବିଶେଷ ବିଶେଷ ଧନ୍ୟବାଦ।
1: ପୁଣି ଥରେ ଦେଖା ହେବା, ନମସ୍କାର।
0: ନମସ୍କାର ମ୍ୟାଡ଼ମ୍।
1: ଇପ୍ସାମୟୀ ଭଉଣୀଙ୍କ ସହ କଥା ହୋଇ ତ ଭାରି ଭଲ ଲାଗିଲା। ତାଙ୍କ ଦୁଃସାହସିକ ଯାତ୍ରା, ତାଙ୍କ ସଫଳତାର କାହାଣୀ ସମ୍ପର୍କରେ ଅନେକ କିଛି ଜାଣିବାକୁ ମିଳିଲା। ଆଶା କରୁଛି ତାଙ୍କ ଯାତ୍ରାର ସେହି ଅନୁଭୂତି ଆମ ଯୁବ ଶ୍ରୋତାମାନଙ୍କ ପାଇଁ ପାଲଟି ଯାଇଥିବ ମାର୍ଗଦର୍ଶକ। ତେବେ ଚାଲନ୍ତୁ ଆଜିର କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା, ହେଲେ ତା ପୂର୍ବରୁ ନେଇଯିବା ଏକ ଛୋଟ ସଙ୍ଗୀତମୟ ବିରତି।

ତେବେ ଯୁବବନ୍ଧୁ, ସାକ୍ଷାତକାର ଗୀତ ଆଉ ଏତେସବୁ ତଥ୍ୟ ସୂଚନା ପରେ ସମୟ ହୋଇଗଲାଣି ଆଜିର କାର୍ଯ୍ୟକ୍ରମକୁ ଏଠାରେ ଶେଷ କରିବା ପାଇଁ, ଆପଣମାନଙ୍କଠାରୁ ବିଦାୟ ନେବା ପାଇଁ। ତେବେ ଖେଳ ଓ ଖେଳାଳି ସନ୍ଧ୍ୟାକୁ ଶେଷ କରିବା ପୂର୍ବରୁ ଆପଣମାନଙ୍କଠାରେ ଗୋଟିଏ ଛୋଟ ଅନୁରୋଧ ରହିଲା। ଆଜିର କାର୍ଯ୍ୟକ୍ରମଟି ଆପଣମାନଙ୍କୁ କିପରି ଲାଗିଲା ମତାମତ ଲେଖି ଜଣାଇବାକୁ ଜମାରୁ ଭୁଲିବେନି। ଆମକୁ ମତାମତ ଲେଖି ଜଣାଇବାର ଠିକଣା ସାପ୍ତାହିକୀ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା, ପିନ୍ 766001, ଜିଲ୍ଲା କଳାହାଣ୍ଡି। ଆପଣମାନେ ଆମକୁ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ମତାମତ ପଠାଇ ପାରିବେ। ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895994143। ଆଉ ଥରେ କହି ରଖୁଛୁ, 8895994143। ତେବେ ପୁଣି ଥରେ ଦେଖା ହେବା ଆଉ ଏକ ସନ୍ଧ୍ୟାରେ କିଛି ନୂଆ ତଥ୍ୟ ସୂଚନା ଆଉ ମନୋରଞ୍ଜନ ସାଥିରେ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ ଆପଣମାନଙ୍କ ପ୍ରିୟ ଯୁବସାଥୀ ଶେଫାଳିକୁ। ଆପଣ ସଭିଙ୍କ ସୁଚିନ୍ତିତ ମତାମତର ଅପେକ୍ଷାରେ ରହିଲି। ନମସ୍କାର।

ପ୍ରଚାରକ ଲୋ ଯୁବଶ୍ରୋତା ବନ୍ଧୁଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଯୁବବାଣୀ ଆଜି ଏଥିରେ ଶୁଣିଲେ ସାପ୍ତାହିକ କ୍ରୀଡ଼ା ପତ୍ରିକା କାର୍ଯ୍ୟକ୍ରମ ଖେଳ ଓ ଖେଳାଳି ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ, ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 5:55 ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡ଼ିୟମ ୱେଭ୍ରେ 248 meters ତଥା 1206 kHz ଓ FM 100.3 MHz ଏବଂ ନ୍ୟୁଜେନ୍ AIR ଆପ୍ ମାଧ୍ୟମରେ। ତେବେ ଶ୍ରୋତାବନ୍ଧୁ, ଆସନ୍ତୁ ଶୁଣିନେବା କେତେକ ସର୍ବସାଧାରଣ ଉପଯୋଗୀ ସୂଚନା। ପ୍ରତ୍ୟେକ ବ୍ୟକ୍ତି ଅତିକମ୍ରେ ଗୋଟିଏ ଗଛ ଲଗାଇ ତା'ର ଯତ୍ନ ନିଅନ୍ତୁ। ଥିଲେ ବନ ରହିବେ ଜନ, ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା। ନିଜ ଆଖପାଖ ପରିବେଶକୁ ନିର୍ମଳ ଓ ସୁସ୍ଥ ରଖି ଅନ୍ୟମାନଙ୍କୁ ସଚେତନ କରାନ୍ତୁ। ସ୍ୱଚ୍ଛତା ହୃଦୟର ଏକ ସଂକଳ୍ପ।

ପଲିଥିନ୍ ବ୍ୟାଗ୍ର ବ୍ୟବହାର ବଦଳରେ ଝୋଟ ବା କପଡ଼ା ବ୍ୟାଗ୍ର ବ୍ୟବହାର କରନ୍ତୁ। ପାଣି ନଷ୍ଟ କରନ୍ତୁ ନାହିଁ। ଜଳାଶୟରେ ବିପଦଜନକ ଜିନିଷ ପକାନ୍ତୁ ନାହିଁ ଏବଂ ବର୍ଷା ଜଳ ଅମଳ କରନ୍ତୁ। ସବୁବେଳେ ନଳକୂପର ପାଣି ପିଅନ୍ତୁ। ନାଳ ଆଉ ପୋଖରୀର ପାଣି ଆଦୌ ପିଅନ୍ତୁ ନାହିଁ। ଘରୁ ବାହାରକୁ ଯାଉଥିବା ସମୟରେ ଓ ଦରକାର ନଥିବା ସମୟରେ ବିଦ୍ୟୁତ୍ ସୁଇଚ୍ ବନ୍ଦ ରଖନ୍ତୁ। ନିଜ ଯାନବାହନଗୁଡ଼ିକୁ ନିୟମିତ ଯାଞ୍ଚ କରନ୍ତୁ। ଟାୟାର ପ୍ରେସର ଠିକ୍ ରଖନ୍ତୁ। ଗାଡ଼ି ଚଲାଇବା ବେଳେ ହେଲମେଟ୍ ବ୍ୟବହାର କରନ୍ତୁ। ମୋବାଇଲରେ କଥାବାର୍ତ୍ତା କରନ୍ତୁ ନାହିଁ ଏବଂ ଟ୍ରାଫିକ୍ ନିୟମ ମାନି ଗାଡ଼ି ଚଳାନ୍ତୁ। ମଦ ନିଶାଠାରୁ ଦୂରରେ ରୁହନ୍ତୁ। ଏହା ଆପଣଙ୍କ ଶରୀର ଏବଂ ସଂସାର ଉଭୟର କ୍ଷତି ସାଧନ କରୁଛି। ସର୍ବସାଧାରଣ ସ୍ଥାନରେ ଧୂମପାନ କରନ୍ତୁ ନାହିଁ। ଏହା ଆଇନ ବିରୁଦ୍ଧ ଅଟେ। ସବୁବେଳେ ଶାନ୍ତ ରହିବାକୁ ଚେଷ୍ଟା କରନ୍ତୁ। ଅନ୍ୟକୁ ଈର୍ଷା କରନ୍ତୁ ନାହିଁ। ଅଭାବ ଅସୁବିଧା ଦାରିଦ୍ର୍ୟ ଦେଖିଲେ ସାଧ୍ୟ ମତେ ସାହାଯ୍ୟ କରନ୍ତୁ। ସୂଚନାଟି ଏଇଠି ଶେଷ ହେଲା।

ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ନରସିଂହ ପ୍ରସାଦ, ରଘୁନାଥ ପାତ୍ର, ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ, ସୁବୀର କୁମାର ଦାସ, ନିହାରିକା ପଟ୍ଟନାୟକ ଓ ଜଗଦୀଶ ପ୍ରସାଦ ରଥ। ଚେତନା ଚିନ୍ତନ ରହିଛି 6:30 ଉପସ୍ଥାପନାରେ ସଚ୍ଚିଦାନନ୍ଦ ମଲ୍ଲିକ। 6:35 ପ୍ରଚାର କରିବୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। 7:25 ଶୁଣିବେ ଓଡ଼ିଆରେ ଆଲୋଚନା, କଳାହାଣ୍ଡି ସାହିତ୍ୟରେ ଲୋକକଥା। ଆଲୋଚନା କରିବେ ସାହିତ୍ୟିକା ଦେବହୂତ।

ସୋନମ ଓ କୁମାର ବାପି। ଓଡ଼ିଆ ଆଧୁନିକ ଗୀତର କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ ପ୍ରଚାର କରିବୁ 8:30। ଶିଳ୍ପୀମାନେ ହେଲେ ମହମ୍ମଦ ଅଜିଜ, ବାବୁଲ ସୁପ୍ରିୟ ଓ ବିଭୁ କିଶୋର। 8:45 ଶୁଣିବେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହିଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ଓଡ଼ିଆ କଥାଚିତ୍ରର ଗୀତ ଶୁଣିବେ 9:00 ଓ 9:30 ଶୁଣିବେ ହିନ୍ଦୀ କଥାଚିତ୍ରର ଗୀତ। ପୂର୍ବାହ୍ନ 10:10 ପ୍ରଚାର କରିବୁ ସ୍ଥାନୀୟ ଖବର ଓ ମନଛୁଆଁ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। ଆସନ୍ତାକାଲି ଦ୍ୱିତୀୟ ଅଧିବେଶନରେ ଦିନ 12:00 ଶୁଣିବେ ହିନ୍ଦୀ କଥାଚିତ୍ରର ଗୀତ। ସୁଗମ ସଙ୍ଗୀତ ଦିନ 12:30। ଶିଳ୍ପୀମାନେ ହେଲେ ପ୍ରଶାନ୍ତ କୁମାର ମୁଦୁଲି, ଜ୍ୟୋତ୍ସ୍ନାରାଣୀ ମୁଦୁଲି, ସଂଯୁକ୍ତା ପାତ୍ର ଓ ପ୍ରମୋଦ କୁମାର ବେହେରା। ଚାଷର କଥା ରହିଛି ଦିନ 9:10। ଦିନ 9:20 ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତିରୂପା। ଏହି କ୍ରମରେ ଶୁଣିବେ ସିଧାସଳଖ ଫୋନ୍ ଇନ୍ କାର୍ଯ୍ୟକ୍ରମ। ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବୁ ଦିନ 2:45। ଏଥର ଆସନ୍ତାକାଲିର ତୃତୀୟ ଅଧିବେଶନକୁ ଯିବା ପୂର୍ବରୁ

ଏଥର ଆସନ୍ତୁ ଜାଣିନେବା ଆସନ୍ତାକାଲିର ତୃତୀୟ ଅଧିବେଶନ ସମ୍ପର୍କରେ। ଆସନ୍ତାକାଲି ତୃତୀୟ ଅଧିବେଶନରେ ଅପରାହ୍ନ 5ଟାରେ ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଯୁବବାଣୀରେ ଅପରାହ୍ନ 5:30 ପ୍ରଚାର କରିବ ସାପ୍ତାହିକ ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମ ବିଜ୍ଞାନିକା। ସନ୍ଧ୍ୟା 6:30 ବିକାଶ ମନ୍ତ୍ର। ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ ଓ ରାତି 7:30 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦେଶବନ୍ଦନ କାର୍ଯ୍ୟକ୍ରମ ରହିଛି ରାତି 8:00। ରାତି 8:15 ଶୁଣିବେ ହିନ୍ଦୀ ଭକ୍ତିଗୀତ। ପରିବେଷଣ କରିବେ ଭୂପିନ୍ଦର, ସୁଧା ମାଲହୋତ୍ରା ଓ ସୁରିନ୍ଦର କୋହଲି। ସ୍ପୋର୍ଟସ୍ କାନ୍ ରାତି 8:30, ସ୍ପଟଲାଇଟ୍ ରାତି 9:16 ଓ ରାତି 9:30 ଶୁଣିବେ ଜାତୀୟ ସଙ୍ଗୀତ କାର୍ଯ୍ୟକ୍ରମର ଲୋକଗୀତ, ଆଞ୍ଚଳିକ ଗୀତ ଓ ସୁଗମ ସଙ୍ଗୀତ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣିବେ ସେହନାଇ ବାଦନ ରାତି 10:30। ପରିବେଷଣ କରିବେ ଶିଳ୍ପୀ ଅଲ୍ଲୀ ଅହମ୍ମଦ ହୁସେନ। ଶିଳ୍ପୀ ପରିବେଷଣ କରିବେ ରାଗ କଲାବତୀ। ତେବେ ଶ୍ରୋତାବନ୍ଧୁ, ଏଥିଲା ଚଳିତ ତଥା ଆସନ୍ତାକାଲିର ବିଭିନ୍ନ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ ସୂଚନା।

ଆକାଶବାଣୀ କଟକ ଶୁଣନ୍ତୁ, ଆକାଶବାଣୀ କଟକ କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନାରେ ଅଛନ୍ତି ବାଉରୀ ବନ୍ଧୁ ସ୍ୱାଇଁ।

0: ଆମ ନୀତିଦିନିଆ ଜୀବନରେ ପରିଷ୍କାର ପରିଚ୍ଛନ୍ନତାର ଗୁରୁତ୍ୱ ଅଧିକ। ଆମେ ଯେତେ ସ୍ୱଚ୍ଛ ରହିବା, ଆପଣାର ପରିବେଶକୁ ସଫାସୁତୁରା ରଖିବା, ଆମ ଜୀବନ ସେତିକି ସୁସ୍ଥ ରହିବ, ନିରୋଗ ଜୀବନ ଜିଇଁବା ସମ୍ଭବ ହେବ। ସବୁଠୁ ବଡ଼ କଥା ହେଉଛି ଆମ ପରିବାରରୁ, ଆମ ଗାଁରୁ ସ୍ୱଚ୍ଛତା ଅଭିଯାନ ଆରମ୍ଭ କରିବା ଜରୁରୀ। ଗାଁ ସୁନ୍ଦର ରହିଲେ, ପରିଷ୍କାର ରହିଲେ ଆମ ରାଜ୍ୟ, ଆମ ଦେଶ ସ୍ୱଚ୍ଛ ରହିବ। ଆଜି ଆସନ୍ତୁ ସ୍ୱଚ୍ଛ ଗାଁ, ସ୍ୱଚ୍ଛ ଦେଶ ସମ୍ପର୍କରେ ଆଲୋଚନାଟିଏ ଶୁଣିବା। ଆଲୋଚନା କରିଛନ୍ତି ସମାଜସେବୀ ସୁଶାନ୍ତ କୁମାର ଦାସ।
1: ବାସ୍ତବରେ ଗୋଟେ ପରମ୍ପରା, ଗୋଟେ ଦେଶ, ଗୋଟେ ସଭ୍ୟତାର ପରିଚୟ ତାର ପରିବେଶର ସ୍ୱଚ୍ଛତା।

ହେବାକୁ ଯାଉଛି। ଏ ପୃଥିବୀ ହେଉଛି ଆମ ମା, ଏ ଗାଁ ହେଉଛି ଆମ ମା, ଏ ଗାଁ ମୋ ଘର, ଏକୁ ଯଦି ମୁଁ ସଫା ରଖିବି, ପବିତ୍ରତା ରଖିବି, ତେବେ ମୋ ଜନ୍ମଭୂମି ମାଟି ମଧ୍ୟ ପବିତ୍ରତା ରହିବ ଏବଂ ମୋ ଗାଁ ସ୍ୱଚ୍ଛତା ରହିଲେ ଧୀରେ ଧୀରେ ମୋ ଦେଶ ମଧ୍ୟ ସ୍ୱଚ୍ଛତା ହେବ ଆଉ ସାରା ପୃଥିବୀରେ ମୋ ଦେଶ ସ୍ୱଚ୍ଛ ଦେଶ, ସୁସ୍ଥ ଦେଶ ହେଇ ସମସ୍ତଙ୍କ ପାଖରେ ଏକ ସୁନ୍ଦର ସନ୍ଦେଶର ବାର୍ତ୍ତା ଦେବ ଏବଂ ଏହା ଆଉ ବେଶୀ ସମୟ ନୁହେଁ, ଖୁବ୍ ଶୀଘ୍ର ମୋ ଦେଶ ଭାରତ ସ୍ୱଚ୍ଛତାର ଶୀର୍ଷରେ ପହଞ୍ଚିବ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ।

ଶୁଣୁଥିଲେ ଆଲୋଚନା ସ୍ୱଚ୍ଛ ଗାଁ ସ୍ୱଚ୍ଛ ଦେଶ। ଏ ସମ୍ପର୍କରେ କହିଥିଲେ ସମାଜସେବୀ ସୁଶାନ୍ତ କୁମାର ଦାସ। ତେବେ ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ। ନମସ୍କାର।

ଶୁଣୁଥିଲେ ଆକାଶବାଣୀ କଟକେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ। ଏହାକୁ ପ୍ରଯୋଜନା କରିଥିଲେ ବିନୟ କୁମାର ସାମନ୍ତରାୟ। ଉପସ୍ଥାପନାରେ ଥିଲେ ବାଉରୀବନ୍ଧୁ ସ୍ୱାଇଁ।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀଠାରେ ଜଳଶକ୍ତି ମନ୍ତ୍ରଣାଳୟର ବିଭାଗୀୟ ସମ୍ମିଳନୀକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ। ଜଳସେଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ପାରଦର୍ଶିତା ଆଣିବା ପାଇଁ 40,000ରୁ ଉର୍ଦ୍ଧ୍ୱ ପାଣି ପଞ୍ଚାୟତକୁ ସଶକ୍ତ କରାଯାଇଛି କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷରିତ। ପ୍ରକାଶ ପାଇଲା ଓଟିଇଟି 2026 ପରୀକ୍ଷାଫଳ ଏବଂ ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ଶ୍ରୀବିଗ୍ରହମାନଙ୍କ ରାହୁ ରେଖା ଲାଗି ନୀତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀର ସୁଷମା ସ୍ୱରାଜ ଭବନଠାରେ ଆଜି ଜଳଶକ୍ତି ମନ୍ତ୍ରଣାଳୟର ବିଭାଗୀୟ ସମ୍ମିଳନୀର ଉଦ୍ଯାପନୀ ଅଧିବେଶନରେ ଉଦ୍ବୋଧନ ଦେଇଛନ୍ତି। ଏହି ସମ୍ମିଳନୀ ହେଉଛି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପରିକଳ୍ପିତ ବିଭାଗ ସ୍ତରୀୟ ଶିଖର ସମ୍ମିଳନୀର ପ୍ରଥମ ପର୍ଯ୍ୟାୟ। ଟିମ୍ ଇଣ୍ଡିଆ ମନୋଭାବକୁ ସୁଦୃଢ଼ କରିବା, ସହଯୋଗୀ ସଂଘୀୟ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବା ସହିତ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଘନିଷ୍ଠ ସହଯୋଗ ଦ୍ୱାରା ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଉପରେ ସାମୂହିକ ଦାୟିତ୍ୱ ବୃଦ୍ଧି କରି ସମୟାନୁବର୍ତ୍ତୀ ସମାଧାନ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ରାଜ୍ୟର ଜଳସୁରକ୍ଷା ଓ ସିଞ୍ଚନ ବ୍ୟବସ୍ଥାର ବିକାଶ ସମ୍ପର୍କରେ ଆଲୋକପାତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଗତ 2 ବର୍ଷ ମଧ୍ୟରେ ରାଜ୍ୟରେ 54,000 କୋଟି ଟଙ୍କାର ଜଳ ଭିତ୍ତିଭୂମି କାର୍ଯ୍ୟକୁ ମଞ୍ଜୁରୀ ମିଳିଛି। ସେଥିମଧ୍ୟରୁ 3,20,000 ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଛି। ରାଜ୍ୟର ଜଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ 770 ନୂତନ ଚେକ୍ଡ୍ୟାମ୍ ଓ 9 ଇନ୍ଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକ୍ଚର ଆଇଏସ୍ଏସ୍ ଶେଷ ହୋଇଥିବାବେଳେ 1,312 ପୁରୁଣା ଚେକ୍ଡ୍ୟାମ୍ର ପୁନରୁଦ୍ଧାର କରାଯାଇଛି। ଏହା ସହିତ ଆଗାମୀ ବର୍ଷକ ମଧ୍ୟରେ 14 ଆଇଏସ୍ଏସ୍ ପ୍ରକଳ୍ପ ଏବଂ 6 ମଧ୍ୟମ ଧରଣର ଜଳସେଚନ ପ୍ରକଳ୍ପ ଆରମ୍ଭ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଗ୍ରାମାଞ୍ଚଳ ଓ କୃଷିକ୍ଷେତ୍ରକୁ ସହାୟତା ପାଇଁ 3,224 କମ୍ୟୁନିଟି ଲିଫ୍ଟ ଇରିଗେସନ୍, 20,228 ଡିପ୍ ବୋରୱେଲ୍ ଏବଂ 8,917 ସୋଲାର ଡିପ୍ ବୋରୱେଲ୍ ନିର୍ମାଣ କରାଯାଇଛି। ଜଳସେଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ପାରଦର୍ଶିତା ଆଣିବା ପାଇଁ 40,000ରୁ ଉର୍ଦ୍ଧ୍ୱ ପାଣି

0: ପଞ୍ଚାୟତକୁ ସଶକ୍ତ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାର୍ଗଦର୍ଶନରେ ଓଡ଼ିଶା ଜଳସେଚନର ଉତ୍କୃଷ୍ଟ କାର୍ଯ୍ୟାନ୍ୱୟନ ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ପ୍ରତିବଦ୍ଧ ବୋଲି ଶ୍ରୀ ମାଝି କହିଛନ୍ତି। କାର୍ଯ୍ୟକ୍ରମରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏଙ୍କ ସମେତ ବିଭିନ୍ନ ରାଜ୍ୟର ଜଳସମ୍ପଦ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଜଳ ସଂରକ୍ଷଣ, ଭୂତଳ ଜଳ ପରିଚାଳନା ଓ ଭିତ୍ତିଭୂମି ବିକାଶ ଉପରେ ବ୍ୟାପକ ଆଲୋଚନା କରିଥିଲେ। ରାଜ୍ୟର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଅଧିକ ତଥ୍ୟଭିତ୍ତିକ, ବୈଜ୍ଞାନିକ ଓ ପ୍ରଯୁକ୍ତି ସମ୍ପନ୍ନ କରିବା ଲକ୍ଷ୍ୟରେ ଆଜି ଭୁବନେଶ୍ୱର ଲୋକସେବା ଭବନଠାରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରାଧିକରଣ, ମିଳିତ ଜାତିସଂଘ ବିକାଶ କାର୍ଯ୍ୟକ୍ରମ ୟୁଏନ୍ଡିପି ଏବଂ ସିଭିକ୍ ଡାଟା ଲ୍ୟାବ୍ ମଧ୍ୟରେ ଏକ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଏହି ଚୁକ୍ତିନାମା ପରେ ରାଜ୍ୟରେ ବିପର୍ଯ୍ୟୟର ବିପଦ, ପ୍ରଭାବ ଆକଳନ ଏବଂ ଡିଜିଟାଲ ଭିତ୍ତିଭୂମି ଆହୁରି ସୁଦୃଢ଼ ହୋଇପାରିବ। ଏଥିରେ ପ୍ରଯୁକ୍ତି, ତଥ୍ୟ, ନବସୃଜନ ଓ ବିଶ୍ୱସ୍ତରୀୟ ବିଶେଷଜ୍ଞମାନଙ୍କୁ ଏକତ୍ରିତ କରି ବିପର୍ଯ୍ୟୟଜନିତ ବିପଦକୁ ଠିକ୍ ଭାବେ ଚିହ୍ନଟ ଓ ବୁଝିବା ଉପରେ ଗୁରୁତ୍ୱ ପ୍ରଦାନ କରାଯିବ। ବିପଦ ସମ୍ପର୍କିତ ତଥ୍ୟ ଓ ବିପଦ ଆକଳନ ଆଧାରରେ ସମନ୍ୱିତ ଭାବେ କାର୍ଯ୍ୟ କରି ଓଡ଼ିଶା ଅଧିକ ସୁରକ୍ଷିତ, ସଶକ୍ତ ଓ ଜଳବାୟୁ ପରିବର୍ତ୍ତନର ପ୍ରଭାବ ମୁକାବିଲା କରିପାରୁଥିବା ରାଜ୍ୟ ଭାବେ ଆଗକୁ ବଢ଼ୁଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି।
1: ଏହି ଚୁକ୍ତିନାମା ଫଳରେ ରାଜ୍ୟରେ ବିପର୍ଯ୍ୟୟର ବିପଦ ଏବଂ ପ୍ରଭାବର ଆକଳନ, ତାର ଡାଟା ଭିତ୍ତିକ ନିଷ୍ପତ୍ତି ଗ୍ରହଣ ଏବଂ ଡିଜିଟାଲ ଭିତ୍ତିଭୂମି ଆହୁରି ସୁଦୃଢ଼ ହେବ। ଓଷ୍ଟେମା ଏବଂ ୟୁଏନ୍ଡିପି ଭିତରେ ଯେଉଁ ବୁଝାମଣା ସ୍ୱାକ୍ଷରିତ ହୋଇଛି, ତାର ଫଳରେ 30 ଜିଲ୍ଲାରେ ବ୍ୟାପକ ସର୍ଭେ ହେବ ଏବଂ 30 ଯାକ ଜିଲ୍ଲାରେ ବିପଦ, ବ୍ୟାପକ ବିପଦ, ବିପଦର ପ୍ରଭାବ କେତେ ଏବଂ ତାର ସମ୍ବେଦନଶୀଳତାର ଆକଳନ, ରିସ୍କ ଏବଂ ଭଲ୍ନେରାବିଲିଟି ଏସେସମେଣ୍ଟ କରାଯିବ।
0: ରାଜ୍ୟରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ସ୍ୱତନ୍ତ୍ର ଟ୍ରେନ୍କୁ ଆଜି ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଭୁବନେଶ୍ୱର ନୂଆ ରେଳ ଷ୍ଟେସନଠାରେ ଶୁଭାରମ୍ଭ କରିଛନ୍ତି। ଯୋଜନାରେ 800 ବରିଷ୍ଠ ନାଗରିକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଅଯୋଧ୍ୟା ଓ ବାରାଣସୀ ଅଭିମୁଖେ ଯାତ୍ରା କରିଛନ୍ତି। ବରିଷ୍ଠ ନାଗରିକଙ୍କ ଆଧ୍ୟାତ୍ମିକ ଆକାଂକ୍ଷାକୁ ସମ୍ମାନ ଜଣାଇ ତଥା ତୀର୍ଥଯାତ୍ରା ସ୍ୱପ୍ନ ପୂରଣ କରିବା ପାଇଁ ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।
2: ଆମେ ଲିଙ୍ଗରାଜ ମହାପ୍ରଭୁଙ୍କର ଏ ଭୁବନେଶ୍ୱରର ମାଟି ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ପାଖରୁ ଅଯୋଧ୍ୟାର ରାମ ମନ୍ଦିର ବା ରାମଙ୍କ ଦରବାର ସହ ରାମଲାଲାଙ୍କ ଦର୍ଶନ, କାଶୀ ବିଶ୍ୱନାଥ ଜ୍ୟୋତିର୍ଲିଙ୍ଗ ଦର୍ଶନ କରିବାର ସୁଯୋଗ ଆମ ବରିଷ୍ଠ ନାଗରିକମାନଙ୍କୁ ମିଳିବ। ତେଣୁ ଆଗକୁ ଆହୁରି 4 ଟ୍ରେନ୍ ସ୍ତରସ୍ତର ହୋଇଯିବ। ତେଣୁ ଓଡ଼ିଶା ସାରାର ବନ୍ଧୁମାନେ ଯେଉଁମାନଙ୍କୁ 60 ପରିବାର ଭିତରେ ଜଣକୁ କାହାକୁ ଦମ୍ପତିଙ୍କ ଭିତରେ 60 ହୋଇଥିବ ସେମାନଙ୍କୁ ଏ ସୌଭାଗ୍ୟ ମିଳିବ।
0: ଏହି ପର୍ଯ୍ୟାୟରେ ଖୋର୍ଦ୍ଧା, ଜଗତସିଂହପୁର, କଟକ, ପୁରୀ, କେନ୍ଦ୍ରାପଡ଼ା ଓ ଢେଙ୍କାନାଳ ଜିଲ୍ଲାର ତୀର୍ଥଯାତ୍ରୀଙ୍କ ସମେତ 25 ଅଧିକାରୀ ଏହି ଯାତ୍ରାରେ ସାମିଲ ହୋଇଛନ୍ତି। ତୀର୍ଥଯାତ୍ରୀମାନେ ଆସନ୍ତା 7 ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ। କାର୍ଯ୍ୟକ୍ରମରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ବିଧାୟକ ଗଣେଶ୍ୱର ବେହେରା ପ୍ରମୁଖ ତୀର୍ଥଯାତ୍ରୀମାନଙ୍କୁ ସମ୍ବୋଧିତ କରିବା ସହ ସେମାନଙ୍କ ସଫଳ ଯାତ୍ରା ପାଇଁ ଶୁଭକାମନା ଜଣାଇଛନ୍ତି। ଏହି ଅବସରରେ ପର୍ଯ୍ୟଟକମାନଙ୍କୁ ପ୍ରତୀକାତ୍ମକ ଭାବେ ରେଳ ଟିକେଟ୍ ଓ କିଟ୍ ପ୍ରଦାନ କରାଯାଇଥିଲା। ସୂଚନାଯୋଗ୍ୟ 2026-27 ଆର୍ଥିକ ବର୍ଷରେ ମୋଟ 10 ପର୍ଯ୍ୟାୟରେ 8,000 ବରିଷ୍ଠ ନାଗରିକ ଅଯୋଧ୍ୟା, ବାରାଣସୀ, ହରିଦ୍ୱାର, ଋଷିକେଶ ଓ ମଦୁରାଇ ଭ୍ରମଣ କରିବେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି 2026 ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ମୋଟ ପାସ୍ ହାର 64.48% ରହିଛି। ପରୀକ୍ଷା ପାଇଁ 97,151 ଛାତ୍ରଛାତ୍ରୀ ଆବେଦନ କରିଥିବାବେଳେ 53,314 ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ସୂଚନା ମିଳିଛି। ଭାଦ୍ରବ କୃଷ୍ଣ ପଞ୍ଚମୀ ତିଥିରେ ଆଜି ପୁରୀ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କର ରାହୁରେଖା ଲାଗିନୀତି ଅନୁଷ୍ଠିତ ହେଉଛି। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ପ୍ରଥମ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଏହି ସ୍ୱତନ୍ତ୍ର ନୀତି ଜାରି ରହିଛି। ଏନେଇ 7 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ଗତ ସ୍ନାନ ପୂର୍ଣ୍ଣିମା ଦିନ ଅଣସର ଘରେ ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ଚତୁଃପାର୍ଶ୍ୱରେ ସ୍ୱର୍ଣ୍ଣରେ ନିର୍ମିତ ରାହୁରେଖାକୁ ଓଲାଗି କରି ଭଣ୍ଡାର ଘରେ ରଖାଯାଇଥିଲା। ଏହାକୁ ଆଜି ରେଖାପଞ୍ଚମୀରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖରେ ଲାଗି କରାଯିବ। ଭୋଗମଣ୍ଡପ ନୀତି ବଢ଼ିବା ପରେ ପାଳିଆ ସେବକ ଓ ଦୈତାପତି ସେବକମାନେ ଜୟ ବିଜୟ ଦ୍ୱାର ବନ୍ଦ କରି ମହାପ୍ରଭୁଙ୍କୁ ଏହି ରାହୁରେଖା ଲାଗି କରିବେ। ନଡ଼ିଆ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ତଥା ସମାଜରେ ଏହାର ଆର୍ଥିକ ଏବଂ ସ୍ୱାସ୍ଥ୍ୟଗତ ଲାଭ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ନଡ଼ିଆ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ଅନିଶ୍ଚିତତା ସମୟରେ ନଡ଼ିଆ, ଖାଦ୍ୟ, ଶକ୍ତି ଓ ଜୀବିକାର ସୁରକ୍ଷା। ନଡ଼ିଆ କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ 1981

0: ମସିହା ଜାନୁଆରୀ 12 ତାରିଖରେ ନଡ଼ିଆ ବିକାଶ ବୋର୍ଡ ପ୍ରତିଷ୍ଠା କରାଯାଇଥିଲା। ଭଦ୍ରକ ଜିଲ୍ଲା ଉଦ୍ୟାନ କୃଷି ବିଭାଗ ପକ୍ଷରୁ ରାଣୀତାଲଠାରେ ବିଶ୍ୱ ନଡ଼ିଆ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ନଡ଼ିଆ ଉନ୍ନୟନ ବୋର୍ଡର ଉପନିର୍ଦ୍ଦେଶକ ଶଶିକୁମାର, ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ପ୍ରମୁଖ ଯୋଗଦେଇ ନଡ଼ିଆ ଦିବସ ପାଳନର ଆଭିମୁଖ୍ୟ ଓ ଅର୍ଥନୈତିକ ଦିଗ ଉପରେ ଆଲୋକପାତ କରିଥିଲେ। ନବରଙ୍ଗପୁର ସହର ନୂଆବନ୍ଧଠାରେ କାମଧେନୁ ଗୋଖାଦ୍ୟ ଭଣ୍ଡାରକୁ ବିଧାୟକ ଗୌରୀଶଙ୍କର ମାଝି ଉଦ୍ଘାଟନ କରିଛନ୍ତି। ଏହାଦ୍ୱାରା ଚାଷୀ ଓ ଗୋପାଳକମାନେ ସୁଲଭ ମୂଲ୍ୟରେ ଉନ୍ନତମାନର ଗୋଖାଦ୍ୟ ପାଇପାରିବେ, ଯାହା ପଶୁପାଳକ ଓ ଚାଷୀଙ୍କ ଆୟ ବୃଦ୍ଧିରେ ସହାୟକ ହୋଇପାରିବ ବୋଲି ଶ୍ରୀ ମାଝି କହିଛନ୍ତି। ନୟାଗଡ଼ ଜିଲ୍ଲା ପରିଷଦର ସାଧାରଣ ବୈଠକ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ, ଉମେଶ ଚନ୍ଦ୍ର ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ଜଳସେଚନ ଓ ପରିମଳ ବିଭାଗ, ମତ୍ସ୍ୟଚାଷ, ପୂର୍ତ୍ତ, ଉଠା ଜଳସେଚନ, ସ୍ୱାସ୍ଥ୍ୟ, ଶିକ୍ଷା, କୃଷି ଆଦି ବିଭିନ୍ନ ବିଭାଗ ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମଞ୍ଜୁର ହୋଇଥିବା ଅନୁଦାନର କାର୍ଯ୍ୟକାରିତା ନେଇ ଆଲୋଚନା ହୋଇଥିଲା। ନୂଆପଡ଼ାରେ ପରିବେଶ ସୁରକ୍ଷା, କଠିନ ବର୍ଜ୍ୟବସ୍ତୁ ପରିଚାଳନା ଓ ପ୍ରଦୂଷଣ ନିୟନ୍ତ୍ରଣ ନେଇ ଚତୁର୍ଥ ଜିଲ୍ଲାସ୍ତରୀୟ ପରିବେଶ ନିରୀକ୍ଷଣ କମିଟି ବୈଠକ ମୁଖ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ତଥା କମିଟି ଅଧ୍ୟକ୍ଷ ମଧୁସୂଦନ ଦାସ ଅଧ୍ୟକ୍ଷତା କରିଥିଲେ। ହୋଟେଲଗୁଡ଼ିକର ପରିବେଶ ସମ୍ମତିପତ୍ର ଓ ବର୍ଜ୍ୟ ଜଳ ବିଶୋଧନାଗାର ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ରାଇସ୍ ମିଲ୍ଗୁଡ଼ିକର ନିୟମିତ ଯାଞ୍ଚ ଓ ପରିବେଶ ଉଲ୍ଲଂଘନ କ୍ଷେତ୍ରରେ ନିଆଯାଉଥିବା ପଦକ୍ଷେପ ନେଇ ମଧ୍ୟ ତଥ୍ୟ ଉପସ୍ଥାପନ କରାଯାଇଥିଲା। ଭାରତର ସର୍ବକନିଷ୍ଠ ଖେଳାଳି ଭାବେ ଓଡ଼ିଶାର ଏଲିନା ମିଶ୍ର ଉତ୍କୃଷ୍ଟ ଚେସ୍ ଖେଳ ପ୍ରଦର୍ଶନ କରି ଏଫ୍ଆଇଡିଇ ରେଟିଂରେ ସ୍ଥାନିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି 4 ବର୍ଷିଆ ଏଲିନାଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ତାଙ୍କର ଏହି ଯାତ୍ରା ରାଜ୍ୟର ଅନେକ ପ୍ରତିଭାଙ୍କୁ ନିଜ କ୍ଷେତ୍ରରେ ନିଷ୍ଠାର ସହ ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଇବ। ତାଙ୍କର ଏହି ଅସାଧାରଣ ପ୍ରତିଭା ନିଷ୍ଠା ଓ ଦୃଢ଼ ସଂକଳ୍ପର ପ୍ରତିଫଳନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପାଣିପାଗ, ଉତ୍ତର ପଶ୍ଚିମବଙ୍ଗ ଓ ଉତ୍ତର ଉପକୂଳ ଓଡ଼ିଶା ତଥା ଉତ୍ତର ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ 8ଟି ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ନୂଆଦିଲ୍ଲୀଠାରେ ଜଳଶକ୍ତି ମନ୍ତ୍ରଣାଳୟର ବିଭାଗୀୟ ସମ୍ମିଳନୀକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ। ଜଳସେଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ପାରଦର୍ଶିତା ଆଣିବା ପାଇଁ 40,000 ଉର୍ଦ୍ଧ୍ୱ ପାଣି ପଞ୍ଚାୟତକୁ ସଶକ୍ତ କରାଯାଇଛି କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷରିତ। ପ୍ରକାଶ ପାଇଲା ଓଟିଇଟି 2026 ପରୀକ୍ଷାଫଳ ଏବଂ ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ଶ୍ରୀବିଗ୍ରହମାନଙ୍କ ରାହୁ ରେଖା ଲାଗି ନୀତି। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆକାଶବାଣୀ କଟକ, ଶୁଣନ୍ତୁ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ ଜୀବନ ବୃକ୍ଷ ନଡ଼ିଆ ଗଛ। ଆଲେଖ୍ୟ ଡକ୍ଟର ସତ୍ୟନାରାୟଣ ପଟ୍ଟନାୟକ, ଉପସ୍ଥାପନରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ନଡ଼ିଆ ବା ଶ୍ରୀଫଳ ଆମ ସମସ୍ତଙ୍କ ଦୈନନ୍ଦିନ ଜୀବନର ଏକ ଅପରିହାର୍ଯ୍ୟ ଉପାଦାନ। ଏପରିକି ନଡ଼ିଆ ଗଛକୁ କଳ୍ପବୃକ୍ଷ ବୋଲି କୁହାଯାଏ, କାରଣ ଏହାର ପ୍ରତ୍ୟେକଟି ଅଂଶ, ଫଳ, କତା, ବରଡ଼ା, ଖୋସା ଏବଂ ଗଛର ବକଳ ତଥା କାଠ ବହୁ ପ୍ରକାରେ ଆମ ଜୀବନରେ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ନଡ଼ିଆ ଗଛର ସୁରକ୍ଷା, ନଡ଼ିଆ ଚାଷର ପ୍ରସାର ଏବଂ ଆର୍ଥିକ ଓ ପରିବେଶ ସୁରକ୍ଷାରେ ଏହାର ଭୂମିକା ଉପରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ବିଶ୍ୱ ନଡ଼ିଆ ଦିବସ ପାଳନ କରାଯାଉଛି। 2009 ସେପ୍ଟେମ୍ବର ମାସ 2 ତାରିଖରେ ଏସିଆ ପ୍ରଶାନ୍ତ ମହାସାଗରୀୟ ନଡ଼ିଆ ସଂଘ ପ୍ରତିଷ୍ଠା କରାଯାଇଥିଲା। ଏହାକୁ ସ୍ମରଣ କରି ପ୍ରତିବର୍ଷ ସେପ୍ଟେମ୍ବର 2 ତାରିଖକୁ ବିଶ୍ୱ ନଡ଼ିଆ ଦିବସ ଭାବେ ପାଳନ କରାଯାଇ ଆସୁଛି। ଭାରତ ଭଳି କୃଷି ପ୍ରଧାନ ଦେଶରେ ନଡ଼ିଆ କେବଳ ପୂଜା ପାର୍ବଣର ଏକ ପ୍ରମୁଖ ଉପାଦାନ ମଧ୍ୟରେ ସୀମିତ ନ ରହି ଉପକୂଳବର୍ତ୍ତୀ ଅଞ୍ଚଳର ଚାଷୀ ଏବଂ ବ୍ୟବସାୟ କ୍ଷେତ୍ର ପାଇଁ ଜୀବିକାର ମୁଖ୍ୟ ମାଧ୍ୟମ ପାଲଟିଛି। ଚଳିତ ବର୍ଷ ଆହ୍ୱାନ ସମୟରେ ନଡ଼ିଆ ସୁରକ୍ଷିତ ଖାଦ୍ୟ, ଶକ୍ତି ଓ ଜୀବିକା ପ୍ରସଙ୍ଗ ଆଧାରରେ ଏହି ଦିବସ ପାଳନ କରାଯାଉଛି। ନଡ଼ିଆ ଉତ୍ପାଦନ, ସ୍ଥାୟୀ କୃଷି ଏବଂ କୃଷକଙ୍କ ସଶକ୍ତିକରଣକୁ ଏହି ପ୍ରସଙ୍ଗ ପ୍ରତିଫଳନ କରୁଛି। ନଡ଼ିଆ ଭିତ୍ତିକ ଶିଳ୍ପକୁ ପ୍ରୋତ୍ସାହନ ପ୍ରଦାନ ମାଧ୍ୟମରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଏବଂ ପରିବେଶ ଅନୁକୂଳ ଚାଷ ପ୍ରଣାଳୀକୁ ଆପଣାଇବା ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ଆମ ସମାଜ ଏବଂ ସଂସ୍କୃତିରେ ନଡ଼ିଆକୁ ଏକ ସର୍ବଶ୍ରେଷ୍ଠ ଖାଦ୍ୟ ଭାବେ ପରିଗଣନା କରାଯାଏ। ନଡ଼ିଆ ପାଣି ଶରୀରକୁ ତୁରନ୍ତ ଉର୍ଜା ପ୍ରଦାନ କରିବା ସହ ଜଳଶୂନ୍ୟତା ଦୂର କରିଥାଏ, ତେଣୁ ଏହାକୁ ପ୍ରାକୃତିକ ଇଲେକ୍ଟ୍ରୋଲାଇଟ୍ ବୋଲି ଗ୍ରହଣ କରାଯାଇଥାଏ। ନଡ଼ିଆ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରିଥାଏ, କାରଣ ଏଥିରେ ଶରୀର

0: ଉପଯୋଗୀ ଲୌରିକ୍ ଏସିଡ୍ ରହିଛି। ଏଥିରେ ରହୁଥିବା ଫାଇବର ଏବଂ ତନ୍ତୁ ଶରୀରର ପାଚନ କ୍ରିୟାକୁ ସକ୍ରିୟ ରଖେ। ନଡ଼ିଆ ତେଲ ବ୍ୟବହାର ଆମ ଜୀବନରେ କେତେ ଉପଯୋଗୀ ତାହା ପ୍ରାୟ ସମସ୍ତେ ଜାଣିସାରିଛୁ। ତ୍ୱଚା ଏବଂ ଚୁଟି ପାଇଁ ଏହା ଅତ୍ୟନ୍ତ ଉପଯୋଗୀ। ଏପରିକି ଗ୍ରାମାଞ୍ଚଳରେ ବ୍ୟବହୃତ ମରା ନଡ଼ିଆ ତେଲ ବିଭିନ୍ନ ପ୍ରକାର ଚର୍ମରୋଗକୁ ଶରୀରଠାରୁ ଦୂରେଇ ରଖିଥାଏ। ପରିବେଶ ସନ୍ତୁଳନରେ ମଧ୍ୟ ନଡ଼ିଆର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଉପକୂଳବର୍ତ୍ତୀ ଅଞ୍ଚଳରେ ନଡ଼ିଆ ଗଛର ଚେର ମାଟିକୁ ଶକ୍ତ ଭାବେ ଧରି ରଖିବା ଫଳରେ ମୃତ୍ତିକା କ୍ଷୟ ପ୍ରତିହତ ହେବା ସହ ବାତ୍ୟାର ପ୍ରଭାବ ହ୍ରାସ ପାଇଥାଏ। ବାୟୁମଣ୍ଡଳରୁ ପ୍ରଚୁର ପରିମାଣ ଅଙ୍ଗାରକାମ୍ଳ ଆହରଣ କରି ନଡ଼ିଆ ଗଛ ପରିବେଶକୁ ସୁରକ୍ଷିତ ରଖିଥାଏ। ନଡ଼ିଆ କତାରୁ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ପରିବେଶ ଅନୁକୂଳ ହେବା ସହ ମଣିଷ ସମାଜ ପାଇଁ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ନଡ଼ିଆ ଉତ୍ପାଦନରେ ସମଗ୍ର ବିଶ୍ୱରେ ଭାରତ ଏକ ଅଗ୍ରଣୀ ରାଷ୍ଟ୍ରର ମାନ୍ୟତା ପାଇଛି। ଚାଷ କ୍ଷେତ୍ରରେ ମଧ୍ୟ ଭାରତ ବିଶ୍ୱର ତୃତୀୟ ସ୍ଥାନରେ ରହିଛି। ବିଶ୍ୱସ୍ତରରେ ନଡ଼ିଆ ଉତ୍ପାଦନରେ ଭାରତ 31%ରୁ ଉର୍ଦ୍ଧ୍ୱ ଏବଂ ଚାଷ କ୍ଷେତ୍ରରେ ପାଖାପାଖି 18% ଅବଦାନ ରହିଛି। କେରଳମରେ ସବୁଠାରୁ ଅଧିକ ନଡ଼ିଆ ଚାଷ କ୍ଷେତ୍ର ରହିଛି। ହେଲେ ନଡ଼ିଆ ଉତ୍ପାଦନରେ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଆନ୍ଧ୍ରପ୍ରଦେଶ ସବୁଠାରୁ ଆଗରେ ଥିବାବେଳେ ଏହା ପଛକୁ ପଶ୍ଚିମବଙ୍ଗ ଏବଂ ତାମିଲନାଡ଼ୁ ରହିଛି। କୃଷି ରପ୍ତାନୀ କ୍ଷେତ୍ରରେ ମଧ୍ୟ ନଡ଼ିଆ ଏକ ଉଲ୍ଲେଖନୀୟ ସ୍ଥାନ ଅଧିକାର କରିଛି। ନଡ଼ିଆ ଏବଂ ନଡ଼ିଆ ଉତ୍ପାଦ ରପ୍ତାନୀ ପ୍ରତିବର୍ଷ ବୃଦ୍ଧି ପାଉଛି। ମଧ୍ୟପ୍ରାଚ୍ୟ ଭାରତୀୟ ନଡ଼ିଆ ଉତ୍ପାଦ ପାଇଁ ଏକ ବଡ଼ ବଜାର ପାଲଟିଛି। ୟୁରୋପ, ଆମେରିକା ଓ ଅଷ୍ଟ୍ରେଲିଆକୁ ବହୁ ପରିମାଣର ନଡ଼ିଆ ଉତ୍ପାଦ ରପ୍ତାନୀ କରାଯାଉଛି। ଅନ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ପ୍ରମୁଖ ରପ୍ତାନୀ ସ୍ଥଳରେ ସଂଯୁକ୍ତ ଆରବ ଏମିରେଟ୍ସ, ଶ୍ରୀଲଙ୍କା, ଜର୍ମାନୀ, ରୁଷିଆ, ତୁର୍କୀ, ବେଲଜିୟମ, ଗ୍ରେଟ୍ ବ୍ରିଟେନ୍ ଏବଂ ନେଦରଲ୍ୟାଣ୍ଡସ୍ ଆଦି ରହିଛି। ନଡ଼ିଆ କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ 1981 January 12 ନଡ଼ିଆ ବିକାଶ ବୋର୍ଡ ପ୍ରତିଷ୍ଠା କରାଯାଇଥିଲା। କୋଚିରେ ଥିବା ଏହାର ମୁଖ୍ୟାଳୟ 22 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ନଡ଼ିଆ କ୍ଷେତ୍ରର ଅଭିବୃଦ୍ଧି ପାଇଁ କାର୍ଯ୍ୟ କରୁଛି। ଉତ୍ପାଦନ, ପ୍ରକ୍ରିୟାକରଣ, ବ୍ୟାପକ ବଜାର କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟରେ ଏହି ବୋର୍ଡ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରୁଛି। ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ନଡ଼ିଆ କୃଷିକୁ ଗୁରୁତ୍ୱ ପ୍ରଦାନ କରାଯାଉଛି। ନଡ଼ିଆ ଗଛ ପ୍ରକୃତିର ଏକ ଅମୂଲ୍ୟ ଅବଦାନ, ସ୍ୱାସ୍ଥ୍ୟ ଓ ପରିବେଶ ସୁରକ୍ଷା ପାଇଁ ଏକ ବରଦାନ।
1: ଶେଷ ହେଲା ଆଜିର ପ୍ରସଙ୍ଗ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହିଲା ମୁଖ୍ୟ ଖବର। ନୂଆଦିଲ୍ଲୀ ନ ଜଳଶକ୍ତି ମନ୍ତ୍ରଣାଳୟ ବିଭାଗୀୟ ସମ୍ମିଳନୀ ଆଜି ହେଉଛି ଉଦ୍ଯାପୀ ସମ୍ମିଳନୀତି। ରାଜ୍ୟର ଜଳ ସଂରକ୍ଷଣ, ଭୂତଳ ପରିଚାଳନା ଆଉ ଭିତ୍ତିଭୂମି ବିକାଶର ସଫଳତା ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ।

0: ରାଜ୍ୟ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାଥି ତୀର୍ଥଯାତ୍ରା ହେଲା ଶୁଭାରମ୍ଭ। ଭୁବନେଶ୍ୱରରୁ 785 ଜଣ ଅଯୋଧ୍ୟା ବାରଣାସୀକି କଲେ ଯାତ୍ରା। ରାଜ୍ୟର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକେ ବରକସ କରିବାର ଲାଗି ଓଷ୍ଟମା ତରଫ ସ୍ୱାକ୍ଷରିତ ହେଲା 2 ବୁଝାମଣାପତ୍ର। ଆଉର୍ ପ୍ରଦୂଷଣ ପ୍ରମାଣପତ୍ର ଜରିମାନାକେ କମ୍ କଲେ ରାଜ୍ୟ ସରକାର। ଏଥର ପୂରା ଖବର। ନୂଆଦିଲ୍ଲୀନ ଆଜି ଜଳଶକ୍ତି ମନ୍ତ୍ରଣାଳୟର ବିଭାଗୀୟ ସମ୍ମିଳନୀ ଉଦ୍ଯାପିତ ହେଉଛି। ଗଲାକାଇନୁ ମୂଲ ହୋଇଥିବାର ଏହି ଦୁଇଦିନିଆ ସମ୍ମିଳନୀ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପରିକଳ୍ପିତ ବିଭାଗସ୍ତରୀୟ ଶିଖର ସମ୍ମିଳନୀର ପହିଲା କେପ୍। ଶିଖର ସମ୍ମିଳନୀଟି 4 ପ୍ରମୁଖ କ୍ଷେତ୍ର ଉପରେ ଖାସ୍ ଧ୍ୟାନ ଦିଆଯାଇଛି। ଆଜି ଉଦ୍ଯାପନୀ ସମାରୋହ ସମ୍ମିଳନୀଟି ପ୍ରଧାନମନ୍ତ୍ରୀଙ୍କ ସହିତ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏଙ୍କ ସହିତ ଭିନ୍ ଭିନ୍ ରାଜ୍ୟର ଜଳସମ୍ପଦ ମନ୍ତ୍ରୀ ଆଉ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଅଛନ୍। ସମ୍ମିଳନୀଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇକରି କହିଛନ୍, ଓଡ଼ିଶାର ଅର୍ଥନୀତି କୃଷି ପ୍ରଧାନ ହୋଇଥିବାରୁ ଜଳ ସୁରକ୍ଷା ଆଉ ସିଞ୍ଚନ ବିକାଶକେ ସରକାର ଅତ୍କା ପ୍ରାଥମିକତା ଦେଉଛନ୍। ଏଥିଲାଗି ଗଲା 2 ଭିତରେ ରାଜ୍ୟ 54,000 କୋଟି ଟଙ୍କାର ଜଳ ଭିତ୍ତିଭୂମି କାମକେ ମଞ୍ଜୁରୀ ଦିଆଯାଇଛି। ଆଉ ଖୁବ୍ କମ୍ ସମୟ ଭିତରେ 3,20,000 ହେକ୍ଟର ଚାଷ ଜମିକେ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ସମ୍ମିଳନୀଟି ମୁଖ୍ୟମନ୍ତ୍ରୀ ରାଜ୍ୟର ଜଳ ସଂରକ୍ଷଣ, ଭୂତଳ ପରିଚାଳନା ଆଉ ଭିତ୍ତିଭୂମି ବିକାଶର ବ୍ୟାପକ ସଫଳତା ଉପସ୍ଥାପନ କରିଛନ୍। ରାଜ୍ୟର ଜଳ ଭିତ୍ତିଭୂମିକେ ବରକସ କରିବାର ଲାଗି 770 ନୂଆ ଚେକ୍ଡ୍ୟାମ୍, 9 ଇନ୍ଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକ୍ଚର କାମ ଶେଷ ହୋଇଥିବାର ବେଳେ 1,312 ପୁରାନା ଚେକ୍ଡ୍ୟାମ୍ର ପୁନରୁଦ୍ଧାର କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍। ରାଜ୍ୟ ଏ ଦିଗେ ନିଆଯାଇଥିବାର ଭିନ୍ ଭିନ୍ ପଦକ୍ଷେପ ଲାଗି ଆଗନୁ 5 ରାଷ୍ଟ୍ରୀୟ ଜଳ ପୁରସ୍କାରଟି ଓଡ଼ିଶା ସର୍ବଶ୍ରେଷ୍ଠ ରାଜ୍ୟର ମାନ୍ୟତା ପାଇସାରିଛି ବୋଲି ମୁଖ୍ୟମନ୍ତ୍ରୀ ଏ ଅବସରରେ କହିଛନ୍। ଭୁବନେଶ୍ୱର ନୂଆ ରେଳ ଷ୍ଟେସନଠାରେ ଆଜି ସକାଳର 11 ମୁଖ୍ୟମନ୍ତ୍ରୀ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ ହୋଇଛି। ଯୋଜନା ଅଧୀନତି 785 ଜଣ ଯୋଗ୍ୟ ତୀର୍ଥଯାତ୍ରୀଙ୍କୁ ଓଡ଼ିଶାନ ବାରଣାସୀ ଓ ଅଯୋଧ୍ୟା ନେଇକରି ଯାଉଥିବାର ଗୋଟିଏ ଖାସ୍ ଟ୍ରେନ୍କେ ଉପମୁଖ୍ୟମନ୍ତ୍ରୀ ଆଉ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଶୁଭାରମ୍ଭ କରିଛନ୍। ଚଳିତ ଆର୍ଥିକ ବଛର ପହିଲା କ୍ଷେପେ ପୁରୀ, କଟକ, ଜଗତସିଂହପୁର, ଖୋର୍ଦ୍ଧା, ଢେଙ୍କାନାଳ ଆଉ କେନ୍ଦ୍ରାପଡ଼ା ଜିଲ୍ଲାର ବରିଷ୍ଠ ନାଗରିକମାନେ ତୀର୍ଥଯାତ୍ରାଥି ଯାଇଛନ୍। ଏ ଅବସରରେ ଶ୍ରୀମତୀ ପରିଡ଼ା କହିଛନ୍, ପ୍ରଭୁ ଲିଙ୍ଗରାଜଙ୍କ ପୀଠନୁ କାଶୀ ବିଶ୍ୱନାଥ ଆଉ ଅଯୋଧ୍ୟା ପୀଠକେ ଏହି ଯାତ୍ରା ସଫଲ ହେଉ। କାର୍ଯ୍ୟକ୍ରମଟି ଶିଳ୍ପ, ଦକ୍ଷତା ବିକାଶ, ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପତ ଚନ୍ଦ୍ର ସ୍ୱାଇଁ ଯୋଗ ଦେଇକରି ତୀର୍ଥଯାତ୍ରୀମାନଙ୍କର ସଫଲ ଯାତ୍ରା ଲାଗି ଶୁଭକାମନା କରିଛନ୍। ଇନ ଜଣାଇ ଦିଆଯାଇପାରେ ଯେ 2026-27 ପଛରେ ମୋଟ 10 କ୍ଷେପେ 8,000 ବରିଷ୍ଠ ନାଗରିକ ଅଯୋଧ୍ୟା, ବାରଣାସୀ, ହରିଦ୍ୱାର, ଋଷିକେଶ, ରାମେଶ୍ୱରମ୍, ମଦୁରାଇ ବାଗେର ଭିନ୍ ଭିନ୍ ଜାଗା ବୁଲିବେ। ରାଜ୍ୟର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକେ ଡାଟା ଭିତ୍ତିକ ବୈଜ୍ଞାନିକ ଆଉ ପ୍ରଯୁକ୍ତି ସମ୍ପନ୍ନ କରିକି ବରକସ କରବାର ଦିଗେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓଷ୍ଟମା ତରଫ ଆଜି 2 ଜରୁରୀ ବୁଝାମଣାପତ୍ର ଲୋକସଭା ଭବନରେ ସ୍ୱାକ୍ଷରିତ ହୋଇଛି। ଜାତିସଂଘ ବିକାଶ କାର୍ଯ୍ୟକ୍ରମ UNDP ଆର୍ ସିଭିକ୍ ଡାଟା ଲେବ୍ ସହିତ ଇ ସହଭାଗିତା କରାଯାଇଛି। ଏହି ଦୁଇ ପ୍ରମୁଖ ସହଯୋଗିତା ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା କ୍ଷମତାକେ ତୃଣମୂଳ ସ୍ତରନ ଅତ୍କା ବରକସ କରବାର ସହିତ ରାଜ୍ୟକେ ଗୋଟିଏ ବିପର୍ଯ୍ୟୟ ସହନଶୀଳ ଆଉ ସୁରକ୍ଷିତ ରାଜ୍ୟ ବନାବା ବୋଲି ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ଏହି ସହଭାଗିତା ଅଧୀନତି ଓଷ୍ଟମା ଆଉ UNDP ମିଳିତ ଭାବେ 30 ଜିଲ୍ଲାନ ଗୋଟିଏ ବ୍ୟାପକ ବିପଦ ଆଶଙ୍କା ଆଉ ସଙ୍କଟାପନ୍ନ ସ୍ଥିତି ଆକଳନ କରିବେ। ଏହି ଦୁଇ ବୁଝାମଣାପତ୍ର ରାଜ୍ୟର ବିପର୍ଯ୍ୟୟ ବୁଝାମଣାପତ୍ର ବ୍ୟବସ୍ଥାକେ ପାରମ୍ପରିକ ପଦ୍ଧତିନୁ ଉପରକେ ନେଇକରି ପୂରାପୂରି ବୈଜ୍ଞାନିକ, ଡାଟା ଭିତ୍ତିକ ଆଉ ଡିଜିଟାଲ ଭାବେ ଅତ୍କା ଶକ୍ତିଶାଳୀ କରିବା। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱଟି ଜିରୋ କାଜୁଆଲିଟି ହାସଲ ଦିଗେ ଏଇଟା ଗୋଟିଏ ବଡ଼ ପଦକ୍ଷେପ ହେବା ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଦୂଷଣ ପ୍ରମାଣପତ୍ର ଜରିମାନାକେ କମ୍ କରାଯାଇଛି ବୋଲି ସଡ଼କ ଆଉ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍। ଜରିମାନା ଟଙ୍କା 10,000 ବଦଲେ 6,000 ଧାରିଜ କରାଯାଇଛି। 2 ଆଉ 3 ଚକିଆ ଗାଡ଼ି ଲାଗି ପହିଲା ଥର ନିୟମ ଭାଙ୍ଗିଲେ 1,000 ଆଉ 2 ଥର ଲାଗି 5,000 ଦେବାରକେ ପଡ଼ବା ବୋଲି ମନ୍ତ୍ରୀ କହିଛନ୍। 4 ଗାଡ଼ି ଲାଗି ପହିଲା ଥର ନିୟମ ଭାଙ୍ଗିଲେ 2,000 ଆଉ 2 ଥର ଲାଗି 5,000 ଜରିମାନା ଲାଗୁ କରାଯିବା। ଇତା ଛଡ଼ା ଅଲଗା ଗାଡ଼ିମାନଙ୍କ ଲାଗି ପହିଲା ଥର ନିୟମ ଭାଙ୍ଗିଲେ 3,000 ଆଉ 2 ଥର ଲାଗି 6,000 ଜରିମାନା ଦେବାରକେ ପଡ଼ବା। 90 ଅତ୍କା ଦିନ ଇ ଚାଲାଣ ବାକି ଥିଲେ ପ୍ରଦୂଷଣ ପ୍ରମାଣପତ୍ର ରଦ୍ଦ ହୋଇଯିବା ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍।
1: ଯେଉଁ ଗାଡ଼ିର ପଲ୍ୟୁସନ୍ ସାର୍ଟିଫିକେଟ୍ ନାହିଁ ତାକୁ 10,000 ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ଥିଲା, ତାକୁ ଆମ ସରକାର ତାକୁ ଆଜି କମେଇ ଦେଇଛନ୍ତି। ଏବଂ ଯେଉଁଭଳି ଭାବେ ଆମ ସରକାରଙ୍କର ଆନ୍ତରିକତା, ଲୋକଙ୍କ ସେବା, ଆଜି ଯେଉଁ ଗାଡ଼ିର ପଲ୍ୟୁସନ୍ ନଥିବ ତାକୁ 1,000 ପ୍ରଥମ ଥର ଉଲ୍ଲଂଘନ କଲେ ଏବଂ ଦ୍ୱିତୀୟ ଥର ଉଲ୍ଲଂଘନ କଲେ 2,000 2-3 ପାଇଁ। ସମସ୍ତଙ୍କୁ ମୋର ଅନୁରୋଧ ଅଛି ଯେ ଗାଡ଼ି ଚଲାଇବା, ରୋଡ଼କୁ ଗାଡ଼ି ଆଣିବା, ସଡ଼କ ସୁରକ୍ଷା ଦୃଷ୍ଟିକୋଣ

0: ଆମେ ସମସ୍ତେ ସାବଧାନତା ପାଳନ କରିବା, ସମସ୍ତ କାଗଜପତ୍ର ଅନ୍ତପକ୍ଷେ ସଜାଡ଼ିବା ଆବଶ୍ୟକ। ସମସ୍ତଙ୍କୁ ଅନୁରୋଧ ଅଛି ସରକାରଙ୍କୁ ସହଯୋଗ କରିବା।
1: ଭୂତମାସର ଅନ୍ଧାର ପଖର ପଞ୍ଚମୀ ତିଥି ଆଜି ପୁରୀ ଶ୍ରୀମନ୍ଦିର ଶ୍ରୀ ବିଗ୍ରହମାନଙ୍କ ରାହୁଲ ରେଖା ଲାଗି ନୀତି ହେଉଛି। ଇଟା ଗୋଟେ ଗୁପ୍ତ ନୀତି ହେଇଥିବାର ପହିଲା ଭୋଗ ମଣ୍ଡପ ଭୋଗ ଶେଷବା ଋତୁରୁ ଏ ସ୍ୱତନ୍ତ୍ର ନୀତି ଚାଲିଛି। ଏଥିର୍ଲାଗି ଆଜି ଦ୍ୱିପହର 2:30 ସଞ୍ଜର 7 ତକ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା। ଗଲା ସ୍ନାନ ପୂର୍ଣ୍ଣିମା ଦିନ ଅଣସର ଘରେ ମହାପୁରୁମାନଙ୍କର ଶ୍ରୀମୁଖର ଚାରିଆଡ଼େ ସୁନାଥି ତିଆରି ହୋଇଥିବାର ରାହୁରେଖାକେ ଓଲାଗି କରେଇକରି ଭଣ୍ଡାର ଘରେ ରଖାଯାଇଥିଲା। ଇତାକେ ଆଜି ରେଖା ପଞ୍ଚମୀ ଅବସରରେ ମହାପୁରୁମାନଙ୍କର ଶ୍ରୀମୁଖନ ଲାଗି କରାଯିବା। ରାଜ୍ୟର କେତେଟା ଜାଗାନ ଆଜି ଖାସ୍ ଦ୍ୱାରପୂଜା ନୀତି କରାଯିବାର ବିଧି ରହିଛି। ରକ୍ଷା ପଞ୍ଚମୀନ ଗୃହକର୍ତ୍ତାମାନେ ସାମ୍ପ ହିଂସ୍ର ପଶୁ ଭୂତ ପିଶାଚମାନଙ୍କନୁ ନିଜକେ ସୁରକ୍ଷିତ ରଖବା ଲାଗି ଶ୍ରୀ ବଟୁକ ଭୈରବଙ୍କର ପୂଜା କରସନ୍। ଭାରତୀୟ ସଂସ୍କୃତିଥି ନଡ଼ିଆ କି ଶ୍ରୀଫଳର ବହୁତରେ ଗୁରୁତ୍ୱ ରହିଛି। ଶୁଭ ସମୃଦ୍ଧିର ପ୍ରତୀକ ନଡ଼ିଆର ବ୍ୟବହାର ଆର୍ ତାର ଉପଯୋଗିତା ବାବଦେ ଲୋକକୁ ସଚେତନ କରବାର ଲକ୍ଷ୍ୟତି ଆଜି ପାଳନ କରାଯାଉଛି ବିଶ୍ୱ ନଡ଼ିଆ ଦିବସ। 2009 ସେପ୍ଟେମ୍ବର ମାସର 2 ଦିନ ଏସିଆ ପେସିଫିକ କୋକୋନଟ କମ୍ୟୁନିଟି ଗଠନ କରାଯାଇଥିଲା। ନଡ଼ିଆ ଚାଷ ବାବଦେ ଲୁକର ଭିତରେ ସଚେତନତା ବଢ଼ାବାରଟା ଏ ଦିବସର ମୁଖ୍ୟ ଲକ୍ଷ୍ୟ ଆଏ। ଏ ବଛର ନଡ଼ିଆ ଦିବସର ବାର୍ତ୍ତା ରହିଛେ ନଡ଼ିଆର ଶକ୍ତିକେ ଉନ୍ମୋଚନ କର୍ମା ଆର୍ ବିଶ୍ୱସ୍ତରର କାମକେ ତହକାମା। ସୂଚନା ଅନୁସାରେ ନଡ଼ିଆ ଉତ୍ପାଦନତି ଭାରତ ପୃଥିବୀର 3 ରହିଛି। ବିଧାନସଭା ସଦାଚାର ଗୃହ କମିଟି ଆଜି ସମ୍ବଲପୁର ଗସ୍ତି ଆସିଛନ୍। କମିଟିର ଅଧ୍ୟକ୍ଷ ସନାତନ ବିଜୁଳିଙ୍କ ନେତୃତ୍ୱତି କମିଟିର ସଦସ୍ୟମାନେ ସମ୍ବଲପୁର ଆସିକରି ମା ସମଲେଶ୍ୱରୀଙ୍କ ଦର୍ଶନ କଲା ଉତ୍ତରୁ ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷନ ସମୀକ୍ଷା ବୈଠକ କରିଛନ୍। ବୈଠକଟି ବୁକ୍ ସର୍କଲ ଅଫ୍ 47 ପାଲନ ଏସିଡିସି ବୈଠକ ବାବଦେ ବିସ୍ତୃତ ଆଲୋଚନା ହୋଇଛି। ଇତାର ଛଡ଼ା ସାଂସଦ ଆଉ ବିଧାୟକମାନଙ୍କ ଭିତରେ ସୁସମ୍ପର୍କ ବାବଦେ ଭିଲ୍ ଆଲୋଚନା ହୋଇଛି। କୃତ୍ରିମ ବୁଦ୍ଧିମତା ଏଆଇର ଅସତ୍ ବ୍ୟବହାର ଉପରେ ରୋକ ଲଗାଇବାର ଲାଗି କମିଟି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛି। ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରନୁ ଆଇବା 4 ହାଇଦ୍ରାବାଦ ଭୁବନେଶ୍ୱର ଭିତରେ ସିଧାସଳଖ ବିମାନ ସେବା ଫେର୍ ଘାଏ ମୂଲ ହେବା ବୋଲି ବିମାନ କମ୍ପାନୀ ଷ୍ଟାର ଏୟାର ତରଫୁ ସୂଚନା ଦିଆଯାଇଛି। ଓଡ଼ିଶା ଲାଗି ହପ୍ତାକ ମୋଟ 24 ନୂଆ ବିମାନ ସେବା ଯୋଡ଼ାଯିବା, ସେଥିର୍ ଭିତରୁ ଭୁବନେଶ୍ୱର ଝାରସୁଗୁଡ଼ା ବିମାନ ସେବା ହପ୍ତାକ 6 ଚଳାଚଳ କରବା ବୋଲି କମ୍ପାନୀ ତରଫୁ ସୂଚନା ମିଳିଛି। ନୂଆପଡ଼ା ଜିଲ୍ଲାନ ପରିବେଶ ସୁରକ୍ଷା, କଠିନ ବର୍ଜ୍ୟବସ୍ତୁ ପରିଚାଳନା ଆଉ ପ୍ରଦୂଷଣ ନିୟନ୍ତ୍ରଣକେ ବରକସ କରବାର୍ ଲାଗି ଜିଲ୍ଲାପାଳ ମଧୁସୂଦନ ଦାସଙ୍କର ଅଧ୍ୟକ୍ଷତାତି ଆଜି 4 ଜିଲ୍ଲା ପରିବେଶ ନିରୀକ୍ଷଣ କମିଟି ବୈଠକ ହୋଇଯାଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବଲାଙ୍ଗୀରର ଆଞ୍ଚଳିକ ଅଧିକାରୀ ବବିତା ସିଂ କ୍ରସର ୟୁନିଟ୍ର ଯୁଗ୍ମ ଯାଞ୍ଚ ଆଉ ରାଇସ୍ ମିଲ୍ ନିୟମ ଉଲ୍ଲଙ୍ଘନ ବାବଦେ ସୂଚନା ଦେଇଥିଲେ। ହୋଟେଲମାନଙ୍କର ପରିବେଶ ସମ୍ମତି ଆଉ ଏସ୍ଟିପି ବ୍ୟବସ୍ଥା ଉପରେ ଜୋର ଦେଇକରି ନିୟମ ନାଇଁ ମାନୁଥିବାର ହୋଟେଲମାନଙ୍କର ବିରୋଧୀ କଡ଼ା କାର୍ଯ୍ୟାନୁଷ୍ଠାନ ଲାଗି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍। ଚାକିରି ଆଶାୟୀ ପ୍ରାର୍ଥୀମାନଙ୍କୁ ଭିନ୍ ଭିନ୍ ଘରୋଇ କମ୍ପାନୀମାନଙ୍କେ ନିଯୁକ୍ତି ସୁଯୋଗ ଦେବାର ଉଦ୍ଦେଶ୍ୟ ଆଇବା 5 ଶନିବାର ଦିନ ଝାରସୁଗୁଡ଼ା ଜିଲ୍ଲାର ଗୋଟିଏ ନିଯୁକ୍ତି ଅଭିଯାନର ଆୟୋଜନ କରାଯାଇଛି। ଏହି ଅଭିଯାନ ଜିଲ୍ଲାପାଳଙ୍କର କାର୍ଯ୍ୟାଳୟ DMF ପ୍ରେକ୍ଷାଳୟନ ସକାଳ 10:30 ତକ ଚାଲ୍ବା। ଆଶାୟୀ ଯୁବକ ଯୁବତୀମାନେ ଧାରି ସମିଆ ଭିତରେ ଜରୁରୀ ଶିକ୍ଷାଗତ ପ୍ରମାଣପତ୍ର, ବାୟୋଡାଟା ଆଉ ଜରୁରୀ କାଗଜପତ୍ର ସହିତ ଉପସ୍ଥିତ ରହିବାରକେ ପ୍ରଶାସନ ତରଫୁ ଅନୁରୋଧ କରାଯାଇଛି। ଝାରସୁଗୁଡ଼ା ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନଙ୍କର ଅଧ୍ୟକ୍ଷତାତି ଜିଲ୍ଲାସ୍ତରୀୟ ଏକକ ବାତ୍ୟାୟନ ଅନୁମୋଦନ କର୍ତ୍ତୃପକ୍ଷଙ୍କର ବୈଠକ ହୋଇଯାଇଛି। ଜିଲ୍ଲାତି ଶିଳ୍ପାୟନର ଅଗ୍ରଗତି, ନୂଆ ଉଦ୍ୟୋଗ ସ୍ଥାପନା ଓ ପୁଞ୍ଜିନିବେଶକେ ତୁର୍ତ୍ତି କରିବା ଲାଗି ବୈଠକଟି ଆଲୋଚନା କରାଯାଇଛି। ପାଣିପାଗ ଉତ୍ତର ପଶ୍ଚିମବଙ୍ଗ, ଉତ୍ତର ସମୁଦ୍ର ଖଣି, ଓଡ଼ିଶା ଆଉ ଉତ୍ତର ପଶ୍ଚିମ ବଙ୍ଗୋପସାଗରକେ ଲାଗିକରି ଥିବା ଇଲାକାନ ଗୋଟିଏ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଏତାର ପ୍ରଭାବତି ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିଛି। ଆଇବା 24 ଭିତରେ ରାଜ୍ୟର 12 ଜିଲ୍ଲାକେ ଧୁକାଗଡ଼ି ଆଉ ବିଜୁଳି ମାରିକରି ଅତି ଜବର ବର୍ଷା ହେବାର ସମ୍ଭାବନା ଅଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ଆଇବା ହପ୍ତେ ତକ ରାଜ୍ୟର ଭିନ୍ ଭିନ୍ ଜାଗାନ ହାଲକା ନୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ନୂଆଦିଲ୍ଲୀନ ଜଳଶକ୍ତି ମନ୍ତ୍ରଣାଳୟ ବିଭାଗୀୟ ସମ୍ମିଳନୀ ଆଜି ହେଉଛି ଉଦ୍ଯାପିତ। ରାଜ୍ୟ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାତି ତୀର୍ଥଯାତ୍ରାର ହେଲା ଶୁଭାରମ୍ଭ। ରାଜ୍ୟର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକେ ବରକସ କରବାର ଲାଗି ଓଷ୍ଟମା ତରଫୁ ସ୍ୱାକ୍ଷରିଥିଲା 2 ବୁଝାମଣାପତ୍ର ଆଉ ପ୍ରଦୂଷଣ ପ୍ରମାଣପତ୍ର ଜରିମାନାକେ କମ୍ କଲେ ରାଜ୍ୟ ସରକାର। ଆଜିର ଆଞ୍ଚଳିକ ଖବର ଇନୁ ଶେଷ ହେଲା।

0: ଆକାଶବାଣୀ
1: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକରୁ। ସମୟ ବର୍ତ୍ତମାନ ରାତି 7:15। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ଟିମ୍ ଇଣ୍ଡିଆ ମନୋଭାବକୁ ସୁଦୃଢ଼ କରିବା ଲାଗି ଜଳଶକ୍ତି ମନ୍ତ୍ରଣାଳୟର ସମ୍ମିଳନୀରେ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ନେପାଳ ବନ୍ୟା ପରିସ୍ଥିତିର ମୁକାବିଲା ଲାଗି ଦୃଢ଼ ମନୋବଳର ଆବଶ୍ୟକତା ରହିଛି କହିଲେ ପ୍ରଧାନମନ୍ତ୍ରୀ ବଲେନ୍ଦ୍ର ଶାହା। ମୃତ୍ୟୁ ସଂଖ୍ୟା 1,127କୁ ବୃଦ୍ଧି। ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି କ୍ଷେତ୍ର ଟ୍ରଷ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅବସରପ୍ରାପ୍ତ ଏୟାର ମାର୍ଶାଲ ଜିତେନ୍ଦ୍ର ମିଶ୍ର ନିଯୁକ୍ତ ଏବଂ ଚୀନ ମାଷ୍ଟର୍ସ ସୁପର ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେଲେ ଭାରତର କିଦାମ୍ବି ଶ୍ରୀକାନ୍ତ ଓ ତନ୍ଭି ଶର୍ମା। ବିସ୍ତୃତ ସମ୍ବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀର ସୁଷମା ସ୍ୱରାଜ ଭବନଠାରେ ଆଜି ଜଳଶକ୍ତି ମନ୍ତ୍ରଣାଳୟର ବିଭାଗୀୟ ସମ୍ମିଳନୀର ଉଦ୍ଯାପନୀ ଅଧିବେଶନରେ ଉଦ୍ବୋଧନ ଦେଇଛନ୍ତି। ଏହି ସମ୍ମିଳନୀ ହେଉଛି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପରିକଳ୍ପିତ ବିଭାଗସ୍ତରୀୟ ଶିଖର ସମ୍ମିଳନୀର ପ୍ରଥମ ପର୍ଯ୍ୟାୟ। ଟିମ୍ ଇଣ୍ଡିଆ ମନୋଭାବକୁ ସୁଦୃଢ଼ କରିବା, ସହଯୋଗୀ ସଂଘୀୟ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବା ସହିତ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଘନିଷ୍ଠ ସହଯୋଗ ଦ୍ୱାରା ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଉପରେ ସାମୂହିକ ଦାୟିତ୍ୱ ବୃଦ୍ଧି କରି ସମୟାନୁବର୍ତ୍ତୀ ସମାଧାନ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ନେପାଳ ପ୍ରଧାନମନ୍ତ୍ରୀ ବଲେନ୍ଦ୍ର ଶାହା ଆଜି ପ୍ରତିନିଧି ସଭାରେ ବନ୍ୟା ବିପର୍ଯ୍ୟୟ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ପରିସ୍ଥିତିର ମୁକାବିଲା କରିବା ଲାଗି ଦୃଢ଼ ମନୋବଳ ଏବଂ ସାହସର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ନେପାଳ ତିବ୍ଦତ ସୀମାନ୍ତ ନିକଟବର୍ତ୍ତୀ ଅଞ୍ଚଳରେ ବରଫଖଣ୍ଡ ଭୁଷୁଡ଼ିବା ଫଳରେ ବଡ଼ଧରଣର ବନ୍ୟା ଗତମାସ 26 ହୋଇଥିଲା ବୋଲି ସେ କହିଛନ୍ତି। ଏଥିରେ 1,127 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 4,900 ଜଣ ନିଖୋଜ ଥିବା ସୂଚନା ଦେଇଛନ୍ତି। ନେପାଳର ରାସୁଆ, ନୂଆକୋଟ ଏବଂ ଧାଡ଼ିଙ୍ଗ ଜିଲ୍ଲାରେ କେବଳ ବନ୍ୟା ବିପର୍ଯ୍ୟୟ ହୋଇନଥିଲା, ବରଂ ନେପାଳର ସମଗ୍ର ଅଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ଏପରି ଘଡ଼ିଛନ୍ତି ମୁହୂର୍ତ୍ତରେ ଦେଶର ନେତାମାନେ ସାଧାରଣ ଜନତାଙ୍କୁ ସାହସ, ସମର୍ଥନ ଏବଂ ଦୃଢ଼ ପ୍ରତିଶ୍ରୁତି ଦେବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ଶାହା କହିଛନ୍ତି। ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ସୁରକ୍ଷା ସଂସ୍ଥା

ଗୁଡ଼ିକୁ ପ୍ରଭାବିତ ଅଞ୍ଚଳରେ ମୁତୟନ କରାଯାଇଛି। ସେମାନେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ସେନାବାହିନୀର ହେଲିକପ୍ଟର ମଧ୍ୟ ଉଦ୍ଧାର ଓ ରିଲିଫ୍ ସହାୟତା ଜାରି ରଖିଛନ୍ତି। ଆହତମାନଙ୍କୁ ମାଗଣାରେ ଚିକିତ୍ସା ସୁବିଧା ପ୍ରଦାନ କରାଯାଉଛି। ସେହିପରି ପ୍ରଭାବିତ ଲୋକଙ୍କୁ ଖାଦ୍ୟ ଏବଂ ବାସଗୃହ ଯୋଗାଇ ଦେବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ସରକାରଙ୍କ ପକ୍ଷରୁ ବନ୍ୟା ପ୍ରଭାବିତଙ୍କ ଲାଗି ଆର୍ଥିକ ସହାୟତା ମଞ୍ଜୁର କରାଯାଇଥିବା ଶ୍ରୀ ଶାହା କହିଛନ୍ତି। ଭାରତ ପକ୍ଷରୁ ନେପାଳକୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ ଜାରି ରହିଛି। ନେପାଳରେ ଥିବା ଭାରତର ରାଷ୍ଟ୍ରଦୂତ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି, ଆଜି ଅପରାହ୍ନରେ ନେପାଳରେ ରିଲିଫ୍ ସହାୟତା ସାମଗ୍ରୀ ନେଇ ଭାରତର ପଞ୍ଚମ ବିମାନ ପହଞ୍ଚିଛି। ସେଥିରେ 11 ଜଣ ଉଦ୍ଧାରକାରୀ ଦଳ ଉପଯୁକ୍ତ ଯନ୍ତ୍ରାଂଶ ନେଇ ଯାତ୍ରା କରିଛନ୍ତି। ବିମାନରେ 5.5 ଟନ୍ର ଅତ୍ୟାବଶ୍ୟକ ଔଷଧପତ୍ର ମଧ୍ୟ ପଠାଯାଇଛି। ସୁପ୍ରିମକୋର୍ଟ କହିଛନ୍ତି, ନବନିର୍ବାଚିତ ରାଜ୍ୟ ବାର୍ କାଉନ୍ସିଲ୍ଗୁଡ଼ିକ ବିସିଆଇ ଗଠନ ପାଇଁ ବୈଧାନିକ ପ୍ରକ୍ରିୟା ଶେଷ କରିବା ପରେ ଭାରତୀୟ ବାର୍ କାଉନ୍ସିଲ୍ର ପୁନର୍ଗଠନ କରାଯିବ। ବରିଷ୍ଠ ଆଇନଜୀବୀ ମନନ ମିଶ୍ର ବିସିଆଇ ଅଧ୍ୟକ୍ଷ ପଦବୀରେ ରହିବା ସହିତ ତାଙ୍କ କାର୍ଯ୍ୟକାଳ 2030 ପର୍ଯ୍ୟନ୍ତ ବୃଦ୍ଧି କରାଯିବାକୁ ଚ୍ୟାଲେଞ୍ଜ କରାଯାଇ ହୋଇଥିବା ଆବେଦନଗୁଡ଼ିକର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ 2 ସପ୍ତାହ ମଧ୍ୟରେ ରାଜ୍ୟ ବାର୍ ପରିଷଦରେ ମହିଳା ସଦସ୍ୟଙ୍କ ବିଚାରାଧୀନ ମାମଲାଗୁଡ଼ିକ ଶେଷ କରିବାକୁ ହାଇକୋର୍ଟର ମୁଖ୍ୟ ବିଚାରପତିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପରିଷଦଗୁଡ଼ିକ ସେମାନଙ୍କର ଚୂଡ଼ାନ୍ତ ଗଠନ ସମ୍ପର୍କରେ ସୂଚନା ଦେବା ପାଇଁ 1 ସପ୍ତାହ ଏବଂ ପରେ 2 ସପ୍ତାହ ମଧ୍ୟରେ ଆଡଭୋକେଟ୍ ଆଇନର ଧାରା 4(1)ର ସି ଅନୁଯାୟୀ ଅବଶିଷ୍ଟ ବୈଧାନିକ ପଦକ୍ଷେପଗୁଡ଼ିକୁ ଶେଷ କରି ଅନୁପାଳନ ରିପୋର୍ଟ ଦାଖଲ କରିବେ। କେନ୍ଦ୍ର ସରକାର 2024 ବର୍ଷ ନିମନ୍ତେ ତେଞ୍ଜିଂ ନର୍ଗେ ଜାତୀୟ ସାହସିକତା ପୁରସ୍କାର ଘୋଷଣା କରିଛନ୍ତି। ସାହସିକତା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ପ୍ରତିକୂଳ ପରିସ୍ଥିତିରେ ତ୍ୱରିତ ଏବଂ ଫଳପ୍ରଦ ନିଷ୍ପତ୍ତି ଗ୍ରହଣ, ସାହସିକତା, ଦଳଗତ କାର୍ଯ୍ୟକୁ ପ୍ରୋତ୍ସାହନ ଦେବା ଲାଗି ଏହି ପୁରସ୍କାର ଉଦ୍ଦିଷ୍ଟ। ପୁରସ୍କାରକୁ 4ଟି ବର୍ଗ ଭୂସାହସିକତା, ଜଳ ସାହସିକତା, ଆକାଶମାର୍ଗ ସାହସିକତା ଏବଂ ଆଜୀବନ ସାହସିକତାରେ ବିଭକ୍ତ କରାଯାଇଛି। ପୁରସ୍କାର ରାଶି ସ୍ୱରୂପ ବ୍ୟକ୍ତିବିଶେଷଙ୍କୁ 15 ଲକ୍ଷ ଟଙ୍କା ଏବଂ ମାନପତ୍ର ପ୍ରଦାନ କରାଯିବ। ଭୂସାହସିକତା ବର୍ଗରେ ବଲଜିତ କୌର ଏବଂ କାଲଜାଙ୍ଗ ରିଗ୍ଜିନ୍, ଜଳସାହସିକତା ବର୍ଗରେ ରିମୁ ଶାହା ଏବଂ ଆଜୀବନ ସାହସିକତା ବର୍ଗରେ ଶିବପ୍ରସାଦ ଚାମଲିଙ୍କ ନାମ ମନୋନୀତ କରାଯାଇଛି। ଜାତୀୟ ଚୟନ କମିଟି ଦ୍ୱାରା ଏହିସବୁ ବ୍ୟକ୍ତିବିଶେଷଙ୍କ ନାମ ସୁପାରିଶ କରାଯାଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତୀୟ କ୍ରୀଡ଼ା ପୁରସ୍କାର 2025 ସହିତ ଏହି ପୁରସ୍କାର ପ୍ରଦାନ କରିବେ। ପୁରସ୍କାର ପ୍ରଦାନ ଉତ୍ସବର ତାରିଖ ପରେ ଘୋଷଣା କରାଯିବ ବୋଲି ସୂଚନା ପ୍ରଦାନ କରାଯାଇଛି। ଆପଣମାନେ ସମ୍ବାଦ ଶୁଣିଛନ୍ତି ଆକାଶବାଣୀରୁ। ଉତ୍ତରପ୍ରଦେଶର ଅଯୋଧ୍ୟାସ୍ଥିତ ଶ୍ରୀ ରାମ ଜନ୍ମଭୂମି କ୍ଷେତ୍ର ଟ୍ରଷ୍ଟର ପ୍ରଥମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରୂପେ ୱେଷ୍ଟର୍ଣ୍ଣ ଏୟାର କମାଣ୍ଡର, ପୂର୍ବତନ କମାଣ୍ଡର ତଥା ଅବସରପ୍ରାପ୍ତ ଏୟାର ମାର୍ଶାଲ ଜିତେନ୍ଦ୍ର ମିଶ୍ର ନିଯୁକ୍ତ ହୋଇଛନ୍ତି। ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ଅଧ୍ୟକ୍ଷତାରେ ମଣିରାମ ଦାସ ଛାୱାନୀଠାରେ ଅନୁଷ୍ଠିତ ବୈଠକରେ ଏହି ନିଯୁକ୍ତି ସମ୍ପର୍କରେ ଘୋଷଣା କରାଯାଇଛି। ଶ୍ରୀ ମିଶ୍ର ଟ୍ରଷ୍ଟ ଏବଂ ଶ୍ରୀ ରାମମନ୍ଦିର ସମ୍ପର୍କିତ ସମସ୍ତ କାର୍ଯ୍ୟର ଦାୟିତ୍ୱ ଗ୍ରହଣ କରିବେ। ଟ୍ରଷ୍ଟର ମଧ୍ୟବର୍ତ୍ତୀକାଳୀନ ସାଧାରଣ ସମ୍ପାଦକ କ୍ରିଷ୍ଣା ମୋହନ ମଧ୍ୟ ଅନ୍ୟ 3 ସଦସ୍ୟ ଅଯୋଧ୍ୟାର ବରିଷ୍ଠ ଆଇନଜୀବୀ ମଦନ ମୋହନ ପାଣ୍ଡେ, ଦିଲ୍ଲୀର ମହେଶ ଭାଗଚାନ୍ଦକା ଏବଂ ଶିକୋହାବାଦର ଅବସରପ୍ରାପ୍ତ କୁଳପତି ଡକ୍ଟର ନିର୍ମଳା ଯାଦବଙ୍କ ନାମ ଘୋଷଣା କରିଛନ୍ତି। ଏହି କମିଟିରେ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ପ୍ରମୋଦ କୋହଲି, ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ବିଷ୍ଣୁକାନ୍ତ ଚତୁର୍ବେଦୀ ଏବଂ ସୁରେଶ ହାୱାଡେ ଅଛନ୍ତି। ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି, ଶକ୍ତି ସୁରକ୍ଷା, ଜାତୀୟ ସୁରକ୍ଷା, ସ୍ୱୟଂକ୍ରିୟ ରଣନୀତି ଆତ୍ମନିର୍ଭରଶୀଳ ଅର୍ଥନୀତିଠାରୁ ପୃଥକ୍ ନୁହେଁ। ଷଷ୍ଠ ଆନ୍ତର୍ଜାତିକ ପରିବେଶ ସମ୍ମିଳନୀ 2026ରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ନୂଆଦିଲ୍ଲୀରେ
पीएचडी चैंबर्स ऑफ कॉमर्स एंड इंडस्ट्री पक्षरु भारतर शक्ति एवं खाद्य सुरक्षा अभियान आलोचना चक्र आयोजित होता एगदे श्री सिंह आत्मनिर्भरशील स्वदेशी सुलभ एवं प्रजुक्ति विद्या भित्तिक शक्ति क्षेत्र वृद्धि उपरे आह्वान देखते से कहते सांप्रतिक समय सुरक्षा और दीर्घस्थायी शक्ति भविष्य दिगरे गति करुच्छी स्वच्छ शक्ति दिगक अग्रसर हो क्षेत्र में भारत विश्व प्रमुख।

0: ଭୂମିକା ଗ୍ରହଣ କରିବା ଲାଗି ଆଗ୍ରହୀ। ଶକ୍ତି କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟା ବିକାଶ ସହ ବିନିଯୋଗ ଲାଗି ଭାରତ ତାର ଯାତ୍ରା ଜାରି ରଖିଛି ବୋଲି ଶ୍ରୀ ସିଂ କହିଛନ୍ତି। ଆଣବିକ ଶକ୍ତି ହେଉଛି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଯାହାଦ୍ୱାରା ଶକ୍ତି ସୁରକ୍ଷାର ବହୁମୁଖୀ କାର୍ଯ୍ୟ ହାସଲ ପାଇଁ ସରକାରଙ୍କର ଆଭିମୁଖ୍ୟ ରହିଥିବା ଶ୍ରୀ ସିଂ କହିଛନ୍ତି। ଭାରତର ସ୍ୱଚ୍ଛ ଶକ୍ତି ପରିଚାଳନା କ୍ଷେତ୍ରରେ ଜୈବ ଇନ୍ଧନ ଏବଂ ପରିବର୍ତ୍ତିତ ଅର୍ଥନୀତି ଉପରେ ସରକାର ଗୁରୁତ୍ୱ ପ୍ରଦାନ କରୁଛନ୍ତି। ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି, ଭାରତୀୟ ସାମୁଦ୍ରିକ ଅଞ୍ଚଳରେ ଭାରତର ମହାସାଗର ଅଭିଯାନ ତ୍ୱରାନ୍ୱିତ କ୍ଷେତ୍ରରେ ସେଚେଲ୍ସର ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ରହିଛି। ନୂଆଦିଲ୍ଲୀଠାରେ ସେଚେଲ୍ସ ବାଚସ୍ପତି ଆର୍ଏଲ୍ ଏର୍ନେଷ୍ଟାଙ୍କ ସହ ଆଲୋଚନା ସମୟରେ ଶ୍ରୀ ବିର୍ଲା ଏହା କହିଛନ୍ତି। ଉଭୟଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ଭାରତ ଓ ସେଚେଲ୍ସ ମଧ୍ୟରେ ଥିବା ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରଦାନ, ଡିଜିଟାଲ ପାର୍ଲାମେଣ୍ଟ, ଦକ୍ଷତା ଗଠନ କ୍ଷେତ୍ରରେ ସହଯୋଗ ନେଇ ଆଲୋଚନା କରାଯାଇଥିଲା। ଆଫ୍ରିକାର କଙ୍ଗୋରେ ଇବୋଲାରେ ଏପର୍ଯ୍ୟନ୍ତ 3000ରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ 6100ରୁ ଉର୍ଦ୍ଧ୍ୱ ଜଣଙ୍କଠାରେ ଇବୋଲା ସଂକ୍ରମଣ ସୁନିଶ୍ଚିତ କରାଯାଇଛି। ସରକାରଙ୍କ ପକ୍ଷରୁ ପ୍ରଦତ୍ତ ସଦ୍ୟତମ ତଥ୍ୟ ଅନୁଯାୟୀ 6186ଜଣଙ୍କଠାରେ ଇବୋଲା ଭୂତାଣୁ ସୁନିଶ୍ଚିତ କରାଯାଇଛି। ସେଥିମଧ୍ୟରେ 3007ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଚୀନ୍ ମାଷ୍ଟର୍ସ ସୁପର ବ୍ୟାଡମିଣ୍ଟନ 750 ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ପର୍ଯ୍ୟାୟକୁ ଭାରତର କିଦାମ୍ବି ଶ୍ରୀକାନ୍ତ ଏବଂ ତନ୍ଭି ଶର୍ମା ଉନ୍ନୀତ ହୋଇଛନ୍ତି। ସେହିପରି ପୁରୁଷ ଡବଲ୍ସରେ ସାତ୍ୱିକ ସାଇରାଜ ରାଙ୍କି ରେଡ୍ଡି ଏବଂ ଚିରାଗ ସେଟ୍ଟିଙ୍କ ଯୋଡ଼ି ଓ ମିକ୍ସଡ୍ ଡବଲ୍ସରେ ଧ୍ରୁବ କପିଳା ଏବଂ ତନିଶା କ୍ରାଷ୍ଟୋ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଟିମ୍ ଇଣ୍ଡିଆ ମନୋଭାବକୁ ସୁଦୃଢ଼ କରିବା ଲାଗି ଜଳଶକ୍ତି ମନ୍ତ୍ରଣାଳୟର ସମ୍ମିଳନୀରେ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ନେପାଳ ବନ୍ୟା ପରିସ୍ଥିତିର ମୁକାବିଲା ଲାଗି ଦୃଢ଼ ମନୋବଳର ଆବଶ୍ୟକତା ରହିଛି କହିଲେ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହା। ମୃତ୍ୟୁ ସଂଖ୍ୟା 1127କୁ ବୃଦ୍ଧି। ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି କ୍ଷେତ୍ର ଟ୍ରଷ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅବସରପ୍ରାପ୍ତ ଏୟାର ମାର୍ଶାଲ ଜିତେନ୍ଦ୍ର ମିଶ୍ର ନିଯୁକ୍ତ ଏବଂ ଚୀନ୍ ମାଷ୍ଟର୍ସ ସୁପର ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେଲେ ଭାରତର କିଦାମ୍ବି ଶ୍ରୀକାନ୍ତ ଓ ତନ୍ଭି ଶର୍ମା। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। କନ୍ଧମାଳ ଜିଲ୍ଲା ସମ୍ପର୍କରେ
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କନ୍ଧମାଳ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କନ୍ଧମାଳ ସମ୍ବାଦଦାତା ଉତ୍ପଳ କୁମାର ସାହୁ ଓ ଉପସ୍ଥାପନାରେ ମୁଁ ରଶ୍ମିତା ଦାସ। କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣଙ୍କ ଅଭିନବ ପ୍ରୟାସ ଟିଚ୍ କନ୍ଧମାଳ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିଛି। ମାସର ପ୍ରତ୍ୟେକ ସୋମବାର ଜିଲ୍ଲାପାଳଙ୍କ ସହିତ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ବିଭିନ୍ନ ବ୍ଲକରେ ଜନଶୁଣାଣି ଶିବିରରେ ରହୁଥିବା ବେଳେ କନ୍ଧମାଳ ଜିଲ୍ଲା ଭଳି ଦୁର୍ଗମ ଜିଲ୍ଲାରେ କିଭଳି ଶିକ୍ଷାରେ ସୁଧାର ଆସିବ ସେଥିପାଇଁ ବିଭିନ୍ନ ବ୍ଲକର ବିଦ୍ୟାଳୟଗୁଡ଼ିକରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଯାଇ ପାଠ ପଢ଼ାଉଛନ୍ତି। ଏହାଦ୍ୱାରା ବିଦ୍ୟାଳୟରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀମାନେ ସିଧାସଳଖ ଜିଲ୍ଲାପାଳ ଏସ୍ପି ଓ ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ସହ ଯୋଗାଯୋଗରେ ଆସିପାରୁଛନ୍ତି। ସେମାନଙ୍କ ଭିତରେ ପାଠ ପ୍ରତି ଆଗ୍ରହ ବଢ଼ୁଛି। ବିଭିନ୍ନ ବିଦ୍ୟାଳୟରେ ଥିବା ସମସ୍ୟାଗୁଡ଼ିକ ଜିଲ୍ଲା ପ୍ରଶାସନ ପାଖକୁ ସିଧାସଳଖ ଆସୁଛି, ଯାହାଦ୍ୱାରା ସେଗୁଡ଼ିକ ତୁରନ୍ତ ସମାଧାନ ହୋଇପାରୁଛି। ଏ ସମ୍ପର୍କରେ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ କହିଛନ୍ତି,
3: ଜିଲ୍ଲା ପ୍ରଶାସନର ତାର ଉଦ୍ଦେଶ୍ୟ ରହିଲା କି କେମିତି ଆମେ ଜିଲ୍ଲା ପ୍ରଶାସନ ବ୍ୟାକ୍ ପୁଣି ସ୍କୁଲକୁ ପିଲାମାନଙ୍କ ସହିତ ଟିକେ ଇଣ୍ଟରାକ୍ସନ୍ ହବ। ଦ୍ୱିତୀୟ ଆମେ କହୁଛୁ କି କମସେ କମ୍ MDMରେ ଥରେ ଦେଖନ୍ତୁ, ଟଏଲେଟ୍ସ ଦେଖନ୍ତୁ, ବହୁତ ସ୍କୁଲରେ ବିଭିନ୍ନ ସମସ୍ୟା ଅଛି, ସେଟା ମଧ୍ୟ କମସେ କମ୍ ଜିଲ୍ଲା ପ୍ରଶାସନ ପାଖକୁ ଖବର ଆସିବ। ଆମ BDOମାନେ ମଧ୍ୟ ଜାଣିବେ, DO ମଧ୍ୟ ଜାଣିବେ, ତ ଯେଉଁ ଜାଗାରେ କିଛି ଇଣ୍ଟରଭେନ୍ସନ୍ ଦରକାର, ଜେନୁଇନ୍ ଇଣ୍ଟରଭେନ୍ସନ୍ ଯେଉଁଟା ଦରକାର ସେଟା ମଧ୍ୟ ହେଇପାରିବ।
2: କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌର ପରିଷଦର 9 ୱାର୍ଡ ବାସିନ୍ଦା ରୁନୁ ପ୍ରଧାନଙ୍କ ସହ ସିଧାସଳଖ କଥା ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ସ୍ୱାମୀଙ୍କ ମୃତ୍ୟୁ ପରେ ଦୁଇ ଝିଅଙ୍କ ସହ ରହୁଥିବା ରୁନୁଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମିଳିଥିଲା। ମାତ୍ର 4 ମାସରେ ଘର କାମ ସମ୍ପୂର୍ଣ୍ଣ ହୋଇଥିବାରୁ ରୁନୁଙ୍କୁ ଆଉ 45,000 ଟଙ୍କା ମିଳିଛି। ମୁଖ୍ୟମନ୍ତ୍ରୀ ଏଭଳି କାର୍ଯ୍ୟ ପାଇଁ ସନ୍ତୋଷ

0: ବ୍ୟକ୍ତ କରିଛନ୍ତି। ଏ ସମ୍ପର୍କରେ ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ କହିଛନ୍ତି,
1: ତାଙ୍କର ଘର ସମ୍ପୂର୍ଣ୍ଣ କରିସାରିଛନ୍ତି 4 ମାସ ଭିତରେ, ଏବଂ ସେ ସେଥିପାଇଁ 20,000 ଟଙ୍କା ଏବଂ ପ୍ରସାଦ 20,000 ଟଙ୍କା ଏବଂ ଆବାସ ବନ୍ଧୁରୁ 25,000 ଟଙ୍କା ସହାୟତା ପାଇଛନ୍ତି।
0: ଏ ସମ୍ପର୍କରେ କହିଛନ୍ତି ହିତାଧିକାରୀ ରୁନୁ ପ୍ରଧାନ,
2: ଘର ତରଫରୁ ଆସିଛି 2,50,000, କିନ୍ତୁ ଯେହେତୁ ମୁଁ 4 ମାସ ଭିତରେ କମ୍ପ୍ଲିଟ କଲି ସେଥିପାଇଁ ମୋର ଆହୁରି ଏକ୍ସଟ୍ରା 45,000 ମିଳିଲା। ଚାହିଁବି ସମସ୍ତେ ଏମିତି କରନ୍ତୁ, ମୋ ଭଳି 4 ମାସ ଭିତରେ କମ୍ପ୍ଲିଟ କରନ୍ତୁ, ସୁବିଧା ପାଆନ୍ତୁ, ସବସିଡି ପାଆନ୍ତୁ।
0: କନ୍ଧମାଳ ଜିଲ୍ଲାରେ ବିଗତ 3 ବର୍ଷରେ 300ରୁ ଅଧିକ କୁମାରୀ ମାତୃତ୍ୱ ଘଟଣା ଦେଖିବାକୁ ମିଳିଛି। ଏଭଳି ଘଟଣାକୁ ରୋକିବା ନିମନ୍ତେ କନ୍ଧମାଳ ଏସ୍ପି ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି। ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ଆଶା ଦିଦି, ଅଙ୍ଗନବାଡ଼ି ଦିଦି, ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଭିନ୍ନ ସରକାରୀ କର୍ମଚାରୀଙ୍କୁ 0 ଟିନେଜ୍ ପ୍ରେଗନାନ୍ସି ବିଷୟରେ ସଚେତନ କରାଯାଉଛି। ଏହାଦ୍ୱାରା ସେମାନେ ବିଭିନ୍ନ ଗାଁକୁ ଗାଁ ଯାଇ ଲୋକମାନଙ୍କୁ, ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇବେ, ଯାହାଦ୍ୱାରା ସଚେତନ ଓ ଆଇନ ବିଷୟରେ ସମସ୍ତେ ଅବଗତ ହେବେ। ଏ ସମ୍ପର୍କରେ କନ୍ଧମାଳ ଏସ୍ପି ରମେନ୍ଦ୍ର ପ୍ରସାଦ କହିଛନ୍ତି, ଜିଲ୍ଲାରେ ଆଦିମ ଜନଜାତିର ଲୋକମାନେ ଅଧିକ ବସବାସ କରୁଥିବାରୁ କନ୍ଧ ପରଜାଙ୍କ ନାମ ଅନୁସାରେ ଜିଲ୍ଲାର ନାମ କନ୍ଧମାଳ ହୋଇଛି। ଘଞ୍ଚ ବଣ ଜଙ୍ଗଲ ଭିତରେ କାହିଁ କେଉଁ ଆଦିମ କାଳରୁ ଆଦିବାସୀ ଲୋକମାନେ ଗୋଷ୍ଠୀ ହୋଇ ରହିଆସୁଛନ୍ତି। ଜିଲ୍ଲାରେ କନ୍ଧ ସମ୍ପ୍ରଦାୟ ଲୋକମାନେ ଅଧିକ ସଂଖ୍ୟାରେ ରହୁଥିବା ବେଳେ ସେମାନଙ୍କ ଭାଷା କୁଇ। ସେହିଭଳି କୋଟଗଡ଼, ତୁମୁଡ଼ିବନ୍ଧ, ବେଲଘର ଅଞ୍ଚଳରେ କୁଟିଆ କନ୍ଧ ସମ୍ପ୍ରଦାୟର ଲୋକମାନେ ବସବାସ କରନ୍ତି। ଜିଲ୍ଲାରେ 2 ସବ୍ଡିଭିଜନ ରହିଛି। କନ୍ଧ ସମ୍ପ୍ରଦାୟମାନଙ୍କର ବିକାଶ ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାର ସବୁବେଳେ ଯୋଜନା କରିଆସିଛନ୍ତି। କନ୍ଧମାଳ ପୋଲିସ ପକ୍ଷରୁ ଚାଲିଥିବା ସର୍ଚ୍ଚ ଅପରେସନ ସମୟରେ ମାଓବାଦୀଙ୍କ ଗୁପ୍ତ ଡମ୍ପରରୁ ରାଇଫଲ, 2 ଗ୍ରେନେଡ୍, ଡେଟୋନେଟର, ଟିଫିନ୍ ବକ୍ସ, IED, ଗୋଳାବାରୁଦ ସମେତ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି। ଜିଲ୍ଲାର ସଦର ମହକୁମାରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ 18ତମ ଶ୍ରାଦ୍ଧ ଉତ୍ସବ ବଳିଦାନ ଦିବସ ପାଳନ କରାଯାଇଥିଲା। ଫୁଲବାଣୀ AJO ହାଇସ୍କୁଲ ଖେଳପଡ଼ିଆରେ ସ୍ମୃତି ସଭାର ଆୟୋଜନ କରାଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ।
3: ଏତେବେଳେ ଯାଏଁ ଶୁଣୁଥିଲେ ବିଭିନ୍ନ କାର୍ଯ୍ୟକ୍ରମ ପର୍ଯ୍ୟାୟକ୍ରମେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ ଓ ସମ୍ବଲପୁର କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ଏଥର ପ୍ରଚାର କରୁଛୁ ଚାଷ ଓ ଚାଷୀ ବନ୍ଧୁଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଚାଷବାସ।

0: ହେଉଛନ୍ତି ସେମାନେ ଧାଡ଼ିରେ ରହିବା ଆବଶ୍ୟକ।
1: ତ ଆପଣ କହିବା ହିସାବରେ ଆଜ୍ଞା ଆମର ଚାଷୀ ଭାଇମାନେ ନିହାତି ପକ୍ଷେ ଧାଡ଼ିରେ ରୋବାର ବି କଥା ଆଜ୍ଞା, ଆର ଧାଡ଼ିରେ ବୁଣବା କଥା
0: ଅଧିକା ଆଦାୟ ପାଇବା।
1: କାଁ କରି ବୋଲେ ଆପଣ ଯେନ୍ କଥା ଗୋଟେ କହିଲେ, ଯଦି ଆମେ 30 କେଜି ଧାନ ଯଦି ଆମକେ ଦରକାର ପଡ଼ୁଛେ, ବିହନ ଦରକାର ପଡ଼ୁଛେ, ସେ ଜାଗାରେ 15-17 କେଜିରେ ବି ଧାଡ଼ି ବୁଣାରେ ହେଇଯିବା। ତ ଇତାର ଦ୍ୱାରା କାଣା ହେବା ଆଜ୍ଞା, ଅଧା ଆମର ବିହନଟା ବଞ୍ଚିଯିବା ଆଉ ଠିକ ପ୍ରଣାଳୀ ଚାଷ ହେଇପାରବା ଆଜ୍ଞା।
0: ଠିକ କଥା, ଆପଣ ଠିକ ବୁଝୁଛନ୍ତି। ତ ଧାଡ଼ିରେ ବୁଣିବା ପାଇଁ ଆମର ଗୋଟେ ଯୋଉ ବୈଜ୍ଞାନିକ ମାନେ ଯାହା ଆମ ପାଇଁ ବୈଷୟିକ ଜ୍ଞାନ ସେମାନେ ଦେଇଛନ୍ତି, ତାଙ୍କର ସେଇ ନିର୍ଦ୍ଧାରିତ ଧାଡ଼ିରେ କେଉଁଭଳିଆ ବୁଣିବେ ସେ ଉପାୟ ମୁଁ ଆପଣମାନଙ୍କୁ କହିଦେବା ପାଇଁ ଚାହୁଁଛି ଏଥିରେ
1: ଆଜ୍ଞା।
0: ତ ଆମେ ଧାଡ଼ିରେ ବୁଣିଲେ ଦୁଇ ପ୍ରକାର ଉପାୟରେ ଆମେ ବୁଣିପାରିବା। ଗୋଟେ ହେଉଛି ଆମ ଲଙ୍ଗଳ ସିଆରରେ ଗାରରେ ବି ପକେଇକିରି ବୁଣିପାରିବା
1: ଆଜ୍ଞା।
0: ଆଉ ଯନ୍ତ୍ରଚାଳିତ ଯୋଉ ଧାଡ଼ି ବୁଣା ଯନ୍ତ୍ର ଅଛି
1: ଆଜ୍ଞା,
0: ସେଥିରେ ମଧ୍ୟ ଆମେ ବୁଣିପାରିବା
1: ଆଜ୍ଞା।
0: ତ ଧାଡ଼ି ବୁଣା ଯନ୍ତ୍ର ବ୍ୟବହାର କଲେ ଆମକୁ ସିଆରରେ କ'ଣ କି 6 ଇଞ୍ଚ ବ୍ୟବଧାନରେ ଧାଡ଼ିରେ ଧାଡ଼ିରେ ମଞ୍ଜି ପକେଇଦେଲେ ସେ ମଞ୍ଜି ଅଟୋମେଟିକାଲି ଧାଡ଼ିରେ ସେଇଟା ପଡ଼ିଯିବ
1: ଆଜ୍ଞା।
0: ଆଉ ଯେତିକି ଯେତିକି ବ୍ୟବଧାନରେ ସେ ବିହନଟି ପଡ଼ିବା କଥା ପଡ଼ିବ, ଯେତିକି ଗଭୀରରେ ପଡ଼ିବା କଥା 1.5-2 ଇଞ୍ଚ ଗଭୀରରେ ସେତିକି ଭିତରେ ସେ ବିହନଟି ପଡ଼ିବ
1: ଆଜ୍ଞା।
0: ତ ଆମେ ଜମି ପ୍ରସ୍ତୁତ କରିଦେଇ ସାରିଲା ପରେ, ଜମିକୁ ପଟା ଦେଇ ସାରିଲା ପରେ, ତାପରେ ଆମେ ଲଙ୍ଗଳ ସିଆରରେ ମଧ୍ୟ ଆମେ ଧାଡ଼ିକି ଧାଡ଼ି 6 ଇଞ୍ଚ, ଗଛକୁ ଗଛ 4 ଇଞ୍ଚ ବ୍ୟବଧାନରେ ଆମେ ପକେଇ ଦେଇପାରିବା ମଞ୍ଜି। ଆଉ ଯଦି ସେମିତି ବୁଣିଦେବା, ବୁଣିଦେଲେ ଆମର ଲାଭ କ'ଣ? ଲାଭ ହେଲା ଏତିକି, ଆମର ଘାସ ଅନାବନା ଗଛ ଦମନ କରିବା ପାଇଁ ସୁବିଧା ହୁଏ
1: ଆଜ୍ଞା,
0: କାରଣ ଧାଡ଼ିରେ ଧାଡ଼ିରେ ଘାସ ବାଛିବା ପାଇଁ ସୁବିଧା ହୁଏ
1: ଆଜ୍ଞା।
0: ଆଉ କମ୍ ବିହନ ଲାଗେ, ଯୋଉ କଥା ଆପଣଙ୍କୁ ମୁଁ ଆଗରୁ କହିଥିଲି
1: ଆଜ୍ଞା।
0: ତାପରେ ଆମର ଯୋଉ ବେଉଷଣ କାର୍ଯ୍ୟ କରୁଛନ୍ତି ମଝିରେ
1: ଆଜ୍ଞା,
0: 20-21 ଦିନ ଗଛ ହେଇସାରିଲା ପରେ
1: ଆଜ୍ଞା,
0: ଯୋଉ ବେଉଷଣ କାର୍ଯ୍ୟ କରୁଛନ୍ତି
1: ଆଜ୍ଞା,
0: 2 ଧାଡ଼ି ମଝିରେ ମଧ୍ୟ ଆମେ ଲଙ୍ଗଳ ପୁରେଇକିରି ତାକୁ ଅନ୍ତଃଚାଷ ତାମାନେ ବେଉଷଣ କାର୍ଯ୍ୟ ଆମେ ସୁବିଧାରେ କରିପାରିବୁ
1: ଆଜ୍ଞା।
0: ସେଥିପାଇଁ ଗଛ ବି ଯେତିକି ତାର ଇଏ ରହିବା କଥା ରହିବ। ତାପରେ ଆଉ ଗୋଟେ କଥା, ଧାଡ଼ି ବୁଣାରେ ମାନେ ବର୍ଷା ହେଲେ ମାଟି ଉପରେ ଥିବା ପାଣି ଭିଜିଯାଇ ପାଣି ଧରି ରଖୁଛି, ବର୍ଷା ହେଲା ବୋଇଲେ ସେ ପାଣି ସେ ଗାରରେ ଗାରରେ ରହିଯିବ, ସେଟା ରହିବ କିଛି ସମୟ, ସେଥିପାଇଁ ତାମାନେ ସେ ପାଣି ଧରି ରଖିକି ବହୁତ ଦିନ ପର୍ଯ୍ୟନ୍ତ ସେ ପାଣିଟା ରହିଯିବ, ଯାହାଦ୍ୱାରା କି ଗଛ ଶୀଘ୍ର ମରିବନି, ବଞ୍ଚି ରହିବ। ତାପରେ ଗଜାମରୁଡ଼ି ଯୋଉ ବର୍ଷା ହେବାର ସମ୍ଭାବନା ଥାଏ, ସାଧାରଣତଃ ଧାଡ଼ି ବୁଣା ହେଇଥିଲେ ସେଟା ଶୀଘ୍ର ତାମାନେ ସେ ଗଜାମରୁଡ଼ି ହେବାର ସମ୍ଭାବନା ନଥାଏ
1: ଆଜ୍ଞା। ଆପଣ କହିବା ହିସାବରେ ଆଜ୍ଞା, ଯଦି ଧାଡ଼ି ବୁଣା ଆମେ କର୍ମା ବେଲେ ଆମର ପାଣିର କମ୍ ଦରକାର ପଡ଼ବା ଆଜ୍ଞା?
0: ପାଣି କମ୍ ନାହିଁ, ପାଣି ତାର ଯେତିକି ଆମର ଦରକାର, ଯୋଉ 1-1.5 ଇଞ୍ଚ ଯୋଉଟା ପାଣି ଆମର ଷ୍ଟାଣ୍ଡିଂ ୱାଟର ରଖିବା କଥା, ସେଟା ତ ରଖିବେ ଜମିରେ, ପ୍ରାୟତଃ ବିନା ପାଣିରେ ଚାଷ ହେଇପାରିବ ଧାନ ଚାଷ, କିନ୍ତୁ ମରୁଡ଼ି ସହିବ ତାମାନେ ଯଦି ବର୍ଷା କମ୍ ହୁଏ, ବର୍ଷା କମ୍ ହେବାର ସମ୍ଭାବନା ଥିଲା
1: ଆଜ୍ଞା।
0: ତ ସେତେବେଳକୁ ଆମକୁ ଧାଡ଼ିରେ ଯଦି ଆମେ କରିଥିବା ବୋଲେ ବହୁତ ଦିନ ବ୍ୟବଧାନରେ ବର୍ଷା ହେଲେ ମଧ୍ୟ ଗଛ ମରିବନି
1: ଆଜ୍ଞା,
0: ଗଛ ବଞ୍ଚି ରହିବ
1: ଆଜ୍ଞା।
0: ତାପରେ ଆଉ ଗୋଟେ ଜିନିଷ ହେଉଛି, ସବୁ ମଞ୍ଜି ସମାନ ଭାବରେ ପଡ଼ିଥିବା ଯୋଗୁଁ ଗଛ ସିଆର ଭିତରେ ପଡ଼ିବ
1: ଆଜ୍ଞା,
0: କୁଟା ଉପରେ ଘୋଡ଼େଇ ଇଆଡ଼ୁ ସିଆଡ଼ୁ ପଡ଼ିବନି,
1: ଏଣୁକରି
0: ପ୍ରତ୍ୟେକ ମଞ୍ଜି ଗଜା ହେବ ଆଉ ସବୁ ଗଛ ଯେତେବେଳେ ହୃଷ୍ଟପୃଷ୍ଟ ଭାବରେ ବଢ଼ିବେ ସମାନ ବ୍ୟବଧାନରେ ଗଛ ଥିବା ଦ୍ୱାରା ଆମର ସମାନ ସଂଖ୍ୟାରେ ଏକର ପିଛା ଗଛ ରହିବ
1: ଆଜ୍ଞା।
0: ଆଉ ଅଧିକ ଅମଳ ହେଲେ ଆମେ ଲାଭବାନ ହେବା, ଆମର ଯାହା ଖର୍ଚ୍ଚ ବାର୍ଚ୍ଚ ରଖିଲା ପରେ ଯାହା ବିକ୍ରି ବଟା କରିବା, ସେ ଦେଶର ଖାଦ୍ୟ ସମସ୍ୟା ଦୂର ହେବ
1: ଆଜ୍ଞା।
0: ଏଇଟା ଧାଡ଼ି ବୁଣାର ପ୍ରାଧାନ୍ୟ, ବା ଧାଡ଼ିରେ ଆପଣ ଲଙ୍ଗଳ ସିଆରରେ ବୁଣିପାରନ୍ତି କିମ୍ବା ମେସିନ୍ ସାହାଯ୍ୟରେ ବୁଣିପାରନ୍ତି, ମେସିନ୍ ମଧ୍ୟ ମିଳୁଛି ଏଇ ବାବଦରେ, ଆପଣ ମେସିନ୍ କୃଷି ଅଧିକାରୀମାନଙ୍କ ସାଙ୍ଗେ କଣ୍ଟାକ୍ଟ କରିକିରି ଆପଣ ଆଣିପାରିବେ।
1: ତାପରେ ଆଜ୍ଞା, ଏଇଟା ତ ଆପଣ ଧାଡ଼ି ବୁଣା କଥା କହିଲେ ଆଜ୍ଞା, ଆମର ଯେନ୍ ଚାଷୀ ଭାଇମାନେ ଧାଡ଼ିରେ ରୋପୁଛନ୍ ଆଜ୍ଞା,
0: ହଁ,
1: ସେ ବିଷୟରେ କହନ ଆଜ୍ଞା ଆପଣ।
0: ଧାଡ଼ିରେ ଧାଡ଼ିରେ ଯଦି ଆମେ ଗଛ ରୋଇବା
1: ଆଜ୍ଞା,
0: ତାର ମଧ୍ୟ ସେମିତି ବୁଣା ଯେମିତି 2 ପ୍ରକାର ପଦ୍ଧତି ଆପଣ ମେସିନ୍ ଆଉ ଲୋକଙ୍କ ଦ୍ୱାରା କରାଯାଉଛି
1: ଆଜ୍ଞା,
0: ବୁଣା ମଧ୍ୟ ସେମିତି ଆମର ଯୋଉ ମୂଲିଆ ଅଛନ୍ତି
1: ଆଜ୍ଞା,
0: ମାଇକିନା ମୂଲିଆ ମାନେ
1: ଆଜ୍ଞା,
0: ସେମାନେ ସାଧାରଣତଃ ରୁଆ କାମରେ ଲାଗିଥାନ୍ତି ଆମର କଳାହାଣ୍ଡିରେ। ତ ଆମକୁ ଯଦି ଏକରେ ଧାନ ରୋଇବାର ଅଛି ବୋଲେ 15-20 ମୂଲିଆ ଆମର ଆବଶ୍ୟକ ପଡ଼ିଥାଏ ସାଧାରଣତଃ ଧାନ ରୋଇବା ଲାଗି, ଆଉ ଗୋଟେ ଦିନ ଲାଗିଯାଇଥାଏ ସେ ଧାନ ରୋଇବା ପାଇଁ। ତ ମେସିନ୍ରେ କଲେ କ'ଣ ହେବ, 3 ଲୋକରେ ଆମେ ତାମାନେ ଧାନ ରୁଆ କାର୍ଯ୍ୟ ସରାଇ ଦେଇପାରିବା
1: ଆଜ୍ଞା।
0: ତ ସେଇ ମୂଲିଆ ଖର୍ଚ୍ଚ ଆମର ବଞ୍ଚିଯିବ
1: ଆଜ୍ଞା।
0: ମଣିଷ ଦ୍ୱାରା ଯୋଉଟା ଧାଡ଼ିରେ ରୁଆ ହେବ ତାକୁ ଆମେ ଯୋଉ ଗୋଟେ ରସି ପକେଇକିରି ଯୋଉ ତାର ବ୍ୟବଧାନଟା ଗଛକୁ ଗଛ ବ୍ୟବଧାନ ଧାଡ଼ିକି ଧାଡ଼ି ବ୍ୟବଧାନଟାକୁ ଆମେ ଯୋଉ କରିବା କଥା
1: ଆଜ୍ଞା,
0: ତାହା କରିବା ଦ୍ୱାରା ଆମର ବେଳେବେଳେ ଧାଡ଼ି ଏପଟ ସେପଟ ବି
1: ହେବାର
0: ସମ୍ଭାବନା ରହିଯାଉଛି, ଗଛ ସଂଖ୍ୟା ଠିକ ଭାବରେ ରହେନି ସେଥିରେ। ଆଉ ମାଇକିନା ମାନେ ଯୋଉମାନେ ରୁହନ୍ତି ସେମାନେ କୋଉଟା ଆମର 2-2 ଗଛ ଗୋଟିଏ ଗୋଟିଏ ଗଛ ରୋଇବାର ଅଛି, ସେମାନେ ପୁଞ୍ଜା ପୁଞ୍ଜା ରୋଇ ବି ଦିଅନ୍ତି
1: ଆଜ୍ଞା।
0: ତ ବେଶୀ ଗୋଟେ ତଳି ଆବଶ୍ୟକ ପଡ଼ିଥାଏ
1: ଆଜ୍ଞା।
0: ତ ମେସିନ୍ ଦ୍ୱାରା ରହିଲେ କ'ଣ ହେବ, ମେସିନ୍ରେ ଯେତିକି ଗଛ ଦରକାର ସେତିକି ହିଁ ରହିହେବ
1: ଆଜ୍ଞା,
0: ଆଉ ଧାଡ଼ିକି ଧାଡ଼ି ବ୍ୟବଧାନ ଠିକ ରହିବ
1: ଆଜ୍ଞା।
0: ଆଉ ମେସିନ୍ ଚଳେଇବା ପାଇଁ ଗୋଟେ ଲୋକ ଦରକାର, ଆଉ ମେସିନ୍ରେ ତଳି ଲୋଡ଼୍ କରିବା ପାଇଁ କି 2 ମୂଲିଆ ଦରକାର। ତ ତା ପାଇଁ ଗୋଟେ ଆଉ ଗୋଟେ ବ୍ୟବସ୍ଥା ଅଛି, ମେସିନ୍ରେ ଯଦି ଆପଣ ଧାନ ରୋଇବେ ବୋଇଲେ ତାର ଗୋଟେ ତଳିଘରା ପ୍ରସ୍ତୁତି, ଗୋଟେ ତଳିଘରା ମାନେ ଯୋଉ ପଲା ଆଣ୍ଟ ଯୋଉଟା କହୁଛନ୍ତି
1: ଆଜ୍ଞା,
0: ଯେଉଁମାନେ ଭଟ୍ଟାରେ ବି ପକେଇ ଦେଉଛନ୍ତି, କେତେ ଲୋକ କ୍ଷେତରେ କାଦୁଅ କରିକିରି ପକାଉଛନ୍ତି ତଳି
1: ଆଜ୍ଞା,
0: ଆଉ କେତେ ଏମିତି ପଟି ପଟି କରିକିରି ସେୟାର କରିକିରି

0: ତଳି ପକଉଛନ୍ତି
1: ଆଜ୍ଞା,
0: ତ ମେସିନ୍ ପାଇଁକି ଆମକୁ ଗୋଟେ ତାର ଗୋଟେ ନିର୍ଦ୍ଧାରିତ ଯୋଉ ତାର ଉଚ୍ଚତା ଅଛି
1: ଆଜ୍ଞା
0: 6 ଇଞ୍ଚ
1: ଆଜ୍ଞା
0: ଗଛର ଇଏ ରହିବା କଥା
1: ଆଜ୍ଞା,
0: ଆଉ ସେଇଭଳିଆ ତଳି ଆମକୁ ଯଦି ବାହାର କରିବା ହେଲେ ତାର ଗୋଟେ ପଦ୍ଧତି ଅଛି, ସେ ପଦ୍ଧତି ବିଷୟରେ ମୁଁ ଆପଣମାନଙ୍କୁ ଟିକେ ଧାରଣା ଦେବା ପାଇଁ ଚାହୁଁଛି। ସାଧାରଣତଃ ତଳିଘରା ପଦ୍ଧତି ଯୋଉଟା ହେଉଛି ସେଇଟା ତଳିଘରା ପ୍ରସ୍ତୁତି ଧାନରୁଆ ଯନ୍ତ୍ରରେ 1 ଏକର ଜମି ରହିବା ପାଇଁ ପ୍ରାୟ 28 ବର୍ଗମିଟର ଗୋଟେ ମସିଣା ଆବଶ୍ୟକ, ମସିଣା ତଳି ବୋଲିକି ତାକୁ କୁହାଯାଏ। ମସିଣା ତଳି ଅର୍ଥାତ୍ ବୁଝିଲେ କି ନାହିଁ, ମସିଣା ତଳି ଅର୍ଥାତ୍ ହେଉଛି ପ୍ରଥମେ ଜମିକୁ ହଳ କରି କାଦୁଅ କରିବା, ଏକ ପଟା ବା ମଇ ଦ୍ୱାରା, ପଟା ମାନେ କପର ବୋଲୁଛନ୍ତି, ପଟା ବା ମଇ ଦ୍ୱାରା ଜମିକୁ ଭଲ ଭାବେ ସମତଳ କରିଦେବାକୁ ହବ, ସେ କାଦୁଅକୁ ସମାନ କରିଦେବେ। 1 ମିଟର ଚଉଡ଼ା, 7 ମିଟର ଲମ୍ବା, 4 ପଲିଥିନ ଲମ୍ବା ଲମ୍ବା ହେଇଥିବ ଚାଦର ଭଳିଆ, ତାକୁ ସମତଳ ଜମି ଉପରେ 2 ଚାଦର ମଧ୍ୟରେ 50 ସେଣ୍ଟିମିଟର ବ୍ୟବଧାନ ରଖି ବିଛାଇ ଦିଆଯାଏ, ଏବଂ 2 ପଲିଥିନ ଚାଦର ମଧ୍ୟରେ ଥିବା ମାଟିକୁ ଭଲ ଭାବେ ଚକଟିବାକୁ ପଡ଼େ। ଦୁଇଟା ତଳି ଘରର ମଝିରେ ଯୋଉ ଛାଡ଼ି ଦେଇଛୁ ଆମେ, ମାଟିକୁ ଭଲକରି ଚକଟି ଦେବେ। ଚକଟି ସାରିଲା ପରେ ତାକୁ କ'ଣ କରିବେ, ତାର ଭିତରେ ଥିବା ଯୋଉ ଗୁଡ଼ି ପୋଡ଼ି ଅନ୍ୟାନ୍ୟ କାଠି ଫାଠି ଯାହା ଅଛି ଏଇସବୁ ଯାକ ସବୁ କାଢ଼ିଦେବା ପଡ଼ିବ, ବୁଝିଲେ କି ନାହିଁ, ପଥର ଇଟା ଘାସ ସବୁ ମିଶିଥିବ ଯୋଉଟା ଟିକେ ବାଛି ଦେବା ପଡ଼ିବ। ବାଛି ଦେଇକି ସେଇ ଯୋଉ କାଦୁଅକୁ ପଲିଥିନ ଉପରେ ସମାନ ଭାବରେ ବିଛେଇ ଦିଆଯିବ, ସେ ପଲିଥିନ ଉପରେ ବୋଲେ ସେ କାଦୁଅ ମାଟିକି ବିଛେଇ ଦେଇକିରି ତାକୁ କ'ଣ କରିବେ, ସମାନ ଭାବରେ ବିଛେଇ ଦେଇ ସାରିଲା ପରେ ତାକୁ ସମତଳ କରାଯାଏ, ଫେରେ ସେ ସମାନ କରିଦେବେ ତାକୁ 20 ରୁ 25 mm ବହଳରେ କାଦୁଅ ପକାଯାଏ, ତାପରେ ତାକୁ ସମାନ କରିଦିଆଯିବ। ସମାନ କରିଦେଇ ସାରିଲା ପରେ କାଠରେ ତିଆରି 1 ମିଟର ଚଉଡ଼ା 2 ମିଟର ଲମ୍ବା ଏକ ଫର୍ମା ବ୍ୟବହାର କରାଯାଇଥାଏ, ସେଥିପାଇଁ ତାକୁ ସମାନ କରିବା ଲାଗି ଗୋଟେ କାଠ ଗୋଟେ ସେମାନେ ପୁରା ପ୍ରେସ୍ କରିକି ସେଠି ନିଆଯାଏ। ତାପରେ ସେଟା କ'ଣ କରାଯାଏ, ଇଲେକ୍ଟ୍ରିକ୍ ୱାରିଂ କାମରେ କରୁଥିବା 3/4 ଇଞ୍ଚ ବ୍ୟାସ ବିଶିଷ୍ଟ ପ୍ଲାଷ୍ଟିକ୍ ପାଇପ୍କୁ ମଧ୍ୟ ଫର୍ମା ପାଇଁ ବ୍ୟବହାର କରାଯାଇପାରେ। ସେ ପାଇପ୍ ବି ତାମାନେ ଯଦି ଲମ୍ବେଇବେ ବୋଲେ ସେଟା ମାଟି ସମାନ ହେଇଯିବ ଉପରକୁ। ତା ଉପରେ ଗଜା ଧାନକୁ ସମାନ ଭାବରେ ବୁଣି ଦିଆଯାଏ। ଗଜା କଲେ କେମିତି କରିବେ ନା, ଗୋଟେ ଆପଣଙ୍କର ସାଧାରଣତଃ ଧାନକୁ ଆମର କ'ଣ କରନ୍ତି, ପୋଲ ଝୋଲ ଥାଏ, ପୋଲ ଗୁଡ଼ି ମାଟି ବାଲି ସବୁ ଥାଏ ବିହନରେ, ତାକୁ ଫାଷ୍ଟରେ ପାଣିରେ
1: ପକେଇଦେବେ
0: ପକେଇଦେଲେ ସେ କ'ଣ ହବ, ଗୋଡ଼ି ବାଲି ମାଟି ସବୁ ଜାଗା ଯାହା ବାରି ହେଇଯିବ ଉପରୁ ଉପରୁ ଧାନ ବାଛିକିରି କାଢ଼ିବେ, ପୋଲ ଗୁଡ଼ାକ ସବୁ ଫୋପାଡ଼ିଦେବେ, ଯୋଉ ଯୋଉ ନିଦା ଧାନ ରହିଲା ସେଇ ଧାନକୁ ଆପଣ ବାଛିକିରି କାଢ଼ିବେ, ତାକୁ ଗୋଟେ ବସ୍ତାରେ ପୁରେଇବେ, ଆବଶ୍ୟକ ଏକରକୁ ଯେତିକି ଆମର ଆବଶ୍ୟକ ଅଛି ସେ ଆବଶ୍ୟକ ପରିମାଣର ସେ ବିହନ ତାକୁ କ'ଣ କରିବେ ନା, ଆପଣ ସେଠି ଗୋଟେ ବସ୍ତାରେ ବାନ୍ଧିବେ, ବସ୍ତାରେ ବାନ୍ଧିକିରି ତାକୁ ଗୋଟେ ରାତି ରଖିଦେଲେ ସେ ସକାଳ ପାଇଲେ ଗଜା ହେଇଯାଇଥିବ। ସେଇ ଗଜା ଧାନକୁ ଏଇ ଯୋଉ କାଦୁଅ ପଟା ଦିଆ ହେଇଥିବ ଯୋଉ ଆପଣ ତଳିଘରା, ତା ଉପରେ ସମାନ କରି ବିଛେଇ ଦିଆଯିବ। ବିଛେଇ ଦେଇକି ସେଠୁ କ'ଣ ହେବ, ଚଢ଼େଇ ଫଢ଼େଇ ନ ଖାଇବା ପାଇଁ କ'ଣ କରାଯାଏ, ସାଧାରଣତଃ ଯଦି ପାଳ ଅଛି ତାକୁ ତା ଉପରେ ଘୋଡ଼େଇ ଦିଆଯିବ। ଘୋଡ଼େଇ ଦେଇସାରିଲେ ଆଉ ଚଢ଼େଇ ଗୋଟେଇକିରି ନେବନି ସେଟା, ବୁଝିଲେ କି ନାହିଁ, ଅଳ୍ପ ହାତ ଚାପି ଦିଆହେଇଥିବ ସେଥିରେ। ଯଦି ଆମର ବର୍ଷା ହେଲା ତ ଭଲ କଥା, ଯଦି ବର୍ଷା ନହେଲେ ଝରାରେ ପାଣି ଦେବାକୁ ପଡ଼ିବ, ଝରାରେ ପାଣି ଦେଇକିରି ତାକୁ ରଖିବେ। ଗଜା ହେଇକିରି 1.5 ଇଞ୍ଚ ଗଛ ହେଇଗଲେ ପାଳ କାଢ଼ିକିରି ଫିଙ୍ଗିଦେବେ, ସେଇ ଯୋଉ ଗଛ ରହିଲା ସେଟା ପୁଣି ତାମାନେ ଦୁଇଟା ପଟିର ମଝିରେ ନାଳି କରିକିରି ପାଣି ଦେବାର ବ୍ୟବସ୍ଥା ସବୁ କରି, ପାଣି ଯେମିତି ବାହାରକୁ ଯାଇପାରିବ, ପାଣି ବେଶୀ ଘୋଡ଼େଇକି ରଖିବନି, ଅଳ୍ପ ଠିଆ ପାଣି ରହିବ ତଳିଘରାରେ। ତାପରେ 20-21 ଦିନ ଯେତେବେଳେ ସେ ଗଛ ହେଇଯିବ 6 ଇଞ୍ଚ ଉଚ୍ଚା, ସେଇ ତଳିକୁ ଉପାଡ଼ିକିରି ଧୋଇକିରି ବିଶୋଧନ କରିକିରି ଆମେ ସେଟାକୁ ବ୍ୟବହାର କରୁ, ମେସିନ୍ରେ ଧାଡ଼ି ରୁଆ ଯନ୍ତ୍ରରେ ବ୍ୟବହାର କରୁ। ଏହାଦ୍ୱାରା କ'ଣ ହୁଏ, ଗୋଟେ ଏକର ଜମିରେ ସମାନ ଗଛ ପରିମାଣ ରହେ, ସମାନ ବ୍ୟବଧାନରେ ରହେ, ସମାନ ବ୍ୟବଧାନରେ ରହିଲେ କ'ଣ ହବ ନା, ଗଛ ପିଲ ବେଶୀ ଧରିବ। ଆପଣ ଗୋଟେ ଗୋଟେ ଗଛ ଯଦି 20-25-30-40 ପିଲ ଧରିଦେଲା ବୋଇଲେ କ'ଣ ହବ, ସେଟା ସେତିକିଟା ଖେଣ୍ଡା ବାହାରିବ, ଫଳରେ ଆଦାୟ ବଢ଼ିବ, ଏଇଟା ସାଧାରଣ କଥା। ତ ଏଇ ଯୋଉ ପ୍ରକାରରେ ଯଦି ଧାଡ଼ିରେ ବୁଣିବେ, ଧାଡ଼ିରେ ରୋଇବେ, ଏହାଦ୍ୱାରା ଆମର ଆଉ ଗୋଟେ ଜିନିଷ ହେଲା, ରୋଗ ପୋକ ମଧ୍ୟ କମ୍ ଲାଗିବ, ଘାସ ବାଛି ହବ, ତାପରେ ଆଲୋକ ସୂର୍ଯ୍ୟ କିରଣ ଆଉ ପବନ ଯାତାୟତ ପାଇଁ ମଧ୍ୟ ଗଛକୁ ଫାଙ୍କା ଧାଡ଼ିରେ ତାମାନେ ତାଙ୍କୁ ଜାଗା ମିଳିବ, ସୁବିଧା ଗେପ୍, ଫଳରେ ଗଛ ହୃଷ୍ଟପୃଷ୍ଟ ଭାବରେ ବଢ଼ିବ, ଗଛ ଭଲ ଭାବରେ ଖାଦ୍ୟ ଦେବ, ଭଲ ଭାବରେ ଆଦାୟ ହେବ, ଆପଣଙ୍କର ନିଜର ଭରଣ ପୋଷଣ ସାଙ୍ଗରେ ଦେଶର ଖାଦ୍ୟ ସମସ୍ୟା ଦୂର ହବ।
1: ଯାହା ହଉ ମହାପାତ୍ର ଆଜ୍ଞା, ଆପଣ ଆସିକିରି ଆମର ବୈଠକ କେ କେନ୍ତା କରି ଆମର ଚାଷୀ ଭାଇମାନେ ଧାଡ଼ିନେ ବୁଣବେ ଆର୍ ଧାଡ଼ିନେ ରୋପବେ ସେ ବିଷୟରେ କହିଲେ, ଆଉ କେନ୍ତା ହିସାବରେ ରୋପାରୋପି କଲେ, ବୁଣାବୁଣି କଲେ ସୁବିଧା ହେବା ସେ ବିଷୟରେ କହିଲେ, ଆମର ଚାଷୀ ଭାଇମାନେ ଜାଣିଲେ। ତ ଆମେ ଆଶା କରୁଛୁ ନିଶ୍ଚିତ ଭାବରେ ଆପଣଙ୍କର କଥା ଶୁଣିକିରି ଆମର ଚାଷୀ ଚାଷୀ ଭାଇମାନେ ଇ ଯେନ୍ ଆପଣ ଯେନ୍ ହିସାବରେ ବତାଲେ ସେଇ ହିସାବରେ ସେମାନେ ଯଦି ଚାଷବାସ କରିବେ, ଇ ହିସାବରେ ଯଦି ବୁଣିବେ ଆର୍ ରହିବେ, ନିଶ୍ଚିତ ଭାବରେ ଉପକାର ପାଇବେ। ତ ଆପଣ ଏତେ ସୁନ୍ଦର ସୁନ୍ଦର କଥା କହିଥିବାରୁ ଅନୁଷ୍ଠାନ ତରଫରୁ, ଆକାଶବାଣୀ ତରଫରୁ, ଆଉ ଚାଷୀ ଭାଇମାନଙ୍କ ତରଫରୁ।

ପ୍ରଚାରକଲୁ ଚାଷୀ ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ ଆକାଶବାଣୀ ଭବାନୀପାଟଣା। ଏଥର ପ୍ରଚାର କରୁଛୁ ଗୀତ ଓ ଗଜଲ କାର୍ଯ୍ୟକ୍ରମରେ କେତୋଟି ହିନ୍ଦୀ ଗୀତ। କାର୍ଯ୍ୟକ୍ରମର ପ୍ରଥମେ ଚାହତ କଥାଚିତ୍ରରୁ ହରିଆନନ୍ଦଙ୍କ କଣ୍ଠରେ ତେରି ଚାହତ ମେ ଗୀତଟି।

କାର୍ଯ୍ୟକ୍ରମରେ ଏଥର ମେହକ୍ କଥାଚିତ୍ରରୁ ପଙ୍କଜ ଉଦାସଙ୍କ କଣ୍ଠରୁ ୟୁ ମେରି ଖତ୍କା ଗୀତଟି।

ଶୁଣିଲେ ଗୀତ ଓ ଗଜଲ କାର୍ଯ୍ୟକ୍ରମରେ କେତୋଟି ହିନ୍ଦୀ ଗୀତ। ଶିଳ୍ପୀମାନେ ଥିଲେ ହରି ଆନନ୍ଦ ଓ ପଙ୍କଜ ଉଦାସ। ଆକାଶବାଣୀ ଭବାନୀପାଟଣା ଏଥର ପ୍ରଚାର କରୁଛୁ ଆଞ୍ଚଳିକ ଗୀତକ୍ରମରେ କଳାହାଣ୍ଡିଆ ଗୀତ। ପରିବେଷଣ କରିଛନ୍ତି କ୍ଷିତିରାମ ସାହୁ ଓ ସାଥୀ। କାର୍ଯ୍ୟକ୍ରମର ପ୍ରଥମେ ଦେଖ ମୋର କଲିଆ ମୁହାଁ ଗୀତଟି ଶିଳ୍ପୀଙ୍କ କଣ୍ଠରେ ଗୀତିକାର ବିଶ୍ୱମ୍ବର ନାଗ।

କାର୍ଯ୍ୟକ୍ରମରେ ଏଥର ଜୁହାର ମାଗୁ ଜୁହାର ଗୀତଟି ଶିଳ୍ପୀଙ୍କ କଣ୍ଠରେ ବିଶ୍ୱମ୍ବର ନାଗଙ୍କ ରଚନାରୁ।

କାର୍ଯ୍ୟକ୍ରମ ଶେଷରେ ଗୀତିକାର ବିଶ୍ୱମ୍ବର ନାଗଙ୍କ ରଚନାରୁ ନେଇ ଗାଏରେ କୋଇଲି ଗୀତଟି ଶିଳ୍ପୀଙ୍କ କଣ୍ଠରେ।

କାର୍ଯ୍ୟକ୍ରମର ପ୍ରଥମେ ଚଳଚ୍ଚିତ୍ର ପକ୍ଷୀଜାରୁ ଇହ୍ନି ଲୋଗନେ ଗୀତଟି। ଗୀତ ରଚନା ମଜରୁ, ସଙ୍ଗୀତ ଗୁଲାମ ମହମ୍ମଦ, କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର।

କାର୍ଯ୍ୟକ୍ରମରେ ଏଥର ଆଖିର କ୍ୟୁଁ କଥାଚିତ୍ରର ଦୁଶ୍ମନ ନା କରି ଦୋସ୍ତ ନେ ଓ କାମ କରିଦିଆ ଏହି ଗୀତଟି ଗୀତ ରଚନା ଇନ୍ଦିଭର, ସଙ୍ଗୀତ ନିର୍ଦ୍ଦେଶନା ରାଜେଶ ରୋଶନ, କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର ଓ ଅମିତ କୁମାର।

କାର୍ଯ୍ୟକ୍ରମରେ ଏଥର ବେହକେ ବେହକେ ୟେ ଜଜବାଜ ଗୀତଟି ଆପକେ ସାଥ କଥାଚିତ୍ରରୁ ଦ୍ୱୈତକଣ୍ଠରେ ପରିବେଷଣ କରିଛନ୍ତି ମହମ୍ମଦ ଅଜିଜ ଓ ଅନୁରାଧା ପଡ଼ୱାଲ। ସଙ୍ଗୀତରେ ସଜେଇଛନ୍ତି ଲକ୍ଷ୍ମୀକାନ୍ତ ପ୍ୟାରେଲାଲ। ଗୀତ ରଚନା ଆନନ୍ଦ ବକ୍ସି।

ପ୍ରଚାର କଲୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା। ଏଥର ପ୍ରଚାର କରୁଛୁ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶାସ୍ତ୍ରୀୟ ଗାୟନ। ପରିବେଷଣ କରିଛନ୍ତି ଶିଳ୍ପୀ ଶ୍ରୀମତୀ ଶୋଭା ଗୁରୁଟୁ। ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ଠୁମ୍ରି, ରାଗ ଦାଦ୍ରା ଓ ରାଗ ମିଶ୍ରାପିଲ୍ଲୁ କଜରୀ।

ପ୍ରଚାର କଲୁ। ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶାସ୍ତ୍ରୀୟ ଗାୟନ ପରିବେଷଣ କରିଥିଲେ ଶିଳ୍ପୀ ସୁଶ୍ରୀ ଶୋଭା ଗୁରୁଟୁ। ଶିଳ୍ପୀ ପରିବେଷଣ କରିଥିଲେ ରାଗ ଠୁମରି ଯୋଗିଆ, ରାଗ ଦାଦ୍ରା ମିଶ୍ରା ପିଲ୍ଲୁ ଓ ରାଗ କଜରୀ। ଆକାଶବାଣୀ ଭବାନୀପାଟଣା।